어디서? 뭐 집어넣어? 뭐 어디서? 뭐를 손 많아? 뭐 바르더리? 비빈나 선스프리디, 비빈나 덜머, 비빈나 바사로 ଲୋକମାନେ ବସବାସ କରନ୍ତି ତଥାପି ଆମେ ସମସ୍ତେ କହୁ ଆମେ ଭାରତୀୟ ହଁ ଆମେ ଭାରତୀୟ ଏହା ହିଁ ଆମର ସବୁଠାରୁ ବଡ଼ ଶକ୍ତି

ମୋ ଭାରତର ସଭ୍ୟତା ଅତି ପ୍ରାଚୀନ। ମୋ ଭାରତର ସଂସ୍କୃତି ଆଧ୍ୟାତ୍ମିକତାରେ ଭରା। ତାର କୀର୍ତ୍ତିରାଜି ଏବଂ ପାରମ୍ପରିକ କଳା ପୁରା ଦୁନିଆକୁ ଆଶ୍ଚର୍ଯ୍ୟଚକିତ କରିଛି ଆଉ ନିଜ ଆଡ଼କୁ ଆକର୍ଷିତ କରିଛି। ହଁ, ମୋ ଦେଶ, ମୋ ମାତୃଭୂମି, ମୋ ଜନ୍ମଭୂମି, ସତରେ ତା ପାଇଁ ମୁଁ ଭାରି ଗର୍ବିତ।

ଆମ ଦେଶକୁ ଯେଉଁମାନେ ବୁଲିବାକୁ ଆସିଛନ୍ତି, ଯେଉଁମାନେ ଆମର ଅତିଥି, ସେମାନେ ସବୁବେଳେ ଖୁସିରେ ଯାଆନ୍ତୁ, ଖୁସିରେ ବୁଲନ୍ତୁ ଏବଂ ଭଲ ମେମୋରି କ୍ରିଏଟ୍ କରି ଯାଆନ୍ତୁ, ଯାହାଦ୍ୱାରା ନିଜ ଦେଶରେ ଯାଇ ସେ ମୋ ଦେଶର ଗାରିମା କଥା କହିପାରିବେ, ମୋ ଦେଶର ପର୍ସନାଲିଟି କଥା କହିପାରିବେ, ମୋ ଦେଶର ଗର୍ବ ଓ ଗୌରବ ବିଷୟରେ ବଖାଣି ପାରିବେ। ଆହୁରି ବି ମୋ ଦେଶର ସ୍ୱାଦିଷ୍ଟ ଭୋଜନ ସବୁଠାରୁ ନିଆରା ବନାଏ ମୋର ମାତୃଭୂମିକୁ। ବିଭିନ୍ନ ପ୍ରକାର ମସଲାରେ ତିଆରି ଖାଦ୍ୟ, ପୁଣି ଅତି ସାଧାସିଧା ସୁନ୍ଦର ଖାଦ୍ୟ, ଏସବୁ ବି ମୋ ଜନ୍ମଭୂମିକୁ ଅତି ସୁନ୍ଦର ବନାଏ, ଅତି ସୁଆଦିଆ ବନାଏ। କେବଳ ଦେଶ ଭିତରେ ନୁହେଁ, ଦେଶ ବାହାରେ ବି ମୋ ଜନ୍ମଭୂମିର ଖାଦ୍ୟର ଚାହିଦା ଖୁବ୍ ବେଶୀ।

ଆରି ମେଗା ହର୍ ଯୋଗେ ଆଜି ସୋମବାର 1948 ଶକାବ୍ଦ ବୈଶାଖ ମାସ 28 ଦିନ ଇଂରାଜୀ 2026 ମସିହା ମେ ମାସ 18 ତାରିଖ ସମୟ ବର୍ତ୍ତମାନ ସକାଳ 5:58:37 ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

जय श्री जगन्नाथ। पवित्र प्रभातर अनेक अनेक शुभेच्छा। आकाशरे उइगलेणी सूर्य, पक्षीमानंकर कुहु कुहु स्वर, मंदिररे भासी आसुचि घंट शंखर पवित्र ध्वनि। आउ एई भक्तिमय परिवेशरे आपण माने सुनिछंती एआईआर एफएम रेनबो कटक केन्द्रर प्रभाती कार्यक्रम अर्घ्यथाळी। ଆଜିର ସକାଳରେ ମୁଁ ଆପଣଙ୍କ ସାଥୀ ସ୍ମୃତି ରହିଛି ଆସିଛି ଏହି ସକାଳକୁ କରିଦେବି ଆହୁରି ଭକ୍ତିମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣରେ। ସାଥୀ, ଓଡ଼ିଶାର ଆତ୍ମା, ଭକ୍ତଙ୍କର ଭରସା, ନୀଳାଚଳନାଥ ସେହି କାଳିଆ ଠାକୁର ଶ୍ରୀଜଗନ୍ନାଥ। ପ୍ରଭୁଙ୍କର ମହିମା ଏମିତି ଯେ ତାଙ୍କ ପାଖରେ ଧନୀ ଗରିବ ଜାତି ଧର୍ମର କୌଣସି ଭେଦଭାବ ନାହିଁ, ସମସ୍ତଙ୍କୁ ସେ ନିଜ ଭକ୍ତ ଭାବରେ ହିଁ ଗ୍ରହଣ କରନ୍ତି। କୁହାଯାଏ ଯେଉଁଠି ଭକ୍ତି ଅଛି ସେଠି ଜଗନ୍ନାଥ ଅଛନ୍ତି, ଯେଉଁଠି ପ୍ରେମ ଅଛି ସେଠି ମହାପ୍ରଭୁଙ୍କର ଆଶୀର୍ବାଦ ଅଛି। ତାହେଲେ ବନ୍ଧୁ, ସକାଳର ପ୍ରଥମ ପ୍ରାର୍ଥନା ଯଦି ପ୍ରଭୁଙ୍କ ନାମରେ ଆରମ୍ଭ ହୁଏ ତେବେ ଦିନଟି ମଧ୍ୟ ଶାନ୍ତି ଏବଂ ସକାରାତ୍ମକତାରେ ଭରିଯାଇଥାଏ। ତାହେଲେ ଆସନ୍ତୁ ନା ଆଜିର ଏହି ସୁନ୍ଦର ପ୍ରଭାତରେ ଆମେ ସମସ୍ତେ ମିଶି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା। ହେ ନୀଳାଦ୍ରି ବିହାରୀ, ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦିଅ। ମନରୁ ଅହଙ୍କାର ଦୂର କରି ଭଲ ପାଇବା ଏବଂ ମାନବିକତାର ଆଲୋକ ଜଳାଇ ଦିଅ।

ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର। ଆଗକୁ ରହିଛି ଅନେକ ସୁନ୍ଦର ଭଜନ ଏବଂ ତା ସହିତ ଜଗନ୍ନାଥଙ୍କ ସମ୍ପର୍କରେ ଅନେକ କଥା। ହଁ ବନ୍ଧୁ, ପ୍ରଭୁ ଜଗନ୍ନାଥଙ୍କର ଅଲୌକିକ ଲୀଳା କହିଲେ ସରିବନି। ତେବେ ଶ୍ରୀମନ୍ଦିରର ପ୍ରତ୍ୟେକ ନୀତିରେ ଲୁଚି ରହିଛି ଭକ୍ତି ପରମ୍ପରା ଏବଂ ଆଧ୍ୟାତ୍ମିକତାର ଅଦ୍ଭୁତ ସମନ୍ୱୟ। ତା ମଧ୍ୟରୁ ଏକ ସୁନ୍ଦର ନୀତି ହେଉଛି ବନକ ଲାଗି ନୀତି। ବନକ ଅର୍ଥାତ୍ ଶୃଙ୍ଗାର କିମ୍ବା ସଜାଣ। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ବିଭିନ୍ନ ଫୁଲ ଚନ୍ଦନ ଏବଂ ଅଳଙ୍କାରରେ ସଜାଯାଇଥାଏ। ସେହି ପବିତ୍ର ଶୃଙ୍ଗାର ପ୍ରକ୍ରିୟାକୁ କୁହାଯାଏ ବନକ ଲାଗି ନୀତି। ତେବେ ଏହି ନୀତି ସାଧାରଣତଃ କ'ଣ ଏବଂ ଏଥିରେ କ'ଣ ସବୁ କରାଯାଇଥାଏ ସେ ବିଷୟରେ ଆଜି କଥା ହେବା ଅର୍ଘ୍ୟଥାଳିରେ। କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତି ଗୀତ ଆସୁଛି ଆପଣମାନଙ୍କ ପାଖକୁ, ଶୁଣୁଥାନ୍ତୁ ଆମକୁ। ଆଜିର ସକାଳରେ ଆପଣଙ୍କ ସାଥିରେ ରହିଛି ଆପଣଙ୍କ ସାଥୀ ସ୍ମୃତି।

साथी श्रीजीवंकर ଏହି ବନକଲା ଗିନିତି ସାଧାରଣତଃ ବିଶେଷ ତିଥି ଏବଂ ପର୍ବପର୍ବାଣୀରେ ପାଳନ କରାଯାଇଥାଏ। ଦୈତାପତି ସେବକମାନେ ଅତ୍ୟନ୍ତ ନିଷ୍ଠା ଏବଂ ଭକ୍ତିର ସହିତ ପ୍ରଭୁଙ୍କ ଶରୀରରେ ପ୍ରାକୃତିକ ରଙ୍ଗ ଚନ୍ଦନ ଏବଂ ସୁଗନ୍ଧିତ ଦ୍ରବ୍ୟ ଲଗେଇ ଦିବ୍ୟ ରୂପ ପ୍ରଦାନ କରନ୍ତି। କୁହାଯାଏ ପ୍ରଭୁଙ୍କର ଏହି ବନକ ରୂପ ଦର୍ଶନ କଲେ ମନରେ ଅସୀମ ଶାନ୍ତି ଏବଂ ଭକ୍ତିଭାବ ଜାଗ୍ରତ ହୋଇଥାଏ। କଳା ସାଆନ୍ତଙ୍କ ରୂପ ଦେଖିଲେ ଭକ୍ତର ମନ ହୁଏ ଭୋଳ। ବନ୍ଧୁ, ଏହି ବନକଲା ଗିନିତି କେବଳ ଏକ ପରମ୍ପରା ନୁହେଁ, ଏହା ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପ୍ରେମର ଏକ ସୁନ୍ଦର ଅଭିବ୍ୟକ୍ତି।

ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି। ସମୟ ବର୍ତ୍ତମାନ ସକାଳ 6:21। ତେବେ କ'ଣ ରହିଛି ଏହି ବନକଲାକି ନୀତିର ନିୟମ? ବନ୍ଧୁ, ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାକି ନୀତି ହେବାର ବିଧି ରହିଛି। ଶ୍ରୀମନ୍ଦିରର ସ୍ୱତଲିପିର 45 ପୃଷ୍ଠାରେ ଏହି କଥା ଉଲ୍ଲେଖ ରହିଛି। ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୂପା ପିଙ୍ଗଣ ଏବଂ ରୂପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ 3 ଶ୍ରୀ କପଡ଼ା 3 ଶ୍ରୀ କପଡ଼ା ଦିଅନ୍ତି। ରାଜାଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ, ଯେପରିକି ହିଙ୍ଗୁଳ, ହରିତାଳ, ଶଙ୍ଖ ଛ ଭରି ଲେଖାଏ, କେଶର ଏବଂ କର୍ପୂର ମଧ୍ୟ ଯୋଗାଇ ଦିଅନ୍ତି। ମହାସ୍ନାନ ପାଇଁ ପଞ୍ଚାମୃତ ମଧ୍ୟ ଯୋଗାଇ ଦିଆଯାଇଥାଏ। 7 ସେବକ ବନକ ଲାଗି ସେବା ସମ୍ପାଦନ କରିଥାନ୍ତି। ପାଳିଆ ଖଣ୍ଡୁଆ ଗରାବଡ଼ୁ 3 ପାଳିଆ ପୁଷ୍ପାଳକ ଏହି ସେବା କରିଥାନ୍ତି। ଚାଙ୍ଗଡ଼ା ମେକାପ 3 ଦତ୍ତ ମହାପାତ୍ର, ମୁଦୁଲି ଏବଂ ପୂଜା ପଣ୍ଡା ସେବା କରନ୍ତି। ଧୂପଖଳା ହେବା ପରେ ପାଳିଆ ଖୁଣ୍ଟିଆ ଏବଂ 3 ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି। ପୁଷ୍ପାଳକ ସିଂହାସନକୁ ଉଠି ଗରାବଡ଼ୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି। ଚାଙ୍ଗଡ଼ା ମେକାପ 3 ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଣ୍ଟିଆମାନେ ମାଳ

ଫୁଲ ଯୋଗାଇ ଦେଇଥାନ୍ତି। ଏହା ତିନି ବାଡ଼ରେ ଲାଗି ହେବା ପରେ କର୍ପୂର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୂର ଆଳତି କରିଥାନ୍ତି ଆଉ ଏହାପରେ ପାଳିଆ ପଢ଼ିଆରେ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଦେଇଥାନ୍ତି। ତାପରେ କ'ଣ ହୋଇଥାଏ ସେ ବିଷୟରେ ନିହାତି ଭାବରେ ଆପଣଙ୍କ ସହ କଥା ହେବି, କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତି ସଙ୍ଗୀତର ଶୁଣୁଥାନ୍ତି।

ଏଫ୍ଏମ୍ ରେନ୍ବୋ କଟକରେ ଚାଲିଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିଛନ୍ତି ଆପଣମାନେ କେତୋଟି ସୁନ୍ଦର ଭକ୍ତି ଗୀତ। ତେବେ ଆଜି କଥା ହେଉଛୁ ମହାପ୍ରଭୁଙ୍କର ସେହି ବନକଲାଗି ନୀତି ସମ୍ପର୍କରେ। ବନ୍ଧୁ, ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତୀ କରିଥାନ୍ତି ଆଉ ତାପରେ ପାଳିଆ ପଢିଆରୀମାନେ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଥାନ୍ତି। ଦତ୍ତମହାପାତ୍ର ସେବକ ବନକ ବାଟି ରୂପା ଷଢ଼େଇରେ ରଖିଥାନ୍ତି। ତିନି ଜଣ ଦତ୍ତ ସେବକ ବନକ ପେଡ଼ାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡ଼ୁଙ୍କଠାରୁ ହାତୁଆଣି ନେଇ ବନକ ଲାଗି ଆରମ୍ଭ ହୋଇଥାଏ। ପ୍ରାୟ 2 ଘଣ୍ଟା ଧରି ଏହି ବନକ ଲାଗି କରାଯାଇଥାଏ ରତ୍ନ ସିଂହାସନ ଉପରେ। ତାପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଦତ୍ତ ସେବକ ଏବଂ ଏହାପରେ ପାଳିଆ ମେକାପ ରତ୍ନ ସିଂହାସନକୁ ଉଠିଥାନ୍ତି ଏବଂ ମହାପ୍ରଭୁଙ୍କର ସୁସଜ୍ଜିତ ବେଶ ହୋଇଥାଏ।

ତେବେ ସାଥୀ, ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉଙ୍କର ଶ୍ରୀମୁଖ ବା ମୁଖଶ୍ରୀର ପ୍ରସାଧାନ ବା ବନକ ଲାଗି ହୋଇଥାଏ। ଏହି ବନକ ଲାଗି ନୀତି ଦତ୍ତ ମହାପାତ୍ର ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ ଏବଂ ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ। ଦ୍ୱିପହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜାକୁ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ। ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ସିଂହାର କରନ୍ତି, ଯାହାକୁ କୁହାଯାଇଥାଏ ବନକ ଲାଗି। ଏହି ନୀତି ପ୍ରାୟ 3 ଘଣ୍ଟା ସମୟ ଧରି ହୋଇଥାଏ ଶ୍ରୀମନ୍ଦିରରେ। ଏହି ସମୟରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହେ। ତିନି ଦାରୁ ମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ କୁହାଯାଏ ବନକ ଲାଗି। କବି ସାଲବେଗ ମହାପ୍ରଭୁଙ୍କର ଏହି ଶ୍ରୀମୁଖ ଦେଖି ଲେଖିଛନ୍ତି, ଝଲମଲ ଦିଶୁଥାଇ ମୁକୁତାର ଝଟକ। ବନ୍ଧୁ, କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଅତି ଆକର୍ଷିତ କରିଥାଏ। ଏହି ଆକର୍ଷଣର କାରଣ ମୋହର ସେହି ରଙ୍ଗ ବିନ୍ୟାସ। ଏହି ରଙ୍ଗ ବିନାଶ ବା ବନକ ଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ରହିଛନ୍ତି, ଯେଉଁମାନଙ୍କୁ ଦତ୍ତ ମହାପାତ୍ର ବୋଲି କୁହାଯାଇଥାଏ। ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଏବଂ ବିଗ୍ରହରେ ଲଗାଇବା। ରଙ୍ଗ ସହିତ କସ୍ତୁରୀ ଏବଂ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ ବିଧି ମତେ ଥରେ ବନକ ଲାଗି ପାଇଁ 7,000ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକ ଲାଗିରେ ବ୍ୟବହାର କରାଯାଏ ନାହିଁ। ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗଗୁଡ଼ିକ ପ୍ରସ୍ତୁତି ପାଇଁ ଭିତର ପିଢ଼ାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି, ଏହାକୁ ବନକ ଲାଗି ଘର ବୋଲି କୁହାଯାଏ। ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ଏବଂ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ। ଏସବୁ ରଙ୍ଗରେ କର୍ପୁର ଏବଂ କସ୍ତୁରୀ ମିଶେ। କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଏବଂ ମସୃଣ ରହେ। ରତ୍ନ ସିଂହାସନ ଆଗରେ ଯେଉଁ ଭୋଗ ବଢ଼ା ହୁଏ ତାହାର ଗରମ ବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଇଥାଏ, ତେଣୁ କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗଟି ଦୀର୍ଘସ୍ଥାୟୀ ରହିଥାଏ। ବନ୍ଧୁ, ଏହିଭଳି ଭାବରେ ପ୍ରତ୍ୟେକ ଗୁରୁବାର କିମ୍ବା ବୁଧବାର ମାସକୁ ଥରେ କିମ୍ବା ଦୁଇଥର ଶ୍ରୀଜୀଉଙ୍କର ଏହି ବନକ ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ଯାହାକି ବ୍ରହ୍ମାଣ୍ଡ ସୁନ୍ଦର ମହାପ୍ରଭୁଙ୍କୁ ଆହୁରି ସୁନ୍ଦର ଭାବରେ ଭକ୍ତଙ୍କ ଆଗରେ ଦେଖାଇ ଦେଇଥାନ୍ତି।

ତେବେ ସେଥି ମହାପ୍ରଭୁଙ୍କର ଏ ଦିବ୍ୟ ଶୃଙ୍ଗାର ଆମ ଜୀବନକୁ ମଧ୍ୟ ଭକ୍ତି ଏବଂ ପ୍ରେମ ସକାରାତ୍ମକତାର ରଙ୍ଗରେ ଭରିଦେଉ। ଏତିକି ହିଁ କାମନା। ଆଜି ସକାଳଟି ହେଉ ସୁନ୍ଦର, ମନଟି ରହୁ ପ୍ରସନ୍ନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅସୀମ କୃପା ସବୁବେଳେ ଆପଣଙ୍କ ସହ ରହୁ। ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ।

ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 39ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ସୁଖଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 39ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ।

ହେ ଫ୍ରେଣ୍ଡସ୍, ସକାଳୁ ସକାଳୁ ଆପଣମାନେ ଯେତେବେଳେ ଏଫ୍ଏମ୍ ରେନ୍ବୋକୁ ଟ୍ୟୁନ୍ କରିସାରିଲେଣି, ଆମ ସହିତ କନେକ୍ଟ ହେଇସାରିଲେଣି, ଆଣ୍ଡ ଓବିୟସ୍ଲି ଆଜି ହେଉଛି 18 May ମନ୍ଡେ, ସୋ ଗୋଟେ ସପ୍ତାହର ପ୍ରଥମ ଦିନ ଆରମ୍ଭ ମାତ୍ର, ତେଣୁ ସମସ୍ତେ ବ୍ୟସ୍ତତା ଭିତରେ ନିହାତି ଭାବରେ ଥିବେ, ଆଣ୍ଡ ତା ସହିତ ନିହାତି ଭାବରେ ଆମକୁ ୱେଦର ଅପଡେଟ୍ ରହିବା ଦରକାର, ଯେଉଁଟାକି ଏଫ୍ଏମ୍ ରେନ୍ବୋରେ ପ୍ରତ୍ୟେକ ଦିନ ସକାଳେ ଆପଣମାନେ ଶୁଣନ୍ତି। ତାହେଲେ ଚାଲନ୍ତୁ ଶୁଣିନେବା ଆଜିର ୱେଦର କ'ଣ ରହିବ। ୱେଦର ଅପଡେଟ୍ରେ ସାରା ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହୋଇଛି। କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 42.9 ଡିଗ୍ରୀ ରେକର୍ଡ କରାଯାଇଛି। ଏହାଛଡ଼ା ଅନୁଗୁଳ ସୁବର୍ଣ୍ଣପୁରରେ 42.1 ଡିଗ୍ରୀ ଲେଖାଏ ଥିବାବେଳେ ଝାରସୁଗୁଡ଼ାରେ 41.4, ସମ୍ବଲପୁର ତାଳଚେରରେ 41, ହୀରାକୁଦରେ 40.5, ନୟାଗଡ଼ରେ 40.4, ବଲାଙ୍ଗୀରରେ 40.2, ଖୋର୍ଦ୍ଧା ଆଉ ଟିଟିଲାଗଡ଼ରେ 40 ଡିଗ୍ରୀ ଲେଖାଏଁ ରହିଥିବା ତାପମାତ୍ରା ରହିଛି ଏବଂ ଅଧିକାଂଶ ସହରର ତାପମାତ୍ରା 37-39 ଡିଗ୍ରୀ ମଧ୍ୟରେ ରହିଛି। ତେବେ ଏଭଳି ପରିସ୍ଥିତି ଆସନ୍ତା 5 ଦିନ ପର୍ଯ୍ୟନ୍ତ ରହିବ, ସ୍ଥିତି ଲାଗି ରହିବ। 19-20 ତାରିଖ ବେଳକୁ ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ସମ୍ବଲପୁର ପରି ସହରର ତାପମାତ୍ରା 44 ଡିଗ୍ରୀ ପାରଦ ଛୁଇଁପାରେ ବୋଲି ଅନୁମାନ କରାଯାଇଛି। ଆଉ ଏହି ସମୟରେ ଉପକୂଳ ଓଡ଼ିଶାରେ ପାରଦ 42 ଡିଗ୍ରୀ ପହଞ୍ଚିବାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବନ୍ଧୁ, ଏପରି ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ। ବିଶେଷକରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତା'ର ପ୍ରଭାବ ଅଧିକ ରହିବ ଏବଂ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣୁଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4, ଦିଲ୍ ସେ ଦିଲ୍ ତକ୍।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ମସିହାଠାରୁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି ଏକ ବିଭାଜିତ ବିଶ୍ୱ।

0: କୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀଜନିତ ବର୍ଷା ପବନ ନେଇ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4ଟି ଇଂରାଜୀ ଅକ୍ଷର ସମାହାର ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4ଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି 4ଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ, ଇଞ୍ଜେକ୍ସନ୍ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ୍ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର୍, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା

0: ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
3: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
2: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
3: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡୋର କୁ ମଜବୁତ କରିବା କେ ଲିଏ ଠୋସ୍ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ ହମ୍ ଇଣ୍ଡିଆ ସ୍ୱିଡେନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ବନାନେ ଯା ରହେ ହୈଁ।
2: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
3: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତି ହୈ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ हमें स्वीडन से मिले समर्थन के लिए मैं प्रधानमंत्री

ମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-4441-2331-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ୱିକେଟ୍ ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ସ ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ରେ 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାୟରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର୍। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।

ସକାଳର ସୂର୍ଯ୍ୟ କହେ ନୂଆ ସ୍ୱପ୍ନ ଦେଖିବାକୁ ସକାଳର ସୂର୍ଯ୍ୟ କହେ ନୂଆ ସ୍ୱପ୍ନ ଦେଖିବାକୁ ଇତିହାସର ପୃଷ୍ଠା କହେ ନିଜ ମୂଳକୁ ଚିହ୍ନିବାକୁ ହସି ହସି ଆରମ୍ଭ କରନ୍ତୁ ଆଜିର ଏହି ଦିନଟି ସଂସ୍କୃତିର ଶୃଙ୍ଗଧରେ ସଂସ୍କୃତିର ସୁଗନ୍ଧରେ ଭରିଯାଉ ଆପଣଙ୍କ ଜୀବନଟି। ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କୁ ଏହି ସୁନ୍ଦର ସକାଳର ସୁନ୍ଦର ଗୁଡ୍ ମର୍ଣ୍ଣିଂ ସୁପ୍ରଭାତ ଜଣାଉଛି ଆପଣଙ୍କ ସାଥୀ ସ୍ମୃତି। ଏକ ସୁନ୍ଦର ଶାନ୍ତିମୟ ଏବଂ ଐତିହ୍ୟର ସୁଗନ୍ଧରେ ଭରା ସକାଳର ଅନେକ ଅନେକ ଶୁଭେଚ୍ଛା। ମୁଁ ଆପଣଙ୍କ ସାଥୀ ସ୍ମୃତି ରହିଛି ଏବଂ ଆପଣମାନେ ଶୁଣିଛନ୍ତି ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି ଯାହାର ନାଁ ହେଉଛି ଶୁଭ ସକାଳ, କାରଣ ସକାଳୁ ସକାଳୁ ଆପଣମାନେ ଏଫ୍ଏମ୍ ରେନ୍ବୋକୁ ଶୁଣୁଛନ୍ତି। ଆଉ ଦିନଟି ଶୁଭମୟ ହେବା ପାଇଁ ଆପଣଙ୍କୁ ଶୁଭକାମନା ୱିସ୍ କରିବୁନି, ସେଇଟା କେମିତି ହୋଇପାରିବ? ତେବେ ବନ୍ଧୁ, ଆଜିର ଏହି ଖାସ୍ ଦିନଟି ଆଉ ଗୋଟିଏ ଖାସ୍ କାରଣ ପାଇଁ ମଧ୍ୟ ଅତ୍ୟନ୍ତ ଖାସ୍ ହୋଇପଡ଼ିଛି। ଆଜି ଆମେ ପାଳନ କରୁଛୁ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସକୁ, ମାନେ ଇଣ୍ଟରନ୍ୟାସନାଲ୍ ମ୍ୟୁଜିୟମ୍ ଡେ। ଗୋଟିଏ ଏମିତି ଦିନ ଯାହା ଆମକୁ ଆମର ଇତିହାସ, ଆମର ସଂସ୍କୃତି ଏବଂ ଆମର ପରମ୍ପରା ସହିତ ପୁଣି ଥରେ ଯୋଡ଼ି ଦେଉଛି। ତେବେ ଚାଲନ୍ତୁ ଏ ବିଷୟରେ ତ ନିହାତି ଭାବରେ କଥା ହେବା, କିନ୍ତୁ ସକାଳଟି ଆରମ୍ଭ ହୋଇସାରିଛି। ଆପଣଙ୍କ ସକାଳକୁ ଆହୁରି ସୁନ୍ଦର କରିବା ପାଇଁ ଏହି ବ୍ୟୁଟିଫୁଲ୍ ଟ୍ରାକ୍ ଆସୁଛି ଆପଣମାନଙ୍କ ପାଖକୁ। ଏଞ୍ଜୟ କରୁଥାନ୍ତୁ ଆଣ୍ଡ ଆମ ସହିତ କନେକ୍ଟେଡ୍ ରହିଥାନ୍ତୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଯାହା ଆମକୁ କରେ ଗର୍ବିତ ଆଉ ଅମର। ଏମିତି ଶୁଣିଥାନ୍ତୁ ଆକାଶବାଣୀ FM ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ।

0: ସାରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ନୂଆ ସକାଳର ନୂଆ କିରଣ ନେଇ ଆସୁ ଆଶାର ସନ୍ଦେଶ, ସଚେତନତାର ଆଲୋକରେ ସୁସ୍ଥ ରହୁ ପ୍ରତ୍ୟେକ ଦେଶ। ନମସ୍କାର ଫ୍ରେଣ୍ଡସ୍, ଆପଣମାନଙ୍କୁ ଏହି ସୁନ୍ଦର ସକାଳର ଶୁଭେଚ୍ଛା, ଶୁଭ ଅଭିନନ୍ଦନ। ୟେସ୍, ମୁଁ ଆପଣଙ୍କ ହମ୍ ସଫର ହୋଷ୍ଟ ସ୍ମୃତି ଆପଣଙ୍କୁ ସ୍ୱାଗତ କରୁଛି AIR FM ରେନ୍ବୋ କାଟକ 100.4 ଆକାଶବାଣୀ ଷ୍ଟେସନକୁ। ଆଣ୍ଡ ସମୟ ବର୍ତ୍ତମାନ ସକାଳ 8:32 ଅଲରେଡି ହୋଇଗଲାଣି। ଆଣ୍ଡ ତା ସାଥେ ସାଥେ ଆଜିର ଶୋ ମଧ୍ୟ, ମାନେ ନେକ୍ସଟ ଶୋ ମଧ୍ୟ ଷ୍ଟାର୍ଟ ହୋଇଗଲାଣି। ଏ ମର୍ଣ୍ଣିଂକୁ ଆଉ ଟିକେ ମେଲୋଡିୟସ୍ କରିବା ପାଇଁ ମର୍ଣ୍ଣିଂ ମେଲୋଡି ସୋ ଆଜି ହେଉଛି 18th May। ଆଜି ତ ଆପଣମାନେ ଶୁଣିଲେ ଇଣ୍ଟରନ୍ୟାସନାଲ ମ୍ୟୁଜିୟମ ଡେ ଆମେ ସେଲିବ୍ରେଟ୍ କରୁଛୁ। ତା ସହିତ ଆଉ ଗୋଟେ ବହୁତ ହି ଭାଇଟାଲ ଡେ ଆଜି ସେଲିବ୍ରେଟ୍ ହେଉଛି, ସେଟା ହେଉଛି ୱାର୍ଲଡ ଏଡ୍ସ ଭ୍ୟାକ୍ସିନେସନ ଡେ, ଆଇ ମିନ୍ସ ବିଶ୍ୱ ଏଡ୍ସ ଟିକା ଦିବସ। ଏହି ଦିନଟି ଏଚ୍ଆଇଭି ଏଡ୍ସ ବିରୋଧରେ ଟିକା ଉନ୍ନୟନ ପାଇଁ ଆମେ ଯେଉଁ ବୈଜ୍ଞାନିକମାନେ, ଯେଉଁ ଡାକ୍ତରମାନେ, ଯେଉଁ ସେବାକର୍ମୀମାନେ କାମ କରୁଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। ଫ୍ରେଣ୍ଡସ୍, ବିଶ୍ୱ ଏଡ୍ସ ଟିକା ଦିବସ, ଏଚ୍ଆଇଭି ଭ୍ୟାକ୍ସିନ୍ ଆୱାରନେସ୍ ଡେ ବୋଲି ମଧ୍ୟ କୁହାଯାଇଥାଏ। ଆଉ ଏହି ଦିନଟି ଏଚ୍ଆଇଭି ଏଡ୍ସ ବିଷୟରେ ସଚେତନତା ବଢ଼ାଇବା, ଟିକା ଗବେଷଣାକୁ ସମର୍ଥନ କରିବା, ଲୋକମାନଙ୍କୁ ସୁରକ୍ଷିତ ଜୀବନଶୈଳୀ ପ୍ରତି ପ୍ରେରିତ କରିବା, ଏହିସବୁ ପାଇଁ ଯେଉଁମାନେ, ଯେଉଁ ବୈଜ୍ଞାନିକ, ଯେଉଁ ସୁରକ୍ଷାକର୍ମୀ, ଯେଉଁ ଡକ୍ଟର୍ସମାନେ କାମ କରିଥାନ୍ତି, ସେହି ସମସ୍ତଙ୍କୁ ସମ୍ମାନ ଦେବା ପାଇଁ ସେଲିବ୍ରେଟ୍ କରାଯାଉଛି। ସୋ ମର୍ଣ୍ଣିଂ ମେଲୋଡି ସୋରେ ତ ସବୁଦିନ ସ୍କୃତି ଯେତେବେଳେ ବି ଆସେ ଆପଣମାନଙ୍କ ସହିତ କିଛି ହେଲ୍ଥ ରିଲେଟେଡ୍ ଟପିକ୍ସ ଉପରେ ଆଲୋଚନା କରିଥାଏ। ସୋ ଚାଲନ୍ତୁ ନା, ଆଜି ତ 18th May ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ଉପରେ ଆଜି ଆମେ ସେଲିବ୍ରେଟ୍ କରୁଛୁ ଆଜିର ସେହି ଡେକୁ, ତ ତା ଉପରେ ନିହାତି ଭାବରେ ଆପଣମାନଙ୍କ ସହିତ କିଛି ଆଲୋଚନା କରିବା, କିଛି କଥା ହେବା, କିନ୍ତୁ ତା ସହିତ ସାଥେ ସାଥେ କିଛି ମ୍ୟୁଜିକ୍ ମଧ୍ୟ ଶୁଣିବା। ଶୁଣୁଥାନ୍ତୁ ଆକାଶବାଣୀ FM ରେନ୍ବୋ କାଟକ 100.4 ଦିଲ୍ ସେ ଦିଲ୍ ତକ୍।

ସୋ ଏଚ୍ଆଇଭି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳ ଟିକା ତିଆରି କରିନି। ଆଜି ପର୍ଯ୍ୟନ୍ତ ଏଚ୍ଆଇଭି ପାଇଁ ସମ୍ପୂର୍ଣ୍ଣ ସଫଳ ଟିକା ତିଆରି ହୋଇନି ଫ୍ରେଣ୍ଡସ୍, କିନ୍ତୁ ବିଶ୍ୱର ଅନେକ ବୈଜ୍ଞାନିକ ଏହା ପାଇଁ ନିରନ୍ତର ଗବେଷଣା କରୁଛନ୍ତି। ଏ ଦିନ ଆମକୁ ଆଶା ଦେଖାଇଥାଏ ଯେ ଦିନେ ନା ଦିନେ ଏଚ୍ଆଇଭିକୁ ରୋକିବା ପାଇଁ ଏକ ପ୍ରଭାବଶାଳୀ ଟିକା ନିଶ୍ଚୟ ଆସିବ। ବନ୍ଧୁ, ରୋଗ ସହିତ ଲଢ଼ିବାକୁ ଔଷଧ ଦରକାର, କିନ୍ତୁ ଭୟ ଆଉ ଅଜ୍ଞାନତା ସହିତ ଲଢ଼ିବାକୁ ଦରକାର ସଚେତନତା। ଆଉ ସେଇଥିପାଇଁ ଆଜିର ଡେକୁ ପ୍ରତିବର୍ଷ 18 ମେରେ ସେଲିବ୍ରେଟ୍ କରାଯାଇଥାଏ। ତେଣୁ ସୁରକ୍ଷିତ ଜୀବନଶୈଳୀ ଆପଣାନ୍ତୁ, ସଚେତନ ରୁହନ୍ତୁ ଏବଂ ଏଚ୍ଆଇଭି ଆକ୍ରାନ୍ତଙ୍କୁ ସହଯୋଗ କରନ୍ତୁ, ତାଙ୍କୁ ସମ୍ମାନ ଦିଅନ୍ତୁ।

ଶୁ କିଛି ଝୁମୁଛନ୍ତି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣିଛନ୍ତି ଏଆଇଆର୍ ଏଫ୍ଏମ୍ ରେନ୍ବୋ କାଟେଗରି ଶୋ ଚାଲିଛି ମର୍ଣ୍ଣିଂ ମେଲୋଡି ସମୟ ବର୍ତ୍ତମାନ ସକାଳ 8:44 ୱାର୍ଲ୍ଡ ଏଡ୍ସ ଭ୍ୟାକ୍ସିନ୍ ଡେ

0: ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍, ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ସକାଳ 9:00 ଅଲରେଡି ହେଇଗଲାଣି ଆଣ୍ଡ ଆପଣଙ୍କ ହମ୍ ସଫର ହୋସ୍ ସ୍ମୃତି ରହିଛି ଆଜିର ଏଇ ବ୍ୟୁଟିଫୁଲ୍ ମର୍ଣ୍ଣିଂରେ। ସୋ ଆପଣମାନେ ଡାଇରେକ୍ଟ ଡାଇଲ୍ ଇନ୍ ଲାଇଭ୍ ସୋ ୟେସ୍, ଯେଉଁଥିରେ ଆପଣମାନେ ନିର୍ଦ୍ଧାରିତ ବିଷୟରେ ଆପଣମାନେ ଆମ ସହିତ ଡାଇରେକ୍ଟ ଟୁ ଡାଇରେକ୍ଟ କଥା ହୋଇପାରିବେ, ଲାଇଭ୍ କଥା ହୋଇପାରିବେ। ତେବେ ଫୋନ୍ ନମ୍ବର ଟିପି ରଖନ୍ତୁ 0671230353। ଆଉ ଥରେ କହି ରଖୁଛୁ 0671 କଟକ କୋଡ୍ 2303153। ଏହି ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହୋଇପାରିବେ। ତେବେ ଆଜି ହେଉଛି ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍ ଡେ, ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଆମେ ସେଲିବ୍ରେଟ୍ କରୁଛୁ। ତେବେ ମ୍ୟୁଜିୟମ୍ କଥା ମନେ ପଡ଼ିଲେ ବଚପନର ସେହି କଥା ମନେ ପଡ଼ିଥାଏ, ଯେତେବେଳେ ଆମେ କୌଣସି ଗୋଟେ ଘରକୁ ମାନେ ସେଇ ଯେଉଁ ମ୍ୟୁଜିୟମ୍ ଜାଗାକୁ ଯାଇଥାଉ, ବିଭିନ୍ନ ପ୍ରକାର ପ୍ରତ୍ନତତ୍ତ୍ୱ ଜିନିଷ, ବିଭିନ୍ନ ପ୍ରକାର ପୁରୁଣା ପୁରୁଣା ଜିନିଷ ସବୁ ଦେଖିଥାଉ, ଆଉ ଆମ ମନ ବହୁତ ଖୁସି ହୋଇଥାଏ, ଯେମିତି ଲାଗେ ଯେ ଆମେ ଅତୀତକୁ ଫେରିଯାଇଛୁ, ଇତିହାସକୁ ଫେରିଯାଇଛୁ। ସୋ ଆଜିର ପ୍ରଶ୍ନ ହେଉଛି, ଆପଣମାନେ କୋଉ ମ୍ୟୁଜିୟମ୍ ବୁଲିବା ପାଇଁ ଯାଇଛନ୍ତି, କ'ଣ ରହିଥିଲା ଆପଣଙ୍କର ସେହି ଅନୁଭୂତି, ଆମ ସହିତ ସେୟାର କରନ୍ତୁ 0671230353 ଏହି ନମ୍ଘରରେ। ତେବେ ଗୋଟେ କଥା ରିକ୍ୱେଷ୍ଟ କରିବି ଆପଣମାନଙ୍କୁ, ଯେଉଁମାନେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଟପିକ୍ ନ ଜାଣିବା ପୂର୍ବରୁ ଜମା ବି କାଇଣ୍ଡଲି ଫୋନ୍କୁ ବିଜି ରଖନ୍ତୁନି, ଟପିକ୍ ଶୁଣିସାରିଲା ପରେ ଆପଣ ଡାଏଲ୍ କରନ୍ତୁ। ଦେଖିବା ଆମର ଫର୍ଷ୍ଟ ଲିସନର କିଏ ଅଛନ୍ତି। ହ୍ୟାଲୋ,
1: ଅଚ୍ଛେ ମିତ୍ର, ଅଚ୍ଛେ ରିସ୍ତେଦାର ଔର ଅଚ୍ଛେ ବିଚାର, ଜିସ୍କେ ପାସ ହୋତି ହେ ଉସେ ଦୁନିଆ କି କୋଇ ଭି ତାକତ ହରା ନହିଁ ସକତି। ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା ଗଞ୍ଜାମ।
0: ୱେଲକମ୍ କରୁଛୁ ନାରାୟଣ ଭାଇ ଆପଣଙ୍କୁ। ତେବେ କୁହନ୍ତୁ ଆଜିର ଟପିକ ଉପରେ ଆପଣ କ'ଣ ଆପଣଙ୍କ ମତ ରଖିବେ?
1: ଦେଖନ୍ତୁ, ଆମର ଯୋଉ ଜୁବ୍ରାରେ ଗୋଟେ ଅଛି ମ୍ୟୁଜିୟମ, ଆଉ ମୁଁ ସେଠି ତ ଅନେକ ଥର ଯାଇଛି ବୁଲିବା ପାଇଁ।
0: ଆଚ୍ଛା, ଜୁବ୍ରାରେ ସେ ମ୍ୟୁଜିୟମ ନାଁଟା କହୁନାହାନ୍ତି?
1: ମ୍ୟୁଜିୟମ ନାଁଟା ମୋର ଠିକ ସେ ମନେ ପଡୁନି,
0: ସେଇଟା ହଉଛି ମ୍ୟାରିନ ମ୍ୟାରିନ ମ୍ୟୁଜିୟମ କୁହାଯାଉଛି, ମାନେ ଆମର ଯୋଉଟା ସମୁଦ୍ର ଗର୍ଭର ଯୋଉ ଜିନିଷ ଗୁଡିକ ସବୁ ସେଇଠି ଜିନିଷ ଗୁଡିକ ସବୁ ରହିଥିଲା,
1: ସବୁ ଅଛି, ପାର୍ଟସ ଅଛି ଦେଖିବାକୁ ମିଳୁଛି। ତାପରେ ସବୁ ପୁରୁଣା ସବୁ ଯୋଉ ଟ୍ରେନ, ତାପରେ ଗଲେ ବିଭିନ୍ନ ପ୍ରକାର ସବୁ ଯୋଉ ଘର, ସବୁ ପୁରୁଣା କାଳର ଘର, ଆଉ ମୁଁ ସେ ଏରିଆ ସବୁ ବୁଲିଛି। ସେତେବେଳେ 10 ଟଙ୍କା ଟିକେଟ ଥିଲା, ମୁଁ ଯାଇଥିଲି, ହେଇଯିବ 4-5 ବର୍ଷ ତଳେ, ଆଉ ବହୁତ ଖୁସି ଲାଗିଥିଲା। ମାଛ ମଧ୍ୟ ବିଭିନ୍ନ ପ୍ରକାର ସେଠି ଅଛି ମଧ୍ୟ, ଆଉ ବହୁତ ମୋତେ ଖୁସି ଲାଗିଥିଲା ବୁଲିକିରି।
0: ଆଚ୍ଛା ଆଚ୍ଛା, ସେଇଠି ଆକ୍ଚୁଆଲି ଆମର କଟକର ଯୋଉ ଇତିହାସ ରହିଛି, ଯୋଉ ବାଣିଜ୍ୟ ପରମ୍ପରା ଯୋଉ ରହିଛି, ତ ସେଇ ସବୁ ଜିନିଷ ସେଇଠି ସବୁ ରହିଛି, ଯୋଉଟାକି ଡଙ୍ଗା ଭିତରେ କେମିତି ଆଗେ ଯେମିତି ଯାଉଥିଲେ ବାଣିଜ୍ୟ ବୋଇତ କରିବା ପାଇଁ ବା ବାଣିଜ୍ୟ କରିବା ପାଇଁ ଯାଉଥିଲେ, ସେ ସବୁ ଜିନିଷ ସେଇ ସବୁ ଜାଗାରେ ରହିଛି। ଶିଳାଲେଖ ମଧ୍ୟ ଆପଣ ସେଠି ପାଇବେ ସେ ଭିତରେ, ଏବଂ କୋଉଭଳି ଭାବରେ ଡଙ୍ଗା ତିଆରି କରାଯାଏ, ବଡ଼ ବଡ଼ ଡଙ୍ଗା ତିଆରି କରାଯାଏ, ସେଇ ଜିନିଷ ବି ସେଠି ବିଲକୁଲ ବିଲକୁଲ ନିଶ୍ଚୟ ବହୁତ ବଢିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍ ନାରାୟଣ ଭାଇ ଆଜି କଲ୍ କରିଥିବାରୁ।
1: ନମସ୍କାର।
0: କନେକ୍ଟ ହୁଅନ୍ତୁ ଫଟାଫଟ 0671230।

0: 03153 ଏଇ ନମ୍ବରରେ ସ୍ମୃତି ସହିତ କଥା ହୁଅନ୍ତୁ। ଆଣ୍ଡ ଆଜି ସ୍ମୃତି ପଚାରୁଛି କୋଉ ମ୍ୟୁଜିୟମ ଆପଣ ଓଡ଼ିଶାର ବିଭିନ୍ନ ପ୍ରକାର ମ୍ୟୁଜିୟମ ଅଛି, ଓଡ଼ିଶା ବାହାରେ ବି ବହୁତ ମ୍ୟୁଜିୟମ ଅଛି, ବଡ଼ ବଡ଼ ମ୍ୟୁଜିୟମ ଅଛି, ତ କୋଉ ମ୍ୟୁଜିୟମ ଆପଣମାନେ ଯାଇଛନ୍ତି ଆଣ୍ଡ କୋଉଭଳି ଭାବରେ ଆପଣମାନେ ସେଠି ଏଞ୍ଜୟ କରିଛନ୍ତି, ଆପଣଙ୍କର କ'ଣ ରହିଥିଲା ଅନୁଭୂତି, ସେ ବିଷୟରେ ଆପଣମାନେ କନେକ୍ଟ ହେଉଛନ୍ତି ଆମ ସହିତ, ଧୀରେ ଧୀରେ କନେକ୍ଟ ହୁଅନ୍ତୁ। ଆଣ୍ଡ ମୁଁ ଅନୁରୋଧ କରିବି ଯେଉଁମାନେ ନୂଆ କରିକି ମଧ୍ୟ ଆମକୁ ଶୁଣିଛନ୍ତି ସେମାନେ ମଧ୍ୟ ଟ୍ରାଏ କରନ୍ତୁ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କି ଅଛନ୍ତି। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ।
1: ଆପଣ କେମିତି ଅଛନ୍ତି?
0: ମୁଁ ତ ବହୁତ ଭଲ ଅଛି, ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ।
1: ଆଜ୍ଞା,
0: ଆଚ୍ଛା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ, କୋଉ ମ୍ୟୁଜିୟମ ଯାଇଛନ୍ତି?
1: ଭୁବନେଶ୍ୱର କଳ୍ପନା ସରୋବର ମ୍ୟୁଜିୟମ ଅଛି, ସେଠିକି ଅନେକ ଥର ଯାଇଛି ଆଉ ବୁଲିଛି, ସେ ମ୍ୟୁଜିୟମଟା ମତେ ବହୁତ ଭଲ ଲାଗେ।
0: କଣ କଣ ଅଛି ସବୁ ସେ ମ୍ୟୁଜିୟମରେ?
1: ସେଠି ଅନେକ ଆପଣ ଅନେକ ପ୍ରକାରର ଅତୀତ ଜିନିଷ ସବୁ ଅଛି, ଆଉ ଅତୀତର ଯୋଉ ଆମର ବ୍ରିଟିଶ ଅମଳର ପଇସା ସବୁ, ପଣା ପଇସା ଠୁ ଆରମ୍ଭ କରିକି ତମ୍ବା ପଇସା ଠୁ ଆରମ୍ଭ କରି ପଇସା ଅଛି, ଆଉ ଭାଗବତ ଟୁଙ୍ଗି ଅଛି, ଆଉ ଅନେକ ଜିନିଷ ଅଛି ଦେଖିବାର। ଭୁବନେଶ୍ୱର ସଂଗ୍ରହାଳୟ ଯୋଉଟା ମ୍ୟୁଜିୟମ କହୁଛନ୍ତି, କଳ୍ପନା ଛକ ପାଖରେ।
0: ବିଲକୁଲ, ତେବେ ଯେତେବେଳେ ଫାର୍ଷ୍ଟ ଟାଇମ୍ ଆପଣ ଯାଇଥିଲେ ମ୍ୟୁଜିୟମ ଭିତରକୁ ଦେଖିବା ପାଇଁ ଯାଇଥିଲେ, କେମିତି କଣ ଅନୁଭବ ଥିଲା, ଅନୁଭୂତି ଥିଲା, କେମିତି କଣ ଲାଗିଥିଲା ଆପଣଙ୍କୁ, କଣ ଭାବିଥିଲେ ମନ ଭିତରେ, କଣ ଭାବନା ଆସିଥିଲା ଏସବୁ ଦେଖିକି?
1: ମୁଁ ଆଶ୍ଚର୍ଯ୍ୟ ଯାଇଥିଲି ଯେ ଏତେ ଜିନିଷ ମାନେ ସଂଗ୍ରହ କରିକି କେମିତି ରଖିପାରିଛନ୍ତି।
0: ଆଚ୍ଛା,
1: ମୁଁ ଆଶ୍ଚର୍ଯ୍ୟଚକିତ ହେଇଥିଲି ଯେ ଏତେ ଜିନିଷ ଏମାନେ ଅତୀତର ଏତେ ଜିନିଷ ଏମାନେ କେମିତି ସଂଗ୍ରହ କରିକି ରଖିପାରିଛନ୍ତି।
0: ଏମିତି ବି ବହୁତ ଗୁଡ଼ିଏ ଜିନିଷ ଥିବ ଯୋଉଟା କି ଆମେ ଦେଖିନଥିବୁ, ବାସ୍ ଖାଲି ଶୁଣିଥିବୁ ବା ନଲେଜରେ ଥିବ, ବଟ୍ କେବେ ଦେଖିନଥିବୁ, ସେଇ ଜିନିଷ ବି ଯେତେବେଳେ ଆଖି ସାମ୍ନାରେ ଆସି ଯାଇଥାଏ, ତାର ଇତିହାସ ଲେଖା ହେଇଥାଏ।
1: ଅର୍ପପାର ଜିନିଷ ଅଛି, ପ୍ରତ୍ନତତ୍ତ୍ୱ ବିଭାଗର ଅନେକ ଜିନିଷ ଅଛି।
0: ଓକେ, ଠିକ ଅଛି। ଆଉ ଆଉ କଣ ସି ମ୍ୟୁଜିୟମ ଯାଇଛନ୍ତି ନା କେବଳ ଭୁବନେଶ୍ୱର ସେଇ ଗୋଟିଏ ମ୍ୟୁଜିୟମ ଯାଇଛନ୍ତି?
1: ନାଇଁ, ଭୁବନେଶ୍ୱର ସେଇ ଗୋଟିଏ ମ୍ୟୁଜିୟମ ଯାଇଛି, ଅନ୍ୟ କୋଉଠିକି ଯାଇପାରିନି।
0: ଆଚ୍ଛା, ଓକେ, ଠିକ ଅଛି।
1: ବହୁତ ପାଖରେ ଆମର ଯୋବ୍ରାରେ, ଯୋବ୍ରା ପାଖରେ ଅଛି ନୌ ବାଣିଜ୍ୟ ମ୍ୟୁଜିୟମ, ସେଠିକି ମୁଁ କେବେ ଯାଇପାରିନି, ଆଉ ଖାଲି ଶୁଣିଛି। ଆଉ
0: ଶୁଣିଛନ୍ତି, ଯାଆନ୍ତୁ କେତେବେଳେ ବୁଲିକି ଆସିବେ, ବହୁତ ଭଲ ଲାଗିବ। ଆମର କଟକର ଓଡ଼ିଶାର ଇତିହାସ, ଯୋଉ ନୌ ବାଣିଜ୍ୟ ଇତିହାସର ସେଇଟା ହଉଛି ଗୋଟେ ମ୍ୟୁଜିୟମ, ବହୁତ ସୁନ୍ଦର ସୁନ୍ଦର ଜିନିଷ ଅଛି, ଯାଇକି ଦେଖିକି ଆସନ୍ତୁ। ଓକେ,
1: ଆଜ୍ଞା,
0: ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ,
1: ଧନ୍ୟବାଦ।
0: ସୋ ମାଇ ଫ୍ରେଣ୍ଡସ୍, କଥାବାର୍ତ୍ତା ଏମିତି ଜାରି ରହିବ, କିନ୍ତୁ ସମୟ ବର୍ତ୍ତମାନ ଗୋଟେ ମ୍ୟୁଜିକାଲ ବ୍ରେକ୍ ହେଇଯାଉ ନା, ଡାଇଲିନ୍ ଲାଇଭ୍ ସୋ ଚାଲିଛି, ସ୍ମୃତି ଯେତେବେଳେ ରହିଛି ଆପଣମାନଙ୍କୁ ତ ଜମା ବସେଇ ଦେବନି। ବିଲକୁଲ, ତ ଏନର୍ଜାଇଜ୍ କରିବା ପାଇଁ ଆପଣଙ୍କ ମର୍ଣ୍ଣିଂକୁ ଆସୁଛି ଗୋଟେ ବ୍ୟୁଟିଫୁଲ୍ ଗୀତ, ଏଞ୍ଜୟ କରନ୍ତୁ।

0: ତାକୁ ଦେଖିବା ପାଇଁ ମୁଁ ଅବଶ୍ୟ ଏପର୍ଯ୍ୟନ୍ତ ଯାଇନି, କିନ୍ତୁ ବାହାରୁ ବାହାରୁ ଦେଖିକି ବହୁତ ଲୋକ ଯାଉଛନ୍ତି। କେବଳ ସୋମବାର ହିଁ ବନ୍ଦ ରହେ, ଆଉ ସବୁଦିନ ଖୋଲା। ଆଉ ସେଠି ବୁଲିକି ଆସିଲେ ପୁରୁଣା ଜେଲର ସବୁ ବିଭିନ୍ନ ସ୍ମୃତି ସବୁ ଅଛି ସେଠି ଦେଖିବା ପାଇଁ।
1: କଟକରେ ବୋଧେ ଏଇ ଯୋଉ ମ୍ୟାରିନ୍ ମ୍ୟୁଜିୟମ ବି ଯୋଉଟା ଆମର ରହିଛି ସେଟା ବି ମନ୍ଡେ ହିଁ ବନ୍ଦ ଥାଏ, ବାକି ଅନ୍ୟ ଦିନ ମାନଙ୍କରେ ଖୋଲା ରହିଥାଏ।
0: ପ୍ରାୟ ସୋମବାର ମୁଁ ଦେଖେ ସିଏ ବି ବନ୍ଦ ଥାଏ, ଇଏ ବନ୍ଦ ଥାଏ। ଆମର ଏଠି ନନ୍ଦନକାନନ ବି ସୋମବାର ବନ୍ଦ ଥାଏ, ଏଇଟା ବି ସମସ୍ତେ ଜାଣିବା ବି ଦରକାର।
1: ତେଣୁ
0: ସୋମବାର ବ୍ୟତୀତ ଅନ୍ୟ ଦିନ ଆସିଲେ ଆପଣ ଦେଖିପାରିବେ ବହୁତ କିଛି ଜାଗାରେ ଅଛି, କଟକରେ ଅଛି। ଆପଣଙ୍କର ବିଜୁ ବାବୁଙ୍କର ଯୋଉଟା ଅଛି ତୁଳସୀପୁରରେ ତାଙ୍କର ବାସଭବନ, ଆନନ୍ଦ ଭବନ ଯୋଉଟା ଅଛି ସେଠି ବି ସଂଗ୍ରହାଳୟ ହେଇଛି, ସେଠି ବି ବହୁତ କିଛି ଦେଖିବାର ଅଛି। କଟକରେ ଭରପୁର ଅଛି,
1: କଟକରେ ବହୁତ ଗୁଡ଼ିଏ ମ୍ୟୁଜିୟମ ବର୍ତ୍ତମାନ ହେଇଗଲାଣି। ଆପଣଙ୍କର ଆଇନର ମଧ୍ୟ ଗୋଟେ ମ୍ୟୁଜିୟମ ବର୍ତ୍ତମାନ ହେଇଛି, ଯୋଉ ବିଜୁ ପଟ୍ଟନାୟକ ଛକ ଆଗକୁ ଗଲେ ସେଇପଟ ସାଇଟ୍ରେ ହିଁ ହେଇଛି। ବହୁତ ସୁନ୍ଦର ଜାଗା, ମାନେ ଯୋଉମାନେ ଲ ଷ୍ଟୁଡେଣ୍ଟ ହେଲେ ବା ଲ ଆଇନର ଯୋଉମାନଙ୍କ ମାନେ ରୁଚି ରଖୁଛନ୍ତି ସେମାନେ ଯାଇକି ସେ ଭିତରେ ବି ବୁଲିକି ଆସିପାରିବେ।
0: ଆଉ ସ୍ମୃତି ବାବୁ ଗୋଟେ ଅନୁରୋଧ କରିବି ଯେ ଆପଣ ପୂର୍ବରୁ ବି ଅନୁରୋଧ କରିଥିଲେ ଅନେକ ସୁଦ୍ଧା, ଆପଣ ସେ କଥା ବି ରଖୁଥିଲେ ଯେ ଯୋଉ ଆମର ଏସଏମଏସ ପ୍ରୋଗ୍ରାମ ଟେ ଅଛି ତ ଅନେକ ଶ୍ରୋତା ବନ୍ଧୁ ମାନେ ଦଉଛନ୍ତି, କିନ୍ତୁ ବେଳେବେଳେ କଣ ହଉଛି କି ଆମେ କୋଉ ସମୟଟା ଜାଣିପାରୁନୁ, 15 ମିନିଟ୍ 10 ମିନିଟ୍ ପୂର୍ବରୁ ଆମେ କରୁଛୁ, ବେଳେବେଳେ ଶେଷ ପର୍ଯ୍ୟନ୍ତ ଆମ ନାଁ ଟିକେ ଶୁଣିବାରୁ ଆମେ ବଞ୍ଚିତ ହଉଛୁ।
1: ଆଚ୍ଛା, ମୁଁ ଏଇଠି ଆପଣଙ୍କ ମାଧ୍ୟମରେ ଗୋଟିଏ କଥା ସମସ୍ତଙ୍କୁ କହିବି। ଆକ୍ଚୁଆଲି ଘଟଣା କଣ ହଉଛି ନା, ଆମର ଯୋଉ ଅନୁରୋଧର ଗୀତର କାର୍ଯ୍ୟକ୍ରମ ରହୁଛି ଦିନ 10ଟାରୁ 11ଟା ଫାଷ୍ଟ ମର୍ଣ୍ଣିଂ ଶୋରେ ରହୁଛି ଯୋଉଟା, ତ ସେଇଠି କଣ ହଉଛି ନା ବହୁତ ଜଣ ଆମର ଫ୍ରେଣ୍ଡସ ମାନେ ଅଛନ୍ତି ଯୋଉମାନେ ବହୁତ ସକାଳୁ ଅର୍ଲି ମର୍ଣ୍ଣିଂ ସେମାନେ ମେସେଜ କରିଦଉଛନ୍ତି ମାନେ କରୁଛନ୍ତି, ତ ସେମିତି ଜମା ବି କରନ୍ତୁନି କାରଣ ସେଇ ମେସେଜ ବହୁତ ମାନେ କାରଣ ତା ପରକୁ ଡ୍ୟୁରିଂ ଶୋ ଯେତେବେଳେ ଟାଇମ୍ ଆସିଯାଉଛି ସେ ସମୟରେ ବହୁତ ଗୁଡ଼ିଏ ମେସେଜ ଆସିଯାଉଛି। ତେଣୁ ଯଦି ଆପଣମାନେ ଏଇ 9:30ରୁ 10 ଭିତରେ ମେସେଜ କରିବା ଷ୍ଟାର୍ଟ କରିବେ ତାହେଲେ ଗୋଟେ କ୍ରମାନ୍ୱୟରେ ଆମେ ସମସ୍ତଙ୍କର ମେସେଜକୁ ପଢ଼ିପାରିବୁ ବା ସମସ୍ତଙ୍କର ଗୀତକୁ ପ୍ଲେ କରିପାରିବୁ। ଆଉ ଗୋଟେ କଥା ହଉଛି ବହୁତ ମେସେଜ ଆସୁଛି ବେଳେବେଳେ ଗୋଟେ ଗୋଟେ ଶୋରେ ବହୁତ ମେସେଜ ଆସୁଛି, ଆଉ ଗୋଟେ ଘଣ୍ଟା ଭିତରେ କେତେଟା ଗୀତ ଆମେ ପ୍ଲେ କରିପାରିବା
0: କିଛି ନହେଲେ ବି 5 ମିନିଟ୍ ଥିବ ଆପଣ ଜଣଙ୍କର ଏସଏମଏସ ପହଞ୍ଚିଯାଇଛି ତାଙ୍କ ନାଁ ଟି କହିଦେଲେ ଘଣ୍ଟାର ଯୋଉ ଅପେକ୍ଷା କରିବାର ମାନେ ସେ ଫଳଟା ସେ ପାଇବେ ଟିକେ ଖୁସି ହେବେ।
1: ଓକେ ଓକେ ଠିକ ଅଛି, ମାନେ ଆପଣ ଚାହୁଁଛନ୍ତି ଯେ ଶେଷକୁ ଯଦି ଆମେ ତାଙ୍କ ଗୀତ ବି ପ୍ଲେ ନ କରିପାରୁଛୁ ତାହେଲେ ନାଁ ପଢିଦେବା ପାଇଁ ଆପଣ କହୁଛନ୍ତି।
0: ଗୋଟେ ଆକ୍ନଲେଜମେଣ୍ଟ ଗୋଟେ ଜାଣିବା ଦରକାର ଯେ ଆମର ପହଞ୍ଚିଛି ଆମ ନାଁଟା ବି ପଢିଲେ।
1: ଠିକ ଅଛି ସାଥୀ, ନିହାତି ଭାବରେ ଆମେ ଆପଣଙ୍କର ଅନୁରୋଧକୁ ରଖିବୁ, ଏଇ କଥାଟି ସବୁବେଳେ ହେଇଥାଏ। ବହୁତ ବହୁତ ଧନ୍ୟବାଦ ବାମଦେବ ଭାଇ ଆଜି କଲ୍ କରିଥିବାରୁ।
0: ଧନ୍ୟବାଦ ଆପଣଙ୍କୁ, ନମସ୍କାର।
1: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ଶୋ ଚାଲିଛି। ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଏମିତି କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ, କ'ଣ ରହିଥିଲା ଆପଣଙ୍କର ସେହି ଅନୁଭୂତି, ଆଉ ସେ ତା ବିଷୟରେ କିଛି ଇନ୍ଫର୍ମେସନ୍ ଆପଣ ମଧ୍ୟ ଯଦି ବାଣ୍ଟିବା ପାଇଁ ଚାହିଁବେ, ସେୟାର କରିବା ପାଇଁ ଚାହିଁବେ ଆମ ସହିତ ସେୟାର କରନ୍ତୁ 0671-230-3153 ଏହି ନମ୍ବରରେ। ଦେଖିବେ ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ ହ୍ୟାଲୋ ଓକେ, ସୋ ମେ ବି ନେଟୱାର୍କ ପ୍ରୋବ୍ଲେମ, ନୋ ପ୍ରୋବ୍ଲେମ, ଆପଣମାନେ ଆଉଥରେ କନେକ୍ଟ ହୁଅନ୍ତୁ ଆମ ସହିତ 0671-230-3153 ଏଇ ନମ୍ବରରେ ଆପଣମାନେ କନେକ୍ଟ ହୁଅନ୍ତୁ। ଆଣ୍ଡ ଯେତେବେଳେ ବି ଆମ ସହିତ କଥା ହେଉଛନ୍ତି ବ୍ୟାକ୍ଗ୍ରାଉଣ୍ଡରେ ଯଦି ଆପଣ ରେଡିଓ ଅନ୍ କରିଛନ୍ତି ସେ ରେଡିଓକୁ ଟିକେ ଭଲ୍ୟୁମ୍ ପୁରାପୁରି କମେଇ ଦିଅନ୍ତୁ, ଆଣ୍ଡ ନେଟୱାର୍କ ଏରିଆରେ ଥାଇକି ଆପଣ କଲ୍ କରନ୍ତୁ, ନିହାତି ଭାବରେ ଆପଣଙ୍କର କଲ୍ ଲାଗିବ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ
2: ସ୍ମୃତି ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ପଦାରବିନ୍ଦ ଦାସ କହୁଥିଲି ସିଡିଏ କଟକରୁ।
1: ସିଡିଏ କଟକରୁ ପଦାରବିନ୍ଦ ଭାଇ ଆମ ସହିତ କନେକ୍ଟ ହେଇଯାଇଛନ୍ତି, କେମିତି ଅଛନ୍ତି ଭାଇ?
2: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। କୁହନ୍ତୁ ଆଜିର ବିଷୟରେ କଣ କହିବେ, କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ?
2: ଭୁବନେଶ୍ୱର କଳ୍ପନା ପାଖ ମ୍ୟୁଜିୟମକୁ ଯାଇଛି।
1: ଓକେ,
2: ସବୁଠୁ ବଡ କଥା ହେଲା ଅନ୍ୟ ମ୍ୟୁଜିୟମରେ ତ ଯାହା ଦେଖାଏ, କଳ୍ପନା ମ୍ୟୁଜିୟମରେ ମାନେ ଆଦିବାସୀ ସଂସ୍କୃତି ଉପରେ ସେମାନେ ପ୍ରଦର୍ଶନୀ କରିଛନ୍ତି।
1: ଆଚ୍ଛା, ସେଟା ହଉଛି ଓଡିଶା ଷ୍ଟେଟ ଟ୍ରାଇବାଲ ଟ୍ରାଇବାଲ ମ୍ୟୁଜିୟମ।
2: ଜୀବନଯାପନ ପ୍ରଣାଳୀ କରୁଥିଲେ, କୋଉଥିରେ ଅସ୍ତ୍ରରେ ପଶୁମାନଙ୍କୁ ମାରୁଥିଲେ, କେମିତି ଖାଉଥିଲେ, ପିଉଥିଲେ, ରାନ୍ଧୁଥିଲେ, ଏବେ ଯୋଉ ପୁରା ଏକଦମ ଡିଟେଲ ସବୁ ଜଣେଇଛି ପୁରା।
1: ଓକେ, ତାକୁ ଓଡିଶା ଷ୍ଟେଟ ଟ୍ରାଇବାଲ ମ୍ୟୁଜିୟମ ବୋଲି କହୁଛନ୍ତି।
2: ସେଟା ମାନେ ଖାଲି ସାଧାରଣ ମ୍ୟୁଜିୟମ, କିନ୍ତୁ ଆଦିବାସୀ

0: ମୁଁ ସେଠି କମ୍ପ୍ୟୁଟର କରୁ, ସବୁବେଳେ ମନ ହେଲା ଯେତେବେଳେ ମନ ହେଲା ସେଠି ଚାଲିଲୁ। ଆଉ ତା ସହିତ ଆପଣଙ୍କର ଯୋବ୍ରା ପାଖରେ ଗୋଟେ ଅଛି ମ୍ୟୁଜିୟମ ଯୋଉଟା କି ମାନେ ଇଂରେଜ ଅମଳର ବିଭିନ୍ନ ପ୍ରକାର ଦେଖିବେ ଆପଣ, ଟ୍ୟାଙ୍କ ତାଙ୍କର ଗୁଳି ଗୋଳା ସେ ଯୋଉଟା ଢାଲ ଏଗୁଡା ବିଭିନ୍ନ ପ୍ରକାର ସବୁ ଅଛି।
1: ଓଡିଶା ଷ୍ଟେଟ ମ୍ୟାରିଟାଇମ ମ୍ୟୁଜିୟମ, ମ୍ୟାରିଟାଇମ ମ୍ୟୁଜିୟମ ସେଟା କୁହନ୍ତି, ପୁରାତନ ସମୁଦ୍ର ବାଣିଜ୍ୟ ନୌ ବାଣିଜ୍ୟ ଇତିହାସକୁ ନେଇକି ସେଟା ହେଇଛି।
0: ଆଜ୍ଞା, ଆଉ ଗୋଟେ ଯାଇଛି ମୁଁ ଆପଣଙ୍କର ପଠାଣି ସାମନ୍ତ ପ୍ଲାନେଟୋରିୟମ, ସେ ଯୋଉ ଦେଖିବା ପାଇଁ କି ଆପଣଙ୍କର ଯୋଉ ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ଏଗୁଡା ସବୁ ଦେଖିବା ପାଇଁ ମୁଁ ଯାଇଛି, ଦୁଇ ତିନିଥର ଖଣ୍ଡେ ଯାଇଛି।
1: ଆଚ୍ଛା, ମଜା ଲାଗେ ନା ଦେଖିବା ପାଇଁ ସୌର ଜଗତର ଯୋଉ ଜିନିଷ ସବୁ
0: ମଜା ଲାଗେ। ତାପରେ ରାଉରକେଲାରେ ବି ମୁଁ ଦେଖିଛି ସେକ୍ଟର 18 ବି ଗୋଟେ ଅଛି, ସେଠି ବି ସବୁ ଦେଖେ ବିଭିନ୍ନ ଜୀବଜନ୍ତୁ ଆଉ ବିଭିନ୍ନ ପ୍ରକାର ପୁରୁଣା ଆଦିବାସୀଙ୍କର ଐତିହ୍ୟ ଏଗୁଡା ସବୁ ମାନେ ସାଇତା ହେଇକି ରହିଛି, ସେଇଟା ବି ମୁଁ ଦେଖିଛି, ବହୁତ ଜାଗାରେ ମୁଁ ଦେଖିଛି ଆଉ।
1: ବଢିଆ ଆଉ। ଆଚ୍ଛା, ତାହେଲେ ଏବେ ରିସେଣ୍ଟଲି ଆଉ କୁଆଡେ ଯାଇନାହାନ୍ତି?
0: ରିସେଣ୍ଟଲି ଟିକେ 6-7 ହେଲା ମୁଁ ଆଉ ଯାଇନି, କାରଣ ମୁଁ ଟିକେ ଅଲଗା ରିଅଲ ଇଷ୍ଟେଟ କାମରେ ଅଛି, ତ ପ୍ଲଟ ଫ୍ଲଟ କାମରେ ବ୍ୟସ୍ତ ଭିତରେ ରହିଛି, ଆଉ ଯାଇନି। ଦେଖିବା ସମୟ ସୁବିଧା ମିଳିଲେ ଟିକେ ଆଉ ଟିକେ ବୁଲି ଆସିବା।
1: ନିଶ୍ଚୟ ବୁଲି ଆସିବେ, କାରଣ ଯେତେ କାମ ବ୍ୟସ୍ତତା ଭିତରେ ଥିଲେ ମଧ୍ୟ ନିଜ ପାଇଁ କିଛି ସମୟ ବାହାର କରିବା ଆବଶ୍ୟକ, ଯୋଉଟାକି ଆମେ ସବୁବେଳେ କହିଥାଉ, ତେଣୁ ନିଜ ପାଇଁ ସମୟ ବାହାର କରନ୍ତୁ। କଟକ ଭୁବନେଶ୍ୱର ବହୁତ ପାଖରେ ବହୁତ ଗୁଡ଼ିଏ ମ୍ୟୁଜିୟମ ରହିଛି, ଆସିକି ବୁଲିକି ଯାଆନ୍ତୁ। ଓକେ, ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
0: ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଓକେ, 9:30 ଅଲରେଡି ହେଇଗଲା, ଆଉ ମାତ୍ର ଅଧଘଣ୍ଟେ ଆପଣମାନଙ୍କ ସହିତ ଡାଇଲ ଇନ୍ ଲାଇଭ୍ ଶୋରେ ସ୍ମୃତି ରହିବ, ଦେନ୍ ତାପରେ ପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ହାଜିର ହୋଇଯିବ। ସୋ ଫଟାଫଟ ଆପଣମାନେ କନେକ୍ଟ ହୁଅନ୍ତୁ ଆମ ସହିତ ଆଣ୍ଡ କୁହନ୍ତୁ ସେ ମ୍ୟୁଜିୟମ ବିଷୟରେ, ଯେଉଁ ମ୍ୟୁଜିୟମକୁ ଆପଣମାନେ ବୁଲିବା ପାଇଁ ଯାଇଛନ୍ତି, କିଛି ନୂଆ ଅନୁଭୂତି ସାଉଣ୍ଟିଛନ୍ତି, ସେ ବିଷୟରେ ଆଜି ମୁଁ ପଚାରୁଛି ଆପଣମାନଙ୍କୁ। ଦେଖିବା ଆଉ ଜଣେ କଲର ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ। ଆଜ୍ଞା, କିଏ କହୁଛନ୍ତି?
2: ରାଜେନ୍ଦ୍ର ନନା କହୁଛନ୍ତି।
1: ଆଚ୍ଛା, ରାଜେନ୍ଦ୍ର ନନା କୁଆଡେ ହଜିଗଲେ ମ, ଟୋଟାଲି ଆଉ ମାନେ ଆସୁନାହାନ୍ତି ଆପଣ?
2: ଆଜ୍ଞା, ମୁଁ ହଜିଗଲି କଣ ନା, ମୁଁ ଟିକେ ପୂଜା ପାଠ କାମ ସକାଳୁ ଟିକେ ଧରି ନେଇଛି, ଯୋଉ ପିଲାକୁ ଦାୟିତ୍ୱ ଦେଇଥିଲି ଭୁବନେଶ୍ୱର ଯାଇଥିଲି।
1: ଆଜ୍ଞା,
2: ମୁଁ ଯେମିତି ଆସିଛି ସିଏ ଆଉ କରୁନି, 3 ମନ୍ଦିର ଗୋଟେ ପୂଜା ପାଠ କରୁଛି, ଲୋକମାନେ ଆସୁଛନ୍ତି, ତାପରେ ବି ଇଏ ଯୋଉ କଲ 2-4 ଥର ଖଣ୍ଡେ ହଉ, ଥରେ ଏଥର କିଏ ମୋର ଲଗେଇବା, ଥରେ ଲଗେଇବି ହେଲେ ହେଲା ନହେଲେ ନାହିଁ, ଏଇଆ ହଉଛି
1: କଥା। ଆଜି କେତେ ଥର ତାର ଲଗେଇଛନ୍ତି? ଲାଗିଗଲା,
2: ହଁ ଯେ ଯୋଗବାଦୀ ଲାଗିଗଲା,
1: ଆଜି ଲାଗିଗଲା ନା? ଆଚ୍ଛା, ଭଲ କଥା। ଯାହା ହଉ,
2: ଆପଣ ଯୋଉ ପଚାରୁଛନ୍ତି ମ୍ୟୁଜିୟମ କଥା, ମୁଁ ତ କଟକରେ ଦେଖିଛି, ସେ ଯୋଉ ଆମର ପୁଷ୍ଟି ବାବୁ କହୁଥିଲେ ଯୋଉ ବିଜୁ ବାବୁଙ୍କର, ସେଟା ମଧ୍ୟ ଦେଖିଛି, ସବୁ ଦେଖିଛି ଏଠି, କିନ୍ତୁ ସବୁଠୁ ବୋଧେ ଗୋଟା ଜିନିଷ 8 ଦେଖିଛି ଆପଣ ଦେଖିନାହାନ୍ତି, ଏଇଟା ଆଜି ବିରାଟ ରାଜାଙ୍କର ରାଜପାତି ଏଇଠି ଅଛି ସର୍କଲ ଜେଲ, ଆଉ ସେ ଯୋଉଟା ବିରାଟ ପାୱାର ପ୍ଲାଣ୍ଟ ଅଛି ଏଠି, ଆଉ ବିରାଟ ରାଜାଙ୍କ ରାଜଭବନ ରାଜପାତି ଯୋଉଟା ଥିଲା ବିରାଟ ରାଜା ଥିଲା ଜପରଜି, ବର୍ତ୍ତମାନ ସେ ଯୋଉ ବିରାଟ ରାଜାଙ୍କର ରାଜଭବନଟା ରାଜପାତି ସେ ବର୍ତ୍ତମାନ ଗୋଟେ ବିରାଟ ବଡ ପାର୍କ ହେଇଛି, ସରକାର କରୁଛନ୍ତି ପାର୍କ, ସେ ପାର୍କରେ ତାପରେ ସେଠି ଆଗରୁ ଯେତେବେଳେ ବ୍ରିଟିଶ ସରକାର ଶାସନ କରୁଥିଲେ ସେ ଜାଗାରେ, ବ୍ରିଟିଶ ସରକାର ସେ ଜାଗାଟାକୁ ଦଖଲ କରୁଥିଲେ, ବ୍ରିଟିଶ ସରକାର ବ୍ରିଟିଶ ସରକାର ଦଖଲ କରୁଥିଲେ, ତାଙ୍କର ସେଠି ଗୋଟେ ଅଫିସ ଥିଲା, ଆମର ଯେମିତି କଲେକ୍ଟର ଅଫିସ ଯେମିତି ଲର୍ଡ ଫୋର୍ ଯୋଉ ଆମର କଲେକ୍ଟର, ତାଙ୍କ ଆମ ଯେମିତି କଲେକ୍ଟର ତାଙ୍କର ଥିଲା ଲର୍ଡ, ସେ ଲର୍ଡ ଅଫିସ କଲମ ଅଛି, ସେ ଘର ସବୁ ଭାଙ୍ଗଲାନି, କିନ୍ତୁ ସେ ଇଟା କାନ୍ଥ ତାର ଯୋଉ ଝରକା ତାର ଯୋଉ ହୋଲ
1: ଦେଖେ,
2: ବ୍ରିଟିଶ ସେତେବେଳେ ସେ ଇଞ୍ଜିନିୟର କେତେ ବୁଦ୍ଧି, ସେ କେମିତି କଣ କରୁଥିଲା, ଏତେ ଉଞ୍ଚା ଘର, ବଡ ବଡ ଉଞ୍ଚା ଘର କରୁଥିଲା, ତାକୁ ଖରା ଚାଷ ହବନି, ଆଉ ବଢିଆ ଅଫିସ କରୁଥିଲା, ଆଉ ତାର ଯୋଉ କାନ୍ଥ ଦେହରେ ସେ ହୋଲ କରିଛି, ସେ ହୋଲ ଟା ବିଷୟରେ ମୁଁ ବୁଝୁଛି, ଯେଉଁମାନେ ବର୍ତ୍ତମାନ ଇଞ୍ଜିନିୟର ଯାଉଛନ୍ତି, ସେ ହୋଲ ଏଇଥିପାଇଁ କରିଥିଲା କି ତାକୁ ଯଦି କୋଉ ବିଦ୍ରୋହ ପାର୍ଟି ଆସିବ ମାରିବାକୁ, ସେ ସେଇ ବାଟ ତାକୁ ଦେଖିବ ଆଉ ଫାଇଲ କରିଦେବ ସେ ହୋଲ ବାଟରେ, ଏମିତି କରିଥିଲା, ଆଉ ସେ ଜାଗାଟାକୁ ମୁଁ ସବୁବେଳେ ଦେଖେ, ବର୍ତ୍ତମାନ ସେ ଗୋଟା ପାର୍କ ହେଇଯାଇଛି, ତ ସେ ଯୋଉ ବିରାଟ ରାଜାଙ୍କର ଯୋଉ ରାଜଭବନ ଥିଲା, ବିରାଟ ରାଜାଙ୍କର ଯେତେବେଳେ ମାନେ ରାଜତ୍ଵ ସରିଗଲା, ବିରାଟ ରାଜା ଯୋଉ ତାଙ୍କର ଯୋଉ ଚେୟାରରେ ଯୋଉ ସିଂହାସନ ଚେୟାରରେ ବସିଥିଲେ, ତାଙ୍କର ବିଚାର କରୁଥିଲେ, ସେ ଚେୟାରଟା ସେ ସ୍ୱର୍ଗରୁ ଆଣିଥିଲେ, ତାଙ୍କୁ ଦେବରାଜ ଇନ୍ଦ୍ର କୁମାର ଦେଇଥିଲେ, ସେ ଚେୟାରଟା ସୁନାର ଚେୟାରଟା, ବିରାଟ ରାଜା ଚାଲିଗଲେ ସେ ଚେୟାରଟାକୁ ସେଠି ପୋତି ଦେଇ ପଡ଼ିଛନ୍ତି,
1: କିମ୍ବଦନ୍ତୀ ରହିଛି,
2: ସତରେ ପୋତାଇଛି, ସତରେ ସେଇଟା ପୋତାଇଛି, ପୋତି ଯାଇଛନ୍ତି, ଯେ ଚେୟାରଟାରେ ଯିଏ ବସିବେ, ମୁଁ ଧର ବସିବି, ଆମେରିକା ଲୋକ କଣ କରୁଛି, ଯାହା ନା ଧରିବି ସାଙ୍ଗେ ସାଙ୍ଗେ ଲୋକଙ୍କୁ ଜାଣିଦେବି ସେ ଲୋକ କଣ କରୁଛି, ଆଉ ତା ରୂପ ଦେଖିଦେବି
1: ସେ କଣ ସେଠି ବସିବା ପାଇଁ ଦିଆଯାଉଛି ସେ ମାନେ ଯୋଉ

0: ଦିନ ସେଇ ଯୋଉ ଚେୟାରରେ ବିରାଟରେ ବସିକି ବିଚାର କରୁଥିଲେ,
1: ତାଙ୍କ
0: ପାଖରେ କିଛି ସାକ୍ଷୀ ସମାନ ଦରକାର ନାହିଁ, ସେ ଲୋକକୁ ଦେଖିଦେଲେ ଇଏ ଚୋର ଇଏ ସାଧୁ ତା ମୁହଁକୁ ଦେଖି ଜାଣିଦେବେ।
1: ଆଚ୍ଛା ବୁଝିଲି।
0: ଚେୟାର
1: ଏତେ ମହାନତା ତାର ବିଶେଷତା ଥିଲା,
0: ସେ ଚେୟାରରେ ବସିଲେ ଏଇଖିନା ଆମେରିକା ଲୋକ କଣ କରୁଛି ସେ ଜାଣିନବ ସାଙ୍ଗେ, ଆଉ ଇଏ ଯୋଉ କାର ଚୋରି କରି ନେଇଛି କି କାହାକୁ ମାରିଦେଇଛି କି କାହାର କଣ କିଏ କ୍ଷତି କରିଛି ସେ ଚେୟାରରେ ବସିଲେ ସେ ସାଙ୍ଗେ ସାଙ୍ଗେ ଜାଣିନେବେ, ସେ ଲୋକ ନାଁ ଧରିଲେ ସେ ଜାଣିନେବେ, ଏତେ ମାନେ ଭଲ ଚେୟାରଟା ସେ ଚେୟାରକୁ ଖୋଜି ଯାଇଛନ୍ତି। ସରକାରଙ୍କ ପାଖରେ କଥା ହେଲା, ଏଠି ଷ୍ଟାଡିୟମରୁ ଆମ ଷ୍ଟାଡିୟମରୁ ତାଙ୍କ ଇଞ୍ଜିନିୟର ମାନେ ଆସିଲେ ବୋଲେ ସେ ଚେୟାରଟା କୋଉଠି ତାଡିବା, ସେଠୁ ଜେସିବି ମେସିନ ଲଗେଇ ସେ କୁଟଟାକୁ ବହୁତ ତାଡିଲେ, ତାହେଲେ ଚେୟାରଟା କେତେ ବାଟ ଚେୟାରଟା ଅଛି, ତାଡି ତାଡି ସାରିଲା ପରେ ଦେଖିଲା ତା ଭିତରେ ଗୋଟେ ଘର ବାହାରିଲା, ଘର ଅଛି ଆଉ
1: ପଥର,
0: ଆମ ଯେମିତି ଧଳେଇ ଛାତ ହଉଛି ସେ ପଥରରେ ଛାତ ଯାଇଛି, ପୁରା ପଥର ଘରଟା ଅଛି, ସେ ଘର ଭିତରେ ସେ ରଖୁଛନ୍ତି ବିରାଟ, ସେ ଘର ଭିତରେ ସେ ଚେୟାରକୁ ରଖି ତା ଉପରେ ଘର କରିଦେ ମାଟି ପୋତିଛନ୍ତି ହେଲା, ଯୋଉ ଚେୟାରକୁ ରଖିଛନ୍ତି ଆଉ ତା ଉପରେ ଗୋଟେ ପଥର ଘର କରିଦେଇଛନ୍ତି ମାଟି, ସେ ଇଞ୍ଜିନିୟର ମାନେ ଦେଖିଲେ ବୋଲେ ଆରି ଭିତରେ ସିଏ ଅଛି, ଏ ଘର ଭିତରେ ସେ ଜିନିଷଟା ଅଛି, ଆଉ ସେ ଜିନିଷଟା ତାକୁ ବିରାଟ ତାଙ୍କୁ ଦେଇଥିଲେ କେମିତି ନା, ବିରାଟ ଗୋଟେ ଏକାଦଶ ରୁଦ୍ର ଯଜ୍ଞ କରୁଛନ୍ତି, ଏକାଦ ଶିବଙ୍କୁ ଆବାହନ କରୁଥିଲେ, ଇନ୍ଦ୍ରଙ୍କୁ ଦେବରାଜ ଇନ୍ଦ୍ରଙ୍କୁ ସ୍ୱର୍ଗରେ ସେତେବେଳେ ତ ସବୁ ଆଉ ଗଲେ ନା, ତାଙ୍କୁ ଗୋଟେ ଇନଭାଇଟ୍ କରିଥିଲେ, ଗୋଟେ ଏମିତି ବଡ ଫଙ୍କସନ କରୁଛି ଆପଣ ଆସିବେ ସବୁଠୁ ବଡ ରାଜା ହିସାବରେ,
1: ତେଣୁ
0: ଦେବରାଜ ଇନ୍ଦ୍ର ଏଠିକି ଆସିଥିଲେ, ଆସିକି ସେ ଫଙ୍କସନରେ ଯୋଗ ଦେଇଥିଲେ ଖାଇବା କରିଦେଲେ, ଆଉ ତାଙ୍କ ଫଙ୍କସନରେ ଖୁସି ହେଇକି
1: କହୁଛନ୍ତି, ଏଇଟା ଆମର ଆକ୍ଚୁଆଲି କୋଉଥିରେ ଲେଖା ଅଛି, ପୁରାଣରେ ଲେଖା ଅଛି,
0: ସବୁଥିରେ ଲେଖା ଅଛି ବା, ଆଉ ଲେଖା ଅଛି ବା ମହାଭାରତରେ ଲେଖା ଅଛି, ମୁଁ ପଢିନି ମୁଁ କହୁଛି କେମିତି
1: ନା, ହଁ ସେଇ କଥା ମୁଁ ପଚାରୁଛି ଯେ କୋଉ ଜାଗାରେ ଲେଖା ଅଛି,
0: ବହୁତ ଅଛି ଶୁକ୍ରସାର ଗ୍ରନ୍ଥରେ ଲେଖା ଅଛି, ମହାଭାରତ ପୁରା ମହାଭାରତର ପିଉଷ ଅଛି, ମହାଭାରତ ପଢା ତା ନୁହଁ, ମହାଭାରତ ପିଉଷ ରଞ୍ଜନ ଗୋଟା ବହି ଅଛି ସେଥିରେ ମୁଁ ପଢିଥିଲି।
1: ଆଚ୍ଛା ଆଚ୍ଛା, ବହୁତ ଗୁଡ଼ିଏ ଇନଫର୍ମେସନ ଆପଣଙ୍କ ପାଖରେ କଲେକ୍ଟ କରିଛନ୍ତି, ବହୁତ ଗୁଡ଼ିଏ ଇନଫର୍ମେସନ ଅଛି, ମାନେ ଆପଣ ନିଜେ ଏମିତି କହିବାକୁ ଗଲେ ଏକରେ ତ ପୁରାତନ ଲୋକ, ଦୁଇରେ ଆପଣ ନିଜେ ଗୋଟେ ମ୍ୟୁଜିୟମ,
0: କେତେ ଛୋଟ ଥିଲା ହେଇଥିଲି ଆପଣ ସେ ସମସ୍ତେ
1: ଦେଖିନାହାନ୍ତି,
0: ସେତେବେଳେ କିଛି ନଥିଲା, ସେତେବେଳେ ଲାଇନ ନାହିଁ କି କିରାସିନ ନାହିଁ କିଛି ନାହିଁ, ଖାଲି ଦୀପ ଚାକୁଣ୍ଡା ଗଛ ଚାଳଘର, ସେତେବେଳେ କଣ ଥିଲା, ସେତେବେଳେ କଣ ଥିଲା, ସେତେବେଳେ କେବଳ ଥିଲା ଦୀପ ଆଉ ବହି ପାଠ, ଏଇଖିନା ଛୁଆଙ୍କର କଣ ଅଛି, ମୁଁ କଣ ଥିଲା ଗୁଡା ମୁଁ ଦେଖୁନି, ଏଇଟା ଡ୍ରଇଂ ରୁମ ତିନି ପ୍ରକାରିଆ ଲାଇଟ କମ୍ପୋଜିସନ କଲମ କମ୍ପୋଜିସନ ଖାତା ଦେଖିଲା ବେଳକୁ ଆଳୁ।
1: ଆଚ୍ଛା, ଏଇ ଯୋଉ ଯେତେବେଳେ ଯେତେବେଳେ ଜେଲ ଦେଖିଲେ, ତ ସେ ଜେଲର ଯୋଉ ସେ ଯୋଉ ବଡ ବଡ ପାଚେରୀ ଯୋଉ ଆଜି ଯୋଉ ବି ଭଗ୍ନାବଶେଷ ରହିଛି, ତ କେମିତି ଅନୁଭବ ହଉଥିଲା ସେ ଜାଗାରେ, ଯଦି ପ୍ରକୃତରେ କଏଦୀଟେ ହେଇକି ତା ଭିତରେ ମଣିଷ ରୁହେ ତାହେଲେ ସେ ମଣିଷଟି କେମିତି ରହିବ ସେଇ ସମୟଟାରେ ବ୍ରିଟିଶ ଅମଳର ସେ ଯୋଉ ଜେଲ
0: କରିଥିଲା, ତାର ତ ଅଫିସ କରିଥିଲା, ଆମର ଯେମିତି କଲେକ୍ଟରଙ୍କ ଅଫିସ, ଆମର ବର୍ତ୍ତମାନ ଯେମିତି ଅଫିସ କରିଥିଲା, ତାର ବ୍ରିଟିଶ ଶାସନ କରୁଥିଲା, ତାର ଅଫିସିଆଲ ଜିନିଷ ନଥିଲା, ତାର ଅଫିସିଆଲ ସାର ନଥିଲା, ସେ ରଖୁଥିଲା, ଆଉ ସେ ଯୋଉ ହୋଲ କରିଛି ଇଟା କାନ୍ଥରେ ହୋଲ ପା, ସେ ଇଞ୍ଜିନିୟର ଯିଏ ଆସୁଛନ୍ତି ଆମେ କଥାବାର୍ତ୍ତା ହଉଛି କଣ ଯେ ଏଇ ହୋଲ ବାଟେ ସେ ଦେଖିବ ସେ ପର ଘରେ ମୁର ବି ହେଇଛି ନା, ରାଗି ତାକୁ କିଏ ମାରିବ କି କଣ ଫୋପାଡ଼ି ଦେବ କି ଫାୟାରିଂ କରିବ, ସେ ସେଇ ହୋଲ ବାଟେ ସେ ଲୋକକୁ ଦେଖିବ, ଦେଖିକି ଫାୟାରିଂ କରିଦେବ, ସେ ହୋଲ ସେ ତିଆରି କରିଥିଲା, ତାର ବୁଝି ନାହିଁ ପର ଘରେ ମୁର ବି ହେଇଛି ନା ମାରିବ।
1: ଠିକ ଅଛି, ବହୁତ ବଢିଆ ଲାଗିଲା ରାଜେନ୍ଦ୍ର ନନା, ଆଜି ପ୍ରକୃତରେ ଆପଣ କଲ କରିବା ଦରକାର ଥିଲା, ଆପଣଙ୍କ କଲ ଲାଗିଗଲା,
0: ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ କରିଥିବାରୁ।
1: ସୋ ଲଟ୍ସ ଅଫ୍ ଇନ୍ଫର୍ମେସନ, ଆପଣମାନେ ବି ବହୁତ ଗୁଡ଼ିଏ କଥା ଜାଣିଛନ୍ତି, ଯେଉଁମାନେ ପୁରୁଣା ଆକ୍ଚୁଆଲି ପୁରୁଖା ଲୋକ, ତ ସେମାନେ ଇତିହାସ ବିଷୟରେ ସେମାନେ ବି ବହୁତ ଜିନିଷ ଜାଣିଛନ୍ତି, ଯେଉଁଟା ଆମ ପାଇଁ ଇତିହାସ ଏବେ ହେଇଯାଇଛି ସେଟା ତାଙ୍କ ପାଇଁ ସେତେବେଳେ ବର୍ତ୍ତମାନ ଥିଲା ବା ସେଇ ପାଖାପାଖି ନିକଟ ଅତୀତ ଥିଲା, ଯେଉଁଥିରେ କି ସେମାନେ ସେସବୁ ଜିନିଷ ଶୁଣିଛନ୍ତି, ଦେଖିଛନ୍ତି ଆଣ୍ଡ ଆମ ସହିତ ସେୟାର କରୁଛନ୍ତି। ବିଲକୁଲ, ତେବେ ମ୍ୟୁଜିୟମ ବିଷୟରେ ହିଁ ଆମେ କଥା ହେଉଛୁ, ବହୁତ ଗୁଡ଼ିଏ ମ୍ୟୁଜିୟମ ରହିଛି, ଆପଣମାନେ ଆମ ସହିତ ସେୟାର କରନ୍ତୁ କୋଉ ପ୍ରକାର ମ୍ୟୁଜିୟମ ଆପଣ ଦେଖିଛନ୍ତି, ଯେମିତିକି ସ୍ୱରାଜ ଆଶ୍ରମ ରହିଛି ଭାରତର ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଐତିହାସିକ ସ୍ଥାନ, ଯେଉଁଠି ଜାତୀୟ ଆନ୍ଦୋଳନ ସମ୍ବନ୍ଧୀୟ ଦଲିଲ ସ୍ମୃତିଚିହ୍ନ ଏହିସବୁ କଥା ମଧ୍ୟ ରହିଛି ସେ ଜାଗାରେ।

0: ବିଲକୁଲ ମାନେ ସେଇଠି ଯେମିତି ଲାଗିବ ଯେମିତି ସତରେ ଏଇ ସବୁ କ୍ୟାରେକ୍ଟର ଗୁଡିକ ଜୀବନ୍ତ ହେଇଯାଇଛନ୍ତି ସେ ମ୍ୟୁଜିୟମ ଯେତେବେଳେ ଆପଣ ସେଇ ଯୋଉ ସଂରକ୍ଷଣ ସ୍ଥଳଟି ଦେଖିଥିବେ ଆପଣ।
1: हाँ बहुत बढ़िया लगे अति मनोरम दृश्य से गुडा सब एत सुंदर भाव रही आप देखिए तो देखिए रही एमती रावण
0: छद्मेश
1: मुर्ग टी मुर्ग टी एम जंगल पर्या कर माया मुर्ग तैयारी कर संपूर्ण रामायण को नासिक रे थोड़ी पूरा नहीं जो सीतार जो गुंफा टी लाइन लगे गोटे मानते देढ़ फुट दि फुट व्यासार्ध भितर गोटे भितर गोटे सुड़ंग लोक जो पशुं से देखी मुझे डरगेली भितर मुझे गलिनी गोटे
0: ଅଖାଡୁଆ ରାସ୍ତା ହେଇଥିବ ସରୁ ରାସ୍ତା ହେଇଥିବ ଯୋଉଥିରେ କି ଯିବା ପାଇଁ ସମସ୍ତେ ସାହସ କରନ୍ତି
1: ଅତି ଯଦି ମୋଟା ଲୋକଟେ ଯଦି ଆପଣଙ୍କ ଉପରେ ପଡିଗଲ ମୁଁ ଅନୁଭୂତି ମାତ୍ର ମୁଁ ସିନା ଯାଇନି ତା ଭିତରକୁ ମୁଁ ସେଟା ଅତି ସୁନ୍ଦର ଭାବରେ ଦେଖିଛି ଅତି ପାଖକୁ ଦେଖିଛି କେମିତି ଲୋକ ଯାଉଛନ୍ତି କେମିତି ବାହାରୁଛନ୍ତି ସେଠି ପୋଲିସ ମନା କରୁଛି ଯିବାକୁ ତଥାପି ମୁଁ ପୋଲିସ ଆଭଏଡ କରିକି ମୁଁ ତାଙ୍କରେ ଗଳିକି କେମିତି ଏମିତି ପଶୁଛନ୍ତି ତାଙ୍କରେ ବାହାରୁଛନ୍ତି କେମିତି ଆଉ ତା ଭିତରେ କେତେବେଳେ ଜାଗା ସେଗୁଡାକ ମୁଁ ଉପରେ ଥାଇକି ଯେତିକି ଅନୁଧ୍ୟାନ କରୁଛି ସେମାନେ ପଶିକିରି ବାହାରିଛନ୍ତି ସେମାନଙ୍କର ବି ସେତିକି ଅନୁଭୂତି ନାହିଁ।
0: थैंक यू सो मच दिवाकर भाई आज बहुत सुंदर अनुभूति आपण शेयर करले हम सहित कनेक्ट हेले बहुत बहुत धन्यवाद कॉल करथिबारु।
1: आज्ञा नमस्कार आज्ञा जय जगन्नाथ।

0: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋଇ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ଜୟ ଜଗନ୍ନାଥ କିଏ କହୁଛନ୍ତି ଆଚ୍ଛା ସୌରିହାଟ କୋଉ ଜାଗା ସେଟା ସାଲେପୁର ସୌରିହାଟରୁ ବିଜୟ ଭାଇ ଆମ ସହିତ କନେକ୍ଟ ହେଇଛନ୍ତି ଫାର୍ଷ୍ଟ ଟାଇମ୍ କଲ୍ କରୁଛନ୍ତି କି ନଟିଆ ଭାଇ କି ନଟିଆ ନଟିଆ ଆଚ୍ଛା ଠିକ ଅଛି
1: ରାଜେନ୍ଦ୍ରକୁ ସେ ଯୋଉ ଇଏ ନଟିଆ ଯିଏ କରେ ତାକୁ ମୁଁ ଆଣିଥିଲି
0: ମାନେ ଆପଣଙ୍କ କଥାଟା ବି ଟିକେ ସେମିତି ଶୁଭା ଯାଉଛି ତ ସେଥିଲାଗି ମୁଁ ପଚାରିଲି ଆଚ୍ଛା କେମିତି ଅଛନ୍ତି କୁହନ୍ତୁ ବଢିଆ ବହୁତ ସୁନ୍ଦର ତେବେ କୁହନ୍ତୁ ଆପଣ ଏଇ ଯୋଉ ମ୍ୟୁଜିୟମ କଥା ହ୍ୟାଲୋ ଟିକେ ବ୍ୟାକଗ୍ରାଉଣ୍ଡ ନଲେଜ ନଏଜ ଟା ବହୁତ ହଉଛି ଟିକେ ବାହାରକୁ ପଳେଇ ଆସନ୍ତୁ ଆଚ୍ଛା କୁହନ୍ତୁ ବିଜୟ ଭାଇ ଯେ ମ୍ୟୁଜିୟମ ବିଷୟରେ ପଚରା ଯାଉଛି କୋଉ ମ୍ୟୁଜିୟମ ଯାଇଛନ୍ତି ବୁଲିବା ପାଇଁ
1: ରତ୍ନଗିରି ଗୋଟେ ମ୍ୟୁଜିୟମ ଅଛି ଆମ ଶତ୍ରୁ ଘର ପାଖରେ
0: ଆଚ୍ଛା
1: ସେଠି ପ୍ରାୟ ଆମେ ଯାଉ ସେଟା ବୌଦ୍ଧ ମୂର୍ତ୍ତି ବାହାରୁଛି ଏବେ କିଛି ଖୋଳା ଚାଲିଛି ବୌଦ୍ଧ ମୂର୍ତ୍ତି ବାହାରୁଛି ପୁରା ବହୁତ ମାନେ ହଜାର ବର୍ଷ ତଳର ସେ ମ୍ୟୁଜିୟମ ମାନେ ସବୁ ବୌଦ୍ଧ ମୂର୍ତ୍ତି ସବୁ ଦେଖିବି
0: ଆଚ୍ଛା କେବେ ଯାଇଥିଲେ
1: ମୁଁ ତ ଗଲେ ଚାରି ପାଞ୍ଚ ବର୍ଷ ଥରେ ଯାଏ ଆଉ
0: ଆଚ୍ଛା ଓକେ ଆଉ କୋଉ କୋଉ ସବୁ ଜାଗା ଯାଇଛନ୍ତି
1: ଆଜ୍ଞା ସାଲେପୁର ସଂଗ୍ରହାଳୟ ଅଛି ସେ ସଂଗ୍ରହାଳୟକୁ ବୁଲିବାକୁ ଯାଏ
0: କଣ ରହିଛି ସେ ସଂଗ୍ରହାଳୟରେ କଣ ରହିଛି ସବୁ ସେ ସଂଗ୍ରହାଳୟରେ ସାଲେପୁର ସାଲେପୁର
1: ସାଲେପୁର ସବୁ ଅଛି ହୀରାକୁଦ ଡ୍ୟାମ କେମିତି ହବ ମାନେ ହେଇଥିଲା ତାପରେ ଅଛି ଆପଣଙ୍କର ପୁରୀ ମନ୍ଦିର ପୁରୀ ମନ୍ଦିର ଇଏଟା ଅଛି ତା ଡାଇରେ ମାନେ ପୁରୀ ମନ୍ଦିର ପୂର୍ବରୁ କେମିତି କଣ ହେଇଥିଲା
0: ଆଚ୍ଛା ନକ୍ସାଟା
1: ନକ୍ସାଟା ଏସବୁ ଅଛି ଆଉ ଏ ଯୋଉ ହେଇଥିଲା ବାତ୍ୟା ତାର ସବୁ ସ୍ମୃତି ସବୁ ଏଇସବୁ ଜିନିଷ ଆଉ
0: ଆଚ୍ଛା ବାହ ବହୁତ ବଢିଆ ଯାହା ହଉ ସବୁ ଜାଗା ସବୁ ସାଲେପୁରରେ ଗୋଟେ ଏତେ ସୁନ୍ଦର ମ୍ୟୁଜିୟମ ଅଛି ତାର ଏଣ୍ଟ୍ରି ଫି କେତେ କଣ ରହିଛି ପଚାଶ ଟଙ୍କା ରହିଛି ଆଚ୍ଛା କୋଉ ଦିନ ଖୋଲା କୋଉ ଦିନ ବନ୍ଦ ସେମିତି କିଛି ଅଛି
1: ରବିବାର
0: ବନ୍ଦ
1: ଅନ୍ୟ ଦିନ
0: ଓକେ ଠିକ ଅଛି ତ ଏଇସବୁ କଥା ମାନେ ଜରିଆରେ ଯେଉଁମାନେ ଯିବା ପାଇଁ ବି ଚାହିଁବେ ସେମାନେ ଜାଣିପାରିବେ ଇନଫର୍ମେସନ ପାଇପାରିବେ ସେଥିପାଇଁ ଆମେ ପଚାରୁଛୁ ଆପଣଙ୍କୁ ଆଉ କଣ କହିବେ କୁହନ୍ତୁ ଏଇଆ କଥା ଆଉ ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି 0671-23-03-153 ଏ ନମ୍ବରରେ ଆପଣମାନେ କଲ୍ କରନ୍ତୁ ଆମ ସହିତ କନେକ୍ଟ ହୁଅନ୍ତୁ ଆଣ୍ଡ ଆଜି ସ୍ମୃତି ପଚାରୁଛି ଆପଣମାନଙ୍କୁ କୋଉ ମ୍ୟୁଜିୟମ ସବୁ ଯାଇଛନ୍ତି ବୁଲିବା ପାଇଁ କେମିତି ଥିଲା ଅନୁଭୂତି କ'ଣ ରହିଛି ତାର ଇତିହାସ ସେ ବିଷୟରେ ଆପଣମାନେ ଯଦି ଜାଣିଛନ୍ତି ଆମ ସହିତ କନେକ୍ଟ ହୁଅନ୍ତୁ ଆଣ୍ଡ କଥା କୁହନ୍ତୁ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ହ୍ୟାଲୋ
0: କିଏ କହୁଛନ୍ତି
2: ନମସ୍କାର
0: ଉର୍ମିଳା ଭଉଣୀ ଆଚ୍ଛା ଯା ହଉ ଫାଇନାଲି ଲାଗିଗଲା ନା ଆପଣ ଆମର ତ କଣ ରହିଛି ମ୍ୟୁଜିୟମ ବୁଲି ଯାଇଛନ୍ତି କେବେ କୋଉଠି
2: ସମସ୍ତେ ତ ଦେଖିଛନ୍ତି ବୋଲି କହିଲେ ଆଉ ତାର ଅନୁଭୂତି ସବୁ କହିଲେ ମୁଁ ତାଠାରୁ ଟିକେ ନିଆରା କହିବି ଆଉ
0: ହଁ କହୁନାହାନ୍ତି
2: ମୂଳରୁ ଜମା ଦେଖିନି
0: କେତେ ବଡ ଜିନିଷଟେ ମିସ୍ କରିଦେଇଛନ୍ତି ମ
2: ସତ କହିବାକୁ ଗଲେ ଏପଟ ଗାଁ ଗହଳି ଏରିଆରେ କହିବାକୁ ଗଲେ କର୍ମ ଭଲ ତ ଆମେ ଭଲ ଏମିତି ଯଦି କରିଦେବାକୁ ଟାଇମ୍ ମିଳିଲା ଭଗବାନ ପାଖକୁ ଚାଲ।

0: ପୁରୀ ହଉ ଲିଙ୍ଗରାଜ ମନ୍ଦିର ହଉ ଯେକୌଣସି ଜାଗା ହଉ କିମ୍ବା ବନ୍ଧୁ ବାନ୍ଧବ ହଉ ମିଳୁଛି, ଆଉ ଏସବୁ ଜିନିଷ ଦେଖିବାର ସୁଯୋଗ ଟିକେ ଆମକୁ ମିଳୁନି ଆଉ
1: ମିଳୁନି ଆଉ ହଁ ରାଇଟ୍ ରାଇଟ୍ ତେବେ ଟ୍ରାଏ କରନ୍ତୁ, ଏସବୁ ଜିନିଷ ବି ଆମର ଇତିହାସ ସଂସ୍କୃତି ସବୁ ସେଥିରେ ରହିଛି, ତ ସେସବୁ ଜିନିଷ ଦେଖିବେ ବହୁତ ବଢିଆ ଲାଗିବ ଜାଣିବେ, ଆଉ ଯଦି ଘରେ ପିଲାମାନେ ଛୋଟ ଛୋଟ ପିଲାମାନେ ଅଛନ୍ତି ତାଙ୍କୁ ତ ନେଇକି ନିହାତି ଭାବରେ ଯିବା ଦରକାର,
0: ନିଶ୍ଚିନ୍ତ ନିଶ୍ଚିନ୍ତ ସେଗୁଡାକ ଜାଣିବା ବି ନିହାତି ଦରକାର। ସେତେବେଳେ ଆମେ ଯୋଉ ଇତିହାସ ଭୂଗୋଳ ଯୋଉ ପଢୁଥିଲୁ ସେଥିରେ କିଛି କିଛି ମାତ୍ରାରେ ଆମେ ଦେଖିଥିଲୁ, ଆଉ ହୁଏ ତ ସୁଯୋଗ କେବେ ନାହିଁ କି କେବେ ଆସିବ କି ସେଟା କହି ହଉନି, କିନ୍ତୁ ଦେଖିବାଟା ନିହାତି ଭଲ କାହିଁକି ନା କିଛି ଜାଣିବାର ସୁଯୋଗ ହିଁ ତମେ ପାଇପାରିବ। ଶିକ୍ଷଣୀୟ ଜିନିଷ ଅଛି ସବୁ
1: ନିଶ୍ଚୟ, ଫିର୍ ବି ପ୍ଲାନିଂ କରନ୍ତୁ ଯଦି ଦେଖି ନାହାନ୍ତି କେବେ ଗୋଟେ ଭଲ, ଏଇ ପାଖରେ କଟକ ଭୁବନେଶ୍ୱର ଆସିକି ବହୁତ ଗୁଡ଼େ ମ୍ୟୁଜିୟମ ଅଛି ବୁଲିକି ଯାଆନ୍ତୁ। ଠିକ ଅଛି, ବହୁତ ଭଲ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ।
0: ଥ୍ୟାଙ୍କ ୟୁ ଦେବୀ, ସୁନ୍ଦର ସୁନ୍ଦର ଗୀତ ଦଉଛନ୍ତି, ନିଶ୍ଚୟ ପର ଆପଣଙ୍କର ଏତେ ସୁନ୍ଦର ଗୀତ କୋଉଠି ବାଛିକି ରଖିଛନ୍ତି, ମାନେ ପ୍ରୋଗ୍ରାମଟା ଆହୁରି ଚାରି ଚାନ୍ଦ ଲାଗିଯାଉଛି।
1: ଆଚ୍ଛା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍। ସୋ ଆପଣମାନେ ଥିଲେ ଆମ ସହିତ ଡାଇଲ୍ ଇନ୍ ଲାଇଭ୍ ସୋରେ, ସମୟ ସରି ସରି ଆସିଲାଣି, 9:56 ଅଲରେଡି ହେଇଗଲାଣି, ଏଠି ରାଉଣ୍ଡ ଅଫ୍ କରିବାକୁ ପଡ଼ିବ ଆଜିର ଡାଇଲ୍ ଇନ୍ ଲାଇଭ୍ ସୋକୁ। ଆଣ୍ଡ ଆଉ କିଛି ସମୟ ପରେ ରେନ୍ବୋ ଏସ୍ଏମ୍ଏସ୍ ମାନେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଏଆଇଆର୍ ଏଫ୍ଏମ୍ ରେନ୍ବୋ କାଟେକ୍ 100.4 ଦିଲ୍ ସେ ଦିଲ୍ ତକ୍।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: Hey friends, musically yours, Akashvani FM Rainbow Katak ko apan mane suni chanti, enjoy karu chanti, and yes, samay vartaman 10:00 already heglani, apan manankara anurodh ra gitara karyakram Rainbow SMS start heglani। ajra sakale apan mane suni chanti ajra morning story apananka sathi smriti ko, so ବହୁତ ସାରା ଲଭ୍ ଲେଟର୍ସ ଆଣ୍ଡ ଟ୍ରାଏ କରିବି ସମସ୍ତଙ୍କର ଗୀତକୁ ପ୍ଲେ କରାଇବା ପାଇଁ। ଆଣ୍ଡ ଯେମିତି ଆମର କଲର୍ସମାନେ ଚାହୁଁଛନ୍ତି ଯେ ସେମାନଙ୍କର ଯେଉଁମାନଙ୍କ ଗୀତ ଆମେ ନ ପଢ଼ିପାରିବୁ ତାଙ୍କ ନାଁ ପଢ଼ିଦେବା ପାଇଁ, ଓବିଅସ୍ଲି ଟ୍ରାଏ କରିବୁ ସମୟ ଭିତରେ ଆପଣମାନଙ୍କର ନେମ୍ ପଢ଼ିଦେବା ପାଇଁ ଆଟଲିଷ୍ଟ। ଓକେ, ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ରମେଶ ଅହୁକମା ଭାପୁର ଢେଙ୍କାନାଳରୁ, ରମେଶ ଚନ୍ଦ୍ର ସାହୁ ଅହୁକମା ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ହିରୋ ଫିଲ୍ମର ଡିଙ୍ଗ ଡଙ୍ଗ ସିଂ ଏ ସଙ୍ଗ ଏଇ ଗୀତଟିକୁ। ଆଣ୍ଡ ଲେଖିଲେ ସ୍ମୃତି ମ୍ୟାମ୍, ଗୁଡ୍ ମର୍ଣ୍ଣିଙ୍ଗ। ଗୁଡ୍ ମର୍ଣ୍ଣିଙ୍ଗ ରମେଶ ଭାଇ, ପହଞ୍ଚୁଛି ଆପଣଙ୍କ ପାଖକୁ ଆପଣଙ୍କ ମନପସନ୍ଦର ଏଇ ବ୍ୟୁଟିଫୁଲ ଟ୍ରାକ୍ଟି।

ଓକେ ସୋ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କିଏ କନେକ୍ଟ ହୋଇଛନ୍ତି ଦେଖିବା। ଆମ ସହିତ କନେକ୍ଟ ହୋଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଆଣ୍ଡ ପୂଜା, ସୌରୀ ମହାସିଂହପୁର ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି ହାତୀ ମେରା ସାଥୀ ଏହି ଫିଲ୍ମର ଗୀତ ଚଲ ଚଲ ମେରେ ହାତୀ ଗୀତଟିକୁ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା ଆଟ୍ ସୌରୀ ମହାସିଂହପୁର ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକ।

ଶୁଣିଛନ୍ତି ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ 10:29 ମାନେ ତିରିଶ ଅଲରେଡି ହେଇଗଲାଣି ସ୍କୃତି ରହିଛି ଆପଣମାନଙ୍କ ପାଖରେ ଆଜିର ସକାଳରେ ସୋ ନେକ୍ସଟ ଏସ୍ଏମ୍ଏସ୍ ରୋହିତ ମେହେର ବୁଡ଼ାପାଲି ବିଜେପୁର ବରଗଡ଼ରୁ ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ଲେଖିଲେ ଗୁଡ୍ ମର୍ଣ୍ଣିଂ ମ୍ୟାମ୍ ଆମ ଭିତରେ କିଛି ଅଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆସିବ ଆସିବ ତୋର ବର ଆସିବ ଶୁଣିବା ପାଇଁ ଚାହିଁଛନ୍ତି ସୁନ୍ଦର ଗୀତଟିକୁ

ଓକେ ସୋ 10:40 ଅଲରେଡି ହେଇଗଲାଣି ଆପଣମାନେ ଶୁଣୁଛନ୍ତି ଆପଣଙ୍କ ଫେଭରେଟ୍ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍କୁ ଦେଖିବା କିଏ କରିଛନ୍ତି ଓକେ ସୋ ଆମ ସହିତ କନେକ୍ଟ ହୋଇଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ ଲେଖିଲେ ସ୍ମୃତି ଅପା ନମସ୍କାର ଶୁଭ ସକାଳ ଆଶା କରେ ସୁଖ ସ୍ୱାସ୍ଥ୍ୟରେ ଥିବେ ଭଲରେ ଥିବେ ସୁସ୍ଥ ଥିବେ ବୋଲି ଲେଖିଛନ୍ତି ଆଣ୍ଡ ରିକ୍ୱେଷ୍ଟ କରିଛନ୍ତି ଗୀତ ହିରୋ ଫିଲ୍ମର ପ୍ୟାର କରନେ ୱାଲେ ପ୍ୟାର ହି କରତେ ହେ ଏଇ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଲତା ମଙ୍ଗେସ୍କର ଜୀ ଔର ମନୋହର ଉଦାସ ଜୀ କି ଆୱାଜ ମେ ସୁନୀଲକାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ।

ବେଳେ ବେଳେ ଏମିତି ଅଜଣା ରାସ୍ତାରେ ଯେତେବେଳେ ଜଣେ ଦେଖା ହେଇଯାଇଥାଏ, ସେଇ ମୁହଁ ଏତେ ଭିତରେ ମଧ୍ୟ ସେଇ ମୁହଁ ଚିହ୍ନା ପରିଚିତ ହେଇଯାଇଥାଏ, ଆଣ୍ଡ ସେଇ ମୁହଁ ହୃଦୟ ଭିତରେ ସବୁଦିନ ପାଇଁ ରହିଯାଇଥାଏ ନା? ଏମିତି ବହୁତ ଜଣଙ୍କ ସହିତ ହେଇଥିବ, ଭଲ ପାଇବା ପ୍ରେମ ଏମିତି ହିଁ ତ ହେଇଥାଏ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ 10:52 ଅଲରେଡି ହେଇଗଲାଣି। ସୋ ଚାଲନ୍ତୁ ଫଟାଫଟ ନେକ୍ସଟ ଏସ୍ଏମ୍ଏସ୍। ସୁବାଶିଷ ଭଦ୍ରକରୁ ଆମ ସହିତ କନେକ୍ଟ ହେଇଛନ୍ତି। ଆପ୍କି ଖାତିର ଟାଇଟିଲ୍ ଟ୍ରାକ୍ଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଆଣ୍ଡ ଲେଖିଲେ ଲଟ୍ସ ଅଫ୍ ଲଭ୍ ଫ୍ରମ୍ ମାଇ ହର୍ଟ। ସତରେ ୟୁ ଆର୍ ଡିଫରେଣ୍ଟ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୟୋର୍ ଲଭ୍।

ସେଭଳି ଆମ ସହିତ କନେକ୍ଟ ହୋଇଥିଲେ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆମ ସହିତ କନେକ୍ଟ ହୋଇଥିଲେ ସିଡିଏ ସେକ୍ଟର 6 ରୁ ଦିବାକର ସେଠୀ। ନାରାୟଣ ପ୍ରଧାନ ବି ବରମପୁର ବୁଗୁଡ଼ା ଗଞ୍ଜାମରୁ ଆମ ସହିତ କନେକ୍ଟ ହୋଇଥିଲେ। ଜିତେନ୍ଦ୍ର ନିଆଳି ମାଧବରୁ ଆମ ସହିତ କନେକ୍ଟ ହୋଇଥିଲେ। ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆ ପାଟନା ବଡମ୍ବାରୁ ଆମ ସହିତ କନେକ୍ଟ ହୋଇଥିଲେ। କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ। ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କି କଟକରୁ। ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଡ଼ା ପିଚୁକୁଳି ଖୋର୍ଦ୍ଧା। ସେଭଳି ଆମ ସହିତ କନେକ୍ଟ ହୋଇଥିଲେ ଭାଗ୍ୟବତୀ ପାଢ଼ୀ ଆମ ସହିତ କନେକ୍ଟ ହୋଇଥିଲେ କଟକରୁ। ଆମ ସହିତ କନେକ୍ଟ ହୋଇଥିଲେ ଜଗଧାତ୍ରୀ ଆମ ସହିତ କନେକ୍ଟ ହୋଇଥିଲେ କଟକରୁ। ସେଭଳି ଭାବରେ ଆମ ସହିତ କନେକ୍ଟ ହୋଇଥିଲେ କୁଛ ଶ୍ରୋତା ଝାରଖଣ୍ଡ ସେ ହମସେ କନେକ୍ଟ ହୁଏ ଥେ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୁଖିଲାଲ ବର୍ମା ହମସେ କନେକ୍ଟ ହୁଏ ଥେ ଝାରଖଣ୍ଡ ସେ ଭାଟାପଡ଼ା ଛତିଶଗଡ଼ ସେ ମାଫ କିଜିଏଗା ଛତିଶଗଡ଼ ଭାଟାପଡ଼ା ସେ ହମସେ କନେକ୍ଟ ହୁଏ ଥେ ୟେ ଲୋକ ତୋ ସବକୁ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ ସ୍ମୃତିକୁ ଏଇଠୁ ଦିଅନ୍ତୁ ବିଦାୟ। ପରବର୍ତ୍ତୀ ଆର୍ଜି ଆଉ କିଛି ସମୟ ପରେ ଆପଣମାନଙ୍କ ସହିତ କନେକ୍ଟ ହୋଇଯିବେ।

ସେ ହେଉଛନ୍ତି ଶର୍ମିଲା ଟ୍ୟାଗୋର। ତେଣୁ ତାଙ୍କ ବିଷୟରେ ଆଜି ଟିକେ କଥା ହେବା। ଆଉ ଶୁଣୁଥାନ୍ତୁ ମିଠା ଗୀତ ସିଉଲି ଅଛି ଆପଣଙ୍କ ସହିତ। ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ FM ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍।

1968 ଯେତେବେଳକୁ ଚଳଚ୍ଚିତ୍ର ରିଲିଜ୍ ହୁଏ ଆରାଧନା, ସେଇ ଚଳଚ୍ଚିତ୍ରରେ ଆମେ ଦେଖିବାକୁ ପାଇଥିଲୁ ରାଜେଶ ଖାନ୍ନା ଏବଂ ଶର୍ମିଳା ଟାଗୋରଙ୍କୁ ଏକାଠି। ସାଥେ ଗୋଟେ ଇଣ୍ଟରେଷ୍ଟିଂ କଥା କ'ଣ ଜାଣିଛନ୍ତି, ଆରାଧନା କଥା

ଚଳଚ୍ଚିତ୍ର ଯେତେବେଳେ ସୁଟିଂ ଚାଲିଥାଏ ସେତେବେଳକୁ ରାଜେଶ ଖାନ୍ନା ପ୍ରାୟତଃ ଲେଟ୍ କରିକି ଆସନ୍ତି, ତେଣୁ ଶର୍ମିଲା ଟ୍ୟାଗୋର ତାଙ୍କୁ ମଜାକରେ ତାଙ୍କ ନାଁ ଦେଇଥିଲେ ଲେଟ୍ କିଙ୍ଗ, ଆଉ ତାଙ୍କୁ ମଧ୍ୟ ଲେଟ୍ କିଙ୍ଗ କହିକି ତାଙ୍କୁ ଟିସ୍ କରୁଥିଲେ, ତାଙ୍କୁ ଚିଡ଼ଉଥିଲେ। ଠିକ ଅଛି, ଏମିତି ସୁଟିଂ ସେଟ୍ରେ ମଜେଦାର ଘଟଣା ବହୁତ କିଛି ରହିଛି ଯାହାକି ଶିଉଳି ଆପଣଙ୍କୁ କହିବ, କିନ୍ତୁ ବର୍ତ୍ତମାନ ଆରାଧନା କଥାଚିତ୍ରର ଚର୍ଚ୍ଚା ଚାଲିଛି, ମାନେ ଆରାଧନା ଚଳଚ୍ଚିତ୍ରର ଗୋଟେ ମିଠା ଗୀତଟି ଆପଣଙ୍କୁ ଶୁଣାଇ ଦେଉଛି।

0: 2007 ରିଲିଜ୍ ହୋଇଥିଲା। ସାଥି ଏହି ଚଳଚ୍ଚିତ୍ରରେ ଆମେ ଶର୍ମିଳା ଟ୍ୟାଗୋରଙ୍କୁ ମଡର୍ଣ୍ଣ ଲୁକ୍ରେ ଦେଖିବାକୁ ପାଇଥିଲୁ, ଯାହାକି ସେ ନିଜର ଆକ୍ଟିଂକୁ ନେଇକି ସେତେବେଳେ ସମୟରେ ବହୁତ ଚର୍ଚ୍ଚାରେ ଥିଲେ। ତେଣୁ ଆନ୍ ଇଭିନିଂ ଇନ୍ ପ୍ୟାରିସ୍ କଥାଚିତ୍ରର ଆମର ଚର୍ଚ୍ଚା ଚାଲିଛି, ମାନେ କେମିତି ଗୀତ ଶୁଣେଇବିନି କହିଲେ, ଶୁଣି ଦିଅନ୍ତୁ ମିଠା ଗୀତଟି।
1: ସାପେ ରୋଗ୍ୟା ଆଗେ ବାର।

ଫିଲ୍ମ ସୁଟିଂ ହେବା ସମୟରେ ବହୁତ ସାରା କଟ୍ସ ହେଇଥାଏ, ବହୁତ ସାରା ଟେକ୍ ନିଆଯାଇଥାଏ। ବହୁତ ଆକ୍ଟର ହୁଅନ୍ତୁ ଆକ୍ଟ୍ରେସ୍ ହୁଅନ୍ତୁ, ସେମାନେ ବାରମ୍ବାର ନିଜକୁ କଷ୍ଟ୍ୟୁମ୍ ଚେଞ୍ଜ କରିଥାନ୍ତି, ମେକଅପ୍ ନେଇଥାନ୍ତି, କିନ୍ତୁ ଏମିତି ଗୋଟେ ଗୀତ ଅଛି ଯେଉଁ ଗୀତରେ କୌଣସି କଟ୍ସ ନାହିଁ, ବାରମ୍ବାର ଟେକ୍ ନିଆଯାଇ ନାହିଁ, ଆଉ ଗୋଟେ ଟେକ୍ରେ ୱାନ୍ ଟେକ୍ରେ ସେଇ ଗୀତଟି ସୁଟିଂ କରାଯାଇଛି। କିନ୍ତୁ ଆମେ ସେଇ ଗୀତଟିକୁ ଦେଖିବାକୁ ପାଇଥିଲୁ ବିଭିନ୍ନ ମୁଭ୍ସରେ, ମାନେ କି କ୍ୟାମେରାର ମୁଭିଂ ଠିକ୍ ଥିଲା, କ୍ୟାମେରା ବହୁତ ମୁଭ୍ ହଉଥିଲା, କିନ୍ତୁ ରାଜେଶ ଖାନ୍ନା ଏବଂ ଶର୍ମିଲା ଟ୍ୟାଗୋର ୱାନ୍ ଟେକ୍ରେ ସେ ଗୀତଟିକୁ ରେକର୍ଡିଂ କରିଥିଲେ, ୱାନ୍ ଟେକ୍ରେ ସେ ଗୀତଟିକୁ ସୁଟିଂ କରାଯାଇଥିଲା। ଏବଂ ଗୀତଟି ଥିଲା କ'ଣ କହିଲେ ସାଥୀ, ରୂପ ତେରା ମସ୍ତାନା। ଏବଂ ସିଙ୍ଗଲ ଟେକ୍ରେ ଏହି ଗୀତଟି ସୁଟିଂ କରାଯାଇଥିଲା, ଏବଂ ଏହି ଆଇକନିକ ସଙ୍ଗରେ ଅଧିକ କଟ୍ସ ଜମାରୁ ବି ନଥିଲା। ତେଣୁ ଶୁଣେଇ ଦେଉଛି ମିଠା ଗୀତଟି, ଏଞ୍ଜୟ କରନ୍ତୁ।

ରିଅଲ ଲାଇଫରେ ସେ କିନ୍ତୁ ବହୁତ ସାଇନେଚରରେ ଥିଲେ ଏବଂ ସ୍କ୍ରିନ୍ରେ ଗ୍ଲାମରସ୍ ଦେଖାଯାଉଥିଲେ ମଧ୍ୟ ରିଅଲ ଲାଇଫରେ ସେ ଅତ୍ୟନ୍ତ ସଫ୍ଟ ସ୍ପୋକନ୍ର ଏବଂ ସାଇନେଚରର ଲୋକ ଥିଲେ ଏବଂ ସେ ହେଉଛନ୍ତି ଶର୍ମିଲା ଟାଗୋର।

ଯେତେ ବେଳକୁ ଚଳଚ୍ଚିତ୍ର ରିଲିଜ ହୁଏ ମୌସମ ଏବଂ ଏହି ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ ମା ଏବଂ ଝିଅ ଉଭୟ ଚରିତ୍ରରେ ଦୁଇଟି ଭୂମିକାରେ ତାଙ୍କର ଅଭିନୟ ବହୁତ ହି ପ୍ରଶଂସା ପାଇଥିଲା ଯେଉଁଥିପାଇଁ କି ଏହି ଫିଲ୍ମ ପାଇଁ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ଜିତିଥିଲେ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ସାଧୀ, ସଫଳ ଲୋକଙ୍କର ସବୁଠାରୁ ବଡ଼ ପରିଚୟ କ'ଣ ଜାଣିଛନ୍ତି? କମ୍ କହିବା, ଅଧିକ କାମ କରିବା। ଆମେ ଯେତେ କମ୍ ଅନାବଶ୍ୟକ କଥା କହିବୁ, ସେତେ ଅଧିକ ଶକ୍ତି ଆଉ ସମୟ ନିଜ ଲକ୍ଷ୍ୟ ପାଇଁ ଦେଇପାରିବୁ। କଥାରେ କଥାରେ ଆମେ ଏମିତି ବହୁତ କିଛି କହିଦେଇଥାଉ, ବହୁତ କିଛି କହି ହେଇଯାଏ। ଯଦି ସେହି ସମୟରେ ଆମେ କିଛି ସମୟ ଆମ କାମରେ ଲଗେଇ ପାରିଲେ ତେବେ ଆମର ଲାଭ ନା। ତେବେ କାମ ଟିକେ ବେଶୀ ଫୋକସ୍ କରିବା ଦରକାର, ଆଉ କଥା ଯେତେ କମ୍ କହିକି କାମକୁ ଆମେ କରିପାରିବା ସେତେ ଆମ ପାଇଁ ଭଲ। ସିଉଲି ଅଛି ଆପଣଙ୍କ ସହିତ, ସିଉଲି ଅଛି ମାନେ କିଛି ଖାସ କଥା ହେବା, ଖାସ ଗୀତ ଶୁଣିବା। ଆପଣ ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟେକ୍ ଦିଲ୍ ସେ ଦିଲ୍ ତକ୍। ସୋ ମ୍ୟୁଜିକାଲ ସଫରରେ ନେକ୍ସଟ ଗୀତଟି ଆପଣଙ୍କ ପାଇଁ ରହିଛି କୁଲଦୀପଙ୍କ ଭଏସ୍ରେ। ସୋ ଶୁଣୁଥାନ୍ତୁ, ଏନ୍ଜୟ କରୁଥାନ୍ତୁ।

କଥାରେ ନୁହଁ ସାଥୀ, କାମରେ ନିଜକୁ ପ୍ରମାଣ କରିବା ହିଁ ହେଉଛି ଅସଲ ଶକ୍ତି। ଗୋଟେ ଛୋଟ ଉଦାହରଣ ମୁଁ ଆପଣଙ୍କ ସହିତ ସେୟାର କରିବାକୁ ଚାହୁଁଛି। ଆମର ଆମେ ଯେତେ ବି ଯାହା ଗଛ ଦେଖୁଛୁ, ଗଛ କେବେ ଶବ୍ଦ କରେନି, କେବେ କଥା କୁହେନି, କିନ୍ତୁ ସେ ଛାଇ ଦିଏ, ଫୁଲ ଫଳ ଦେଇଥାଏ। ସେହିଭଳି ଜୀବନରେ ମଧ୍ୟ ଶାନ୍ତ ଭାବରେ ଭଲ କାମ କରୁଥିବା ଲୋକମାନେ ହିଁ ସମ୍ମାନ ପାଇଥାନ୍ତି। ତେଣୁ କମ୍ କହିବା, ଅଧିକ କାମ କରିବା।

ଶିଉଲିଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ ଖରାଦିନ ମାନେ ତ ନିହାତି ଭାବରେ ବହୁତ ଖରା ହେବ କିନ୍ତୁ ଏଇ ଖରାରେ ଯଦି କିଛି ଗୋଟେ ଆମର ଅର୍ଜେଣ୍ଟ କାମ ରହିଲା ତାହେଲେ ଆମେ 5 ମିନିଟ୍ ପାଇଁ ଯଦି ଆମେ ବାହାରକୁ ଯାଉଛୁ ଆମକୁ ଲାଗୁଛି ଯେମିତି ଆମକୁ ଗୋଟେ କି ଫ୍ରାଏ କରିଦେଉଛି ଏତେ ଜୋରରେ ଖରା ହେବାର ଲାଗିଛି ସୋ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି ଆଉ ଆମର କାମ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି ସେହି ହିସାବରେ ଆମେ ତ କୌଣସି କାମକୁ ସ୍କିପ୍ କରିପାରିବାନି ଆଉ ଯଦିଓ ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ଆମେ ଟିକେ ବ୍ୟସ୍ତ ରଖୁଛୁ ନିଜର ଟିକେ ଯତ୍ନ ମଧ୍ୟ ନେଉଛୁ ଆମ ଫ୍ୟାମିଲିର ଯତ୍ନ ନେଉଛୁ ଆମର ପରିବେଶର ଯତ୍ନ ନେଉଛୁ ତା ସହିତ ମଧ୍ୟ ଆମେ କିଛି ନା କିଛି ଗୋଟେ ଛୋଟ ଛୋଟ ସିକ୍ରେଟ୍ ଟିପ୍ସ ସିକ୍ରେଟ୍ ଟ୍ରିକ୍ସ ମଧ୍ୟ ଆମ ପାଖରେ ଲୁଚେଇକି ରଖିଛୁ ଲାଇକ୍ ଯେମିତିକି ଆମେ ଖରାରୁ କେମିତି ନିଜକୁ ବଞ୍ଚେଇବା କେମିତି ଆମେ ଆଉ ଜଣଙ୍କୁ ମଧ୍ୟ ଆମେ କହିପାରିବା ଯେ ନାଇଁ ନାଇଁ ଏଇସବୁ କାମ କଲେ ଖରାରୁ ମଧ୍ୟ ଆପଣ ମଧ୍ୟ ବର୍ତ୍ତିଯିବେ ସୋ ଆପଣଙ୍କର ସେ ସିକ୍ରେଟ୍ ଟ୍ରିକ୍ଟା କ'ଣ ରହିଛି ଯାହାକି ଆପଣ ଏତେ ଖରାରେ ମଧ୍ୟ ଆପଣ କାମ କରୁଛନ୍ତି ତା ସହିତ ମଧ୍ୟ ନିଜକୁ ଯତ୍ନରେ ରଖିକି ନିଜକୁ ଜଗି ରଖିକି ଏବଂ ଆଉ ସମସ୍ତଙ୍କୁ ମଧ୍ୟ ଆଉ ସମସ୍ତଙ୍କର ଯତ୍ନ ନେଇକି ମଧ୍ୟ ସୋ ନିହାତି ଭାବରେ ମୋ ସହିତ ଆପଣ ଯୋଡ଼ି ହୋଇପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ ଆପଣଙ୍କର ମତାମତ ମୋ ସହିତ ସେୟାର କରିପାରିବେ ଯେ ଗରମରୁ ବଞ୍ଚିବା ପାଇଁ ଆପଣଙ୍କର ସେ ସିକ୍ରେଟ୍ ଟ୍ରିକ୍ଟି କ'ଣ ସେ ଗରମରେ ଆମେ ଫ୍ୟାନ୍ ତଳେ ହେଉ କିମ୍ବା ଏସି ତଳେ ହେଉ ଯାହା ବି ହେଉ ନା କାହିଁକି ଆମେ ଟିକେ ହାଲକା ହେଇଯାଉଛୁ କାମ ସାରିକି ଆସିଲା ପରେ ଟିକେ ଶାନ୍ତି ଲାଗୁଛି ଯାହା ଯେ ଏତେ ଗରମରୁ ମଧ୍ୟ ଆମେ ଟିକେ ବଞ୍ଚିଯାଉଛୁ ଏଇ ଥଣ୍ଡା ପବନ ଦେହରେ ଟିକେ ବାଜି ସାରିଲା ପରେ କିନ୍ତୁ ଫିର୍ ବି ଆମେ ବାହାରକୁ ଯାଉଛୁ ମାନେ ବହୁତ କିଛି ପ୍ରିକସନ୍ସ ସାଙ୍ଗରେ ନେଇକି ଯାଉଛୁ ନିଜକୁ ମଧ୍ୟ ଘରୁ ବାହାରିଲା ଗୋଡ଼ କାଢ଼ିଲା ବେଳକୁ ମଧ୍ୟ ନିଜକୁ ମଧ୍ୟ ଆମେ ସେମିତି ତୟାରୀରେ

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ୍ ଦିଲ୍ ସେ ଦିଲ୍ ତାକ୍ ଖରାରେ ସମସ୍ତେ ଯିବାକୁ ମନା କରନ୍ତି ବାହାରି, କିନ୍ତୁ କାମ ପଡ଼ିଲେ କ'ଣ କରିବା ସାଥୀ, କିନ୍ତୁ ଯିବାକୁ ତ ବାଧ୍ୟ। ସୋ ସେଇଥିପାଇଁ ଆମେ ସାଙ୍ଗରେ ପାଣି ବଟଲ ନେଇଥାଉ। ରାସ୍ତାରେ ଯଦି ଶୋଷ ଲାଗିଲା ତାହେଲେ ଗାଡ଼ି ଅଟକେଇକି ମଧ୍ୟ ଆମେ ପାଣି ପିଇ ଦେଇଥାଉ। ରାସ୍ତାରେ ଯଦି ଆମେ ଦେଖିଦେଉ ପଇଡ଼ ପାଣି ମିଳୁଛି, ଆଖୁରସ ମିଳୁଛି, ନହେଲେ କିଛି ସଫ୍ଟ ଡ୍ରିଙ୍କ୍ସ ମଧ୍ୟ, ତାକୁ ମଧ୍ୟ ଆମେ ପାନ କରିପାରିବା। ତା ସହିତ ମଧ୍ୟ କଟନ୍ ଡ୍ରେସ୍ ପିନ୍ଧିବା, ଚପଲ ପିନ୍ଧିକି ଯିବା, ହେଲମେଟ୍ ନିହାତି ଭାବରେ ସାଙ୍ଗରେ ନେବେ। ଆଉ ଯଦି ବି ମୁଣ୍ଡ ବୁଲାଉଛି କିମ୍ବା ଥକା ଲାଗୁଛି ତାହେଲେ ଟିକେ ଗାଡ଼ି ଅଟକେଇ ଦିଅନ୍ତୁ, କିମ୍ବା ଯଦି ଚାଲିକି ଯାଉଛନ୍ତି ତାହେଲେ ଟିକେ ଗଛ ମୂଳେ ରେଷ୍ଟ କରନ୍ତୁ। କିଛି ସମୟ ପରେ ଆପଣ ପାରିଲେ ମଧ୍ୟ ଆଉ କାହାର ସାହାଯ୍ୟ ନେଇପାରିବେ। ଟିକେ ପାଣି ପିଅନ୍ତୁ, ଟିକେ ରେଷ୍ଟ କରନ୍ତୁ, ଟିକେ ଥଣ୍ଡା ପବନ ମଧ୍ୟ ନିଜ ଦେହରେ ବଜାନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ସୋ ଠିକ୍ ଅଛି, ଏଇ କଥାରେ କଥାରେ ଆମ ପାଖରେ ଗୋଟେ ସୁନ୍ଦର ମେସେଜଟି ଆସି ପହଞ୍ଚି ଯାଇଛି ଏବଂ ଆମକୁ ମେସେଜ ପଠାଇଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁ କଟକରୁ। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଭେରି ଗୁଡ୍ ଆଫ୍ଟରନୁନ୍। ଖରାରୁ ରକ୍ଷା ପାଇବାକୁ ହେଲେ ତ ପଖାଳ ନିହାତି ଭାବରେ ଖାଇବା ଦରକାର, ନିଶ୍ଚିତ ଭାବରେ ସାଥୀ। ପଖାଳଟା ହେଉଛି ସମସ୍ତଙ୍କର ଆମର ପ୍ରିୟ, ଯୋଉଠି ବି ଯାଉଛନ୍ତି ଆପଣ କିଛି ବି ହେଲେ ଖାଇକି ଯାଆନ୍ତୁ, ପେଟ ପୁରା ଖାଆନ୍ତୁ। ଏବଂ ପରେ ପରେ ଆହୁରି ଲେଖିଛନ୍ତି ଯେ ଗଛ ମୂଳେ ରହିବା

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

Yes, life is short. ସେଇଥିପାଇଁ ଆମକୁ ଯାହା ହେଲେ ବି ଖୁଲ୍ କେଜି ନା ହେ ଏବଂ ଲାଇଫ୍ ଇଜ୍ ଡ୍ରିମ୍, ସ୍ୱପ୍ନ ଆମେ ଦେଖୁଛୁ ତାକୁ ପୂରଣ କରିବାରେ ଲାଗିଯାଇଛୁ। ଲାଇଫ୍ ଇଜ୍ ଟ୍ୟୁନ୍, ଗୀତ ମିଠା ମିଠା ଗୀତ ଶୁଣାଉଛି ସିଉଲି ଆପଣଙ୍କୁ। ଲାଇଫ୍ ଇଜ୍ ଗେମ୍, ସୋ ଏଇ ଗେମ୍ରେ ମଧ୍ୟ ଆମେ ନିଜେ ନ ଫସିବା, କାହାକୁ ଫସେଇବାକୁ ଦବାନି, ଫସିବାକୁ ଦବାନି ଏବଂ ସମସ୍ତଙ୍କୁ ମଧ୍ୟ କିଛି ନା କିଛି କଥା କହିକି ଆମେ ମୋଟିଭେଟ୍ କରିବା ଏବଂ ଠିକ୍ ରାସ୍ତାରେ ଚାଲିବା ପାଇଁ ବାଟ ଦେଖାଇବା। ତା ସହିତ ମଧ୍ୟ ଏଇ ଯୋଉ ଖରା ହଉଛି, ଏ ଖରାରେ ଯଦି ଅତି ଦରକାର ନ ହେଲା ତାହେଲେ ବାହାରକୁ ଜମାରୁ ବି ବାହାରିବାନି। ସିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେ ଦିଲ୍ ତାକ। ସୋ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ିଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ। ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ମେସେଜ କରିଛନ୍ତି, ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ସିଉଲି ଭଉଣୀ, ଶୁଭ ମଧ୍ୟାହ୍ନ, ଆପଣଙ୍କୁ ମଧ୍ୟ ଶୁଭେଚ୍ଛା। ମା ସାରଳା ଆପଣ ଆଉ ଆପଣଙ୍କର ପରିବାରକୁ ଭଲରେ ଏବଂ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ ଏତେ ସାରା ଭଲ ପାଇବା ପାଇଁ। ପରେ ପରେ ଲେଖିଛନ୍ତି ଯେ ଭଉଣୀ, ମୁଁ ଅଫିସରେ ଏସି ଏବଂ ଘରେ ମଧ୍ୟ ଏସି ଲାଗିଛି ବୋଲି ଚଳିଯାଉଛି, କିନ୍ତୁ ଖରାରେ ଯେଉଁଠି କାମ ଥାଏ ସେହି ଜାଗାକୁ ମୁଁ ସକାଳ 8 ଭିତରେ ଯାଇ ପହଞ୍ଚିଯାଏ, ଆଉ କାମ ନଥିଲେ ମୁଁ ଖରାରେ ଯାଏ ନାହିଁ। ନିହାତି ଖରାରେ ଯିବା ପାଇଁ ଦରକାର ପଡ଼ିଲେ ଓଦା ଗାମୁଛା ଏବଂ ଛତା ନେଇକି ଯାଏ, ପାଣି ନେଇକି ଯାଏ। ଭେରି ଗୁଡ୍, ଏଗୁଡ଼ାକ ନବା କଥା ମଧ୍ୟ, ଏବଂ ଆପଣଙ୍କ ଜରିଆରେ ମଧ୍ୟ ଆମକୁ ଆଉ ଥରେ ଆପଣ ମନେ ପକାଇଦେଲେ ଯେ ଏହିସବୁ କାମ କରିବା ଦରକାର। ସୋ ଆମକୁ ମଧ୍ୟ ସାଙ୍ଗରେ ଯଦି କୋଉଠି ଆପଣ ଯାଉଛନ୍ତି, ଛତା ନିଅନ୍ତୁ, ସାଙ୍ଗରେ ଓଦା ଗାମୁଛା ନିଅନ୍ତୁ, ପାଣି ବଟଲ ନିଅନ୍ତୁ, ଏବଂ ହାଲକା ଫୁଲକା ଯଦି କିଛି ଆପଣ ଖାଦ୍ୟ ନେଉଛନ୍ତି ତାହେଲେ ଟିକେ ସାଙ୍ଗରେ ରଖିଥାନ୍ତୁ, ଦରକାର ପଡ଼ିପାରେ। କାହିଁକି ନା ବାହାରେ ଯଦି ବହୁତ ସମୟ ଲେଟ୍ ହେଇଯିବ, କାମ ଭିତରେ ମଧ୍ୟ ଆପଣ ଫସିଯିବେ, ସେଠୁ ବାହାରିକି ଆସିପାରୁନଥିବେ, କିଛି କିଣିକି ଖାଇପାରୁନଥିବେ, କିନ୍ତୁ ଭୋକ ଜୋର ଲାଗୁଥିବ, ତ କ'ଣ କରିବେ, ପାଖରେ ଯେଉଁ ଆପଣଙ୍କ ପାଖରେ ହାଲକା ଫୁଲକା ଖାଦ୍ୟ ଥିବ ତାକୁ ତ ଆପଣ ଖାଇକି ରହିପାରିବେ ନା। ପରେ ଆଉ ଜଣେ ସାଥୀ ମଧ୍ୟ ଆମକୁ ମେସେଜ କରିଛନ୍ତି, ଆଭା ସେନ ଏବଂ ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି, ସିଉଲି ଅପା ଗୁଡ୍ ଆଫ୍ଟରନୁନ୍, ନମସ୍କାର। ନମସ୍କାର ଆପଣଙ୍କୁ ମଧ୍ୟ। ସେ ଲେଖିଛନ୍ତି, ଆମର 27 ଜଣ ଷ୍ଟାଫ ଖାଇ ବସିଛୁ। ଆଚ୍ଛା, ତ ଆପଣଙ୍କର ବର୍ତ୍ତମାନ ଖାନା ପିନା ଚାଲିଛି, ଓକେ। ସୋ ଆପଣ ଏଞ୍ଜୟ କରନ୍ତୁ ଆପଣଙ୍କର ଖାଇବାକୁ ଏବଂ ତା ସହିତ ମଧ୍ୟ ଆମକୁ ଶୁଣୁଥାନ୍ତୁ। ଆମର ଅଫିସ କାମ ଯେହେତୁ ଅଫିସରେ ଏସି ଲାଗିଛି ସେଥିପାଇଁ ଆମକୁ ଏତେ ଖରା ଜଣାପଡ଼ୁନି, କିନ୍ତୁ ଏଠି ପ୍ଲାଣ୍ଟ ଏରିଆରେ ବହୁତ ଖରା, ସେଥିପାଇଁ ଅଫିସ କାମ 9 ଅଫିସ 8:00 to 5:00 ପର୍ଯ୍ୟନ୍ତ କାମ ଲାଗିଥାଏ ଏବଂ ଆମକୁ ଏତେଟା ଖରା ଜଣାପଡ଼େନି, କିନ୍ତୁ ପାଖରେ ଆମେ ପାଣି ବଟଲ ରଖିଥାଉ, ଦହି ରଖିଥାଉ, ଅଫିସରେ ମଧ୍ୟ ଥଣ୍ଡା ପାଣି ମଧ୍ୟ ତାଙ୍କୁ ମିଳିଥାଏ, କିନ୍ତୁ ପ୍ଲାଣ୍ଟ ସାଇଡ୍ରେ ଗଲାବେଳେ ବହୁତ ହି ଗରମ ଲାଗିଥାଏ। ସେଠୁ ଆମେ ଛତା ନେଇଯାଇଥାଉ। ସୋ ବହୁତ ବହୁତ ସୁନ୍ଦର ମତାମତ ଆପଣ ଲେଖିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ପ୍ଲାଣ୍ଟ ତ ରହିଛି ମାନେ ନିହାତି ଭାବରେ ଆପଣଙ୍କୁ ଗରମ ଲାଗିବ, ସେଥିପାଇଁ ଆପଣ ମଧ୍ୟ ସତର୍କତା ଅବଲମ୍ବନ କରିବେ। ସୁନ୍ଦର ମେସେଜ ପାଇଁ ବହୁତ ବହୁତ ଧନ୍ୟବାଦ ସାଥୀ। ଆପଣ ଚାହିଁଲେ ମଧ୍ୟ ମୋ ସହିତ ଯୋଡ଼ି ହୋଇପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ। ଗରମରୁ ବଞ୍ଚିବା ପାଇଁ ଆପଣଙ୍କର ସିକ୍ରେଟ୍ ଟ୍ରିକ୍ କ'ଣ, ଆମକୁ ଏସ୍ଏମ୍ଏସ୍ କରନ୍ତୁ, ଏଫ୍ଏମ୍ଆର୍ସି ଟାଇପ୍ କରନ୍ତୁ, ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖନ୍ତୁ, ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖନ୍ତୁ, ତାପରେ ମୋ ପାଖକୁ ପଠାଇ ଦିଅନ୍ତୁ 0949596321 ନମ୍ବରରେ। ଏବଂ ଏହା ସହିତ ମଧ୍ୟ ଆପଣ ଯୋଡ଼ି ହୋଇପାରିବେ ଆମ ସହିତ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ 8895254200 ନମ୍ବରରେ ଆମକୁ ମେସେଜ କରନ୍ତୁ।

ନା ନା, ମୁଁ କୁଆଡେ ଆପଣଙ୍କୁ ଛାଡ଼ିକି ଯାଉନି, ମୁଁ ଆପଣଙ୍କ ପାଖରେ ହିଁ ଅଛି। ଏବଂ ଶିଉଲିକୁ ଆପଣ ଶୁଣୁଛନ୍ତି କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ଭୋକାଟେକ୍। ଆଉ କହୁଛନ୍ତି ଦିଲ ସେ ଦିଲ ତକ। ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ, ଉଲ୍ଲାସ କୁମାର କାଣ୍ଡି ଏବଂ ତାଙ୍କର ଭଣଜା ଆମକୁ ମେସେଜ୍ କରିଛନ୍ତି। ଶିବାଂଶୁ ଲେଖିଛନ୍ତି, ଅପା ଶୁଭ ମଧ୍ୟାହ୍ନ, ରେନ୍ବୋ ଅଗଣାର ସମସ୍ତ ଅପା ଓ ଭାଇମାନଙ୍କୁ ନମସ୍କାର ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ନମସ୍କାର। ଖରାରୁ ରକ୍ଷା ପାଇବାକୁ ହେଲେ ପ୍ରଚୁର ପରିମାଣରେ ପାଣି ପିଇବା, ଦହି ପଖାଳ ଖାଇବା ଅତି ଆବଶ୍ୟକ। କାମ ନଥିଲେ ବାହାରକୁ ନ ବାହାରିବା, ଏମିତି କେତେ ଗୁଡ଼ିଏ କାମକୁ ଧ୍ୟାନ ଦେବା ଦରକାର। ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ। ଏବଂ ସୁନ୍ଦର ମେସେଜଟି ଲେଖିଛନ୍ତି, ଦହି ପଖାଳ ନିହାତି ଭାବରେ ଆପଣ ଖାଆନ୍ତୁ, ପେଟ ପୁରା ଖାଦ୍ୟ ଖାଆନ୍ତୁ। ଖରାରେ ଯଦି କୋଉଠି ବାହାରକୁ ଯାଉଛନ୍ତି, ଖାଇକି ତାପରେ ଘରୁ ବାହାରନ୍ତୁ। ଆଉ ଜଣେ ସାଥୀ ମଧ୍ୟ ଆମକୁ ମେସେଜ କରିଛନ୍ତି, ହେମନ୍ତ ଚାନ୍ଦ ମାଣିଆବନ୍ଧ ବଡମ୍ବାରୁ। ଗୁଡ୍ ଆଫ୍ଟରନୁନ୍ ଦିଦି, ଭେରି ଗୁଡ୍ ଆଫ୍ଟରନୁନ୍। ଖରାଦିନେ ବାହାରକୁ ବାହାରିବା ପୂର୍ବରୁ ଆଗ ମୁଣ୍ଡରେ ଓଦା କପଡ଼ା, ଛତା ଏବଂ ପାଣି ବଟଲ ନେବାକୁ କେବେ ଭୁଲିବା ଉଚିତ ନୁହଁ। ଯୋଉଠିକି ଯିବା କଥା ଯାଆନ୍ତୁ, ମଝିରେ ମଝିରେ ଗାଡ଼ି ରଖି କିଛି ଥଣ୍ଡା ଜାତୀୟ ପାନୀୟ ପିଇବା ନିହାତି ଜରୁରୀ, ନିଶ୍ଚିତ ଭାବରେ। ଯଦି ଆପଣ କୋଉଠି ଯାଉଛନ୍ତି, ବହୁତ ସମୟ ଧରି ଡ୍ରାଇଭିଂ କରନ୍ତୁ ନାହିଁ, ଟିକେ ସାଇଡ୍ରେ ଗାଡ଼ି ରଖିକି ସାଇଡ୍ କରିକି କିଛି ହାଲକା ଫୁଲକା ପାନୀୟ

ଜଳ ଆପଣ ଗ୍ରହଣ କରିପାରିବେ। ତା ସହିତ ମଧ୍ୟ ଯଦି ସାଙ୍ଗରେ ଆପଣ କିଛି ଖାଦ୍ୟ ନେଇଛନ୍ତି ଗଛ ମୂଳରେ ବସି ଯାଆନ୍ତୁ, କିମ୍ବା କୋଉଠି ଗୋଟେ ଯଦି ଆପଣ ଖାଇବାକୁ ଯାଉଛନ୍ତି କୌଣସି ରେଷ୍ଟୁରାଣ୍ଟ ହେଉ କୌଣସି ହୋଟେଲ ହେଉ ସେଇଠି ମଧ୍ୟ ଆପଣ ହଲ୍ଟ କରିପାରିବେ ଏବଂ କିଛି ସମୟ ପାଇଁ ଆପଣ ରେଷ୍ଟ ନେଇପାରିବେ। ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ। ଆପଣ ଚାହିଁଲେ ମଧ୍ୟ ସାଥୀ ମୋତେ ଏସ୍ଏମ୍ଏସ୍ କରିପାରିବେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଶୁଣୁଛନ୍ତି ଏବଂ ଏସ୍ଏମ୍ଏସ୍ କରିବା ପାଇଁ ଆଉଥରେ କହି ରଖୁଛି, ଏଫ୍ଏମ୍ଆର୍ସି ଟାଇପ୍ କରନ୍ତୁ, ଆପଣଙ୍କର ମତାମତ ଲେଖନ୍ତୁ, ଆପଣଙ୍କର ନାଁ ଠିକଣା ଲେଖନ୍ତୁ। ହଁ, ଆଜିର ପ୍ରଶ୍ନ ରହିଛି ଆପଣଙ୍କ ପାଇଁ ଯେ ଗରମରୁ ବଞ୍ଚିବା ପାଇଁ ଆପଣଙ୍କର ସିକ୍ରେଟ୍ ଟ୍ରିକ୍ କ'ଣ, ତାହା ଲେଖନ୍ତୁ ଉତ୍ତର ଏବଂ ଆପଣଙ୍କର ନାଁ ଠିକଣା ଲେଖି ଆମକୁ ପଠାଇ ଦିଅନ୍ତୁ। 09495963210 ନମ୍ବରରେ ହ୍ୱାଟ୍ସଆପ୍ କରିପାରିବେ, 8895254200 ନମ୍ବରରେ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ୍ ଦିଲ୍ ସେ ଥିଲ ତାକ ଆଉ ଜଣେ ସାଥୀ ଆମକୁ ମେସେଜ କରିଛନ୍ତି ଲାଷ୍ଟ ଏସ୍ଏମ୍ଏସ୍ ପଢ଼ିବାକୁ ଚାହୁଁଛି ରାହାସ କୁମାର ବେହେରା ଢେଙ୍କାନାଳରୁ ଗୋଟେ ସୁନ୍ଦର କବିତାଟି ଲେଖି ପଠାଇଛନ୍ତି ଆମ ପାଇଁ ଖରାରୁ ରକ୍ଷା ପାଇବା ପାଇଁ ସାଥିରେ ପାଣି ବାଟରେ ଗଛର ଛାଇ ଆଣ ଏଇ ଟାଣି ଘରେ ଖିଆ ଶାଗ ପଖାଳ ଦହି ସରବତ ହୁଇନି ଅଂଶୁଘାତ ଯାହା ଦେହ କୁହିତ ଖରା ଦେଖି ସାଙ୍ଗ ଗଲେ ବାହାରେ ସତର୍କ ରହିବ ଫେରି ସହଳେ ବା ସୁନ୍ଦର କବିତା ସହିତ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ଆପଣଙ୍କର ମତାମତ ଆମ ସହିତ ସେୟାର କରିଛନ୍ତି ତେଣୁ ସାଥି ଖରା ହେଲାଣି ମାନେ ଆମ ନିଜକୁ ସତର୍କ ରହିବାର ଅଛି ଆମ ଆଖପାଖରେ ଥିବା ଆମ ସାଙ୍ଗସାଥୀମାନଙ୍କୁ ମଧ୍ୟ ସତର୍କ ରଖିବାର ଅଛି ଆମ ପରିବାରକୁ ମଧ୍ୟ ପରିବାରର କେୟାର କରିବାର ଅଛି ଏବଂ ଆମ ପରିବେଶର ମଧ୍ୟ ଏମିତି ଆମର କଥାବାର୍ତ୍ତା ଆଗକୁ ଜାରି ରହିବ ସିଉଲି କିନ୍ତୁ କୋଉଠି ବି ଯାଉନି କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିବା ସମୟ ହୋଇଯାଇଛି କିଛି ଅପଡେଟ୍ ହେବାର ୟେସ୍ ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ ପରେ ପରେ ଶୁଣିବା ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ. ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ. ଦୁଇଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି. 43 ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି. ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ. ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ. ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ. ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ. ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ. ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ. ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ

କରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍ ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶନ୍ଙ୍କ ନେତୃତ୍ୱରେ ନବଗଠିତ କେରଳମ୍ର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶନ୍ଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ଜଣ ମହିଳାଙ୍କ ସମେତ 10 ଜଣ ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ୱଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2 ପରସ୍କର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ

0: ସାମିଲ ହୋଇଥିଲେ। ଦୁଇଟିଯାକ ବିମାନର ଚାରିଜଣ ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4441 2331 7116 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବାବେଳେ ଚେନ୍ନାଇ ସୁପରକିଙ୍ଗସ୍ 12 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ୱିକେଟ୍ରେ ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ 23 ରନ୍ରେ ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V.D. Satheeshan takes oath as Keralam Chief Minister along with 20 cabinet ministers. West Bengal government approves 7th pay commission for state government employees. Union Home Minister Amit Shah flags off 400 emergency response vehicles in Raipur district of Chhattisgarh. And in IPL cricket, hosts Chennai Super Kings to take on Sunrisers Hyderabad this evening. Prime Minister Narendra Modi has arrived in Oslo, Norway as part of his multi-nation tour. This visit includes bilateral talks between India and Norway and also the third India-Nordic summit. The visit will give impetus to India's relations with the Nordic countries. More from our correspondent in Oslo.
2: Prime Minister Narendra Modi has arrived in Oslo for his first ever visit to Norway. This is also the first prime ministerial visit from India in 43 years. Today he will call on their majesties King Harald V and Queen Sonia and hold bilateral talks with Norway's Prime Minister Jonas Gahr Støre. He will also address the India-Norway Business and Research Summit. Tomorrow, Prime Minister will attend the third India-Nordic Summit. The bilateral trade between India and the 5 Nordic countries currently stands at $19 billion. Sangeeta Godbole, Akashvani News, Oslo, Norway.
1: Prime Minister Modi has left for Norway after concluding his two-day visit to Sweden today. Mr. Modi, in a social media post, said his visit to Sweden was marked by several important outcomes that will add new momentum to bilateral relations. He said from elevating their bilateral ties to a strategic partnership, launching

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି

0: କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଙ୍ଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ଏ ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି, ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହେଉ, କମର୍ସ ହେଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 4,01,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
3: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ

0: ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ, ଆଭେଲେବିଲିଟି ଅଛି, ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଆଉ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
1: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୁହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ ପକ୍ଷରୁ 8 ଜଣଙ୍କୁ 43,000 ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଆମେ ଆଜି ନିର୍ଭୟରେ ଘରେ ଅଛୁ, ପରିବାର ସହ ହସୁଛୁ, ପର୍ବପର୍ବାଣୀ ପାଳନ କରୁଛୁ। କାରଣ କ'ଣ ଜାଣିଛନ୍ତି ସାଥୀ? ସୀମାରେ ଜଣେ ଫୌଜି ଦିନ ରାତି ଆମ ସୁରକ୍ଷା ପାଇଁ ଠିଆ ହୋଇଛନ୍ତି। ସେମାନେ ନିଜ ପରିବାରଠାରୁ ଦୂରରେ ରହିଛନ୍ତି। ମାର ସ୍ନେହ, ବାପାଙ୍କ ଭଲ ପାଇବା, ପିଲାଙ୍କ ହସ, ସବୁକିଛି ଛାଡ଼ି ଦେଶକୁ ନିଜ ପରିବାର ଭାବି ସୁରକ୍ଷା ଦେଉଛନ୍ତି। ଏମିତି ଫୌଜିଙ୍କୁ ଆମର ସଲାମ।

ଶିଉଲିଏଜୀ ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକ୍। ଫୌଜି କେବଳ ଜଣେ ସେନା ନୁହନ୍ତି, ସେ ଦେଶର ରକ୍ଷା କବଚ। ଆମେ ଯେତେବେଳେ ନିଜ ପରିବାର ସହିତ ଶାନ୍ତିରେ ବାହାରେ ବୁଲିବାକୁ ଯାଉଛୁ, ସେତେବେଳେ ଜଣେ ଯବାନ ସୀମାରେ ଜଗୁଛନ୍ତି। ତୀବ୍ର ଗରମ ହେଉ, ବରଫ ରାତି ହେଉ, କିମ୍ବା ବର୍ଷା ଦିନ ହେଉ ନା କାହିଁକି, କୌଣସି ପରିସ୍ଥିତି ହେଉ, ସେମାନେ ନିଜ କର୍ତ୍ତବ୍ୟରୁ ପଛକୁ ହଟନ୍ତି ନାହିଁ। ସେମାନଙ୍କ ପାଇଁ ଦେଶ ସବୁଠୁ ଆଗରେ। ସେହି ବୀରମାନଙ୍କୁ ଆମର ହୃଦୟରୁ ସଲାମ।

ଦେଶପ୍ରେମ କେବଳ କଥାରେ ନୁହେଁ, ଫୌଜିଙ୍କର ଜୀବନରେ ଦେଖାଯାଏ। ସୀମାରେ ଠିଆ ଥିବା ପ୍ରତ୍ୟେକ ଯବାନଙ୍କ ହସର ପଛରେ ଲୁଚିଥାଏ ଅନେକ ତ୍ୟାଗର କାହାଣୀ। ଆଜିର ଯୁବପିଢ଼ି ପାଇଁ ମଧ୍ୟ ଫୌଜିମାନେ ଗୋଟିଏ ଜଣେ ଜଣେ

ହେଉଛନ୍ତି ବଡ଼ ପ୍ରେରଣା। ସେମାନଙ୍କର ଶିଷ୍ଟାଚାର, ସାହସ ଏବଂ ଦେଶପ୍ରେମ ଆମକୁ ଶିଖାଏ ଦେଶ ପ୍ରଥମେ, ନିଜ ସ୍ୱାର୍ଥ ପରେ। ଏଭଳି ଫୌଜିଙ୍କୁ ସଲାମ।

କେବେ ବରଫରେ, କେବେ ତୀବ୍ର ଗରମରେ, କେବେ ବର୍ଷା ଆଉ ବାତ୍ୟାରେ ସେମାନେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଜଣେ ଫୌଜିଙ୍କର ଜୀବନ ସହଜ ନୁହଁ। ପ୍ରତ୍ୟେକ ଦିନ ସମସ୍ୟା, ବିପଦ ଏବଂ ତ୍ୟାଗରେ ଭରିଥାଏ ତାଙ୍କର ଜୀବନ। ତଥାପି ତାଙ୍କ ମନରେ ଗର୍ବ ଥାଏ ଯେ ମୁଁ ମୋ ଦେଶ ପାଇଁ କର୍ତ୍ତବ୍ୟ କରୁଛି, ମୋ ଦେଶକୁ ଶତ୍ରୁଙ୍କ କବଳରୁ ରକ୍ଷା କରୁଛି। ଆମେ ଅନେକ ସମୟରେ ସାଥୀ ନିଜ ଦୈନନ୍ଦିନ ଜୀବନରେ ବ୍ୟସ୍ତ ହୋଇ ସେହି ଯବାନମାନଙ୍କର ତ୍ୟାଗକୁ ଭୁଲି ଯାଇଥାଉ। କିନ୍ତୁ ସତ କ'ଣ କହିଲେ ସାଥୀ, ଜଣେ ସେନା କେବଳ ସୀମାକୁ ନୁହଁ, ସେ ଦେଶର ସମ୍ମାନକୁ ମଧ୍ୟ ସୁରକ୍ଷା କରିଥାଏ। କେତେ ସ୍ୱପ୍ନ ଦେଶ ପାଇଁ ବଳିଦାନ ହୋଇଯାଏ। ଯେତେବେଳେ ଜଣେ ଶହୀଦ ଯବାନ ତ୍ରିରଙ୍ଗାରେ ଘରକୁ ଫେରନ୍ତି, ସମଗ୍ର ଦେଶର ଆଖିରେ ଲୁହ ଭିଜିଯାଇଥାଏ। କିନ୍ତୁ ସେହି ସମୟରେ କିନ୍ତୁ ଗର୍ବରେ ଆମର ମୁଣ୍ଡ ମଧ୍ୟ ଉଚ୍ଚା ହୋଇଥାଏ ଏବଂ ଆମେ ତାଙ୍କୁ ସଲାମ କରିଥାଉ।

ପିଲାବେଳୁ ଆମର ବାପା ମା ଘରେ ଯେଉଁମାନେ ବି ଗୁରୁଜନ ଥାନ୍ତି ସବୁବେଳେ ଆମକୁ ଶିକ୍ଷା ଦେଇଥାନ୍ତି ଆଗକୁ ବଢ଼ିବା ପାଇଁ। ସବୁବେଳେ ଆମ ଆଗରେ ଗୋଟେ ଏମ୍ ରଖିଥାନ୍ତି, ଗୋଟେ ଲକ୍ଷ୍ୟ ରଖିଥାନ୍ତି, ଯୋଉ ଲକ୍ଷ୍ୟକୁ ଆମେ ଆଖି ଆଗରେ ରଖି ସବୁବେଳେ ଆଗକୁ ବଢ଼ୁ। ଆଉ ସେଇ ଲକ୍ଷ୍ୟରୁ ହିଁ ଆମେ ନୂଆ ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରୁ। ଆଉ ବେଳେବେଳେ ସେଇ ସ୍ୱପ୍ନ ପାଇଁ, ବେଳେବେଳେ କାହିଁକି, ପ୍ରାୟ ସବୁବେଳେ ସେଇ ସ୍ୱପ୍ନ ସବୁକୁ ସାକାର କରିବା ପାଇଁ କେତେ ଅଦେଖା ହାତର ଆଶୀର୍ବାଦ ଆମ ଉପରେ ଅଜାଡ଼ି ହିଁ ପଡ଼େ। ଆଉ ଯେତେବେଳେ ସମସ୍ତଙ୍କର ଆଶୀର୍ବାଦ ଆମ ଉପରେ ଥାଏ, ଧୀରେ ଧୀରେ ଆମର ସବୁ ସ୍ୱପ୍ନ ଧୀରେ ଧୀରେ ଧୀରେ ଧୀରେ ସାକାର ହୁଏ। ହଁ, ପରିଶ୍ରମ କରିବାକୁ ପଡ଼େ, କଷ୍ଟ ସହିବାକୁ ପଡ଼େ, ଧୈର୍ଯ୍ୟ ବି ଧରିବାକୁ ପଡ଼େ। ଆଉ ସବୁ ପରେ ଆମକୁ ସେଇ ମିଠା ଫଳ ମାନେ ଆମର ସ୍ୱପ୍ନ ସାକାର ହେଲା ଭଳି ଦେଖାଯାଏ। ଆଉ ଯେତେବେଳେ ଆମର ସ୍ୱପ୍ନ ସାକାର ହୁଏ, ସେଇ ଖୁସି କଥା କହିଲେ ନା ସରେ। ହଁ, ଏମିତି କିଛି ଅନୁଭବ ଅନୁଭୂତି ଆପଣଙ୍କ ପାଖରେ ବି ରହିଥିବ ଯେତେବେଳେ ଆପଣଙ୍କର ସ୍ୱପ୍ନ ସାକାର ହୋଇଥିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ୍, ସେଇ ଦଲ୍ ତାକ ଶୋ ଚାଲିଛି। ସୁରିଲା ଆଫ୍ଟରନୁନ୍ ଜ୍ୟୋତି ଅଛି ଆପଣଙ୍କ ସହିତ। ସୁରିଲା ଆଫ୍ଟରନୁନ୍ରେ ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଇଁ।

ରାତିରେ ଶୋଇ ସାରିବା ପରେ ସ୍ୱପ୍ନ ତ ଆମମାନଙ୍କ ଭିତରେ ପ୍ରାୟ ସମସ୍ତେ ଦେଖନ୍ତି, କିନ୍ତୁ ଖୋଲା ଆଖିରେ ଯଦି ଆମେ ସ୍ୱପ୍ନ ଦେଖିପାରୁଛେ ତାହେଲେ ସେହି ସ୍ୱପ୍ନକୁ ପୂରା କରିବା ପାଇଁ ନିଜ ଭିତରେ ଅନେକ ଶକ୍ତି ବି ଆମେ ସଞ୍ଚୟ କରିପାରିବା। ହଁ, ଖୋଲା ଆଖିରେ ଆମେ ଯେଉଁ ସ୍ୱପ୍ନ ଦେଖୁ ସେହି ସ୍ୱପ୍ନ ପାଇଁ ହିଁ ଆମେ ଶକ୍ତି ଯୋଗାଡ଼ କରୁ, ନିଜ ଭିତରେ ଶକ୍ତି ସଞ୍ଚୟ କରୁ, ଆଉ ଆଗକୁ ବଢ଼ିବା ପାଇଁ ନିହାତି ଭାବରେ ନିଜ ଭିତରେ ନିଜକୁ ହିଁ ପ୍ରେରଣା ଯୋଗାଉ। ଯେତେ କଷ୍ଟ ପଡ଼ିଲେ, ଯେତେ ବାଧା ଆସିଲେ, କୌଣସି ନା କୌଣସି ଉପାୟ

ରେ ଆମେ ଆମର ସ୍ୱପ୍ନକୁ ସାକାର କରିବା ପାଇଁ କିଛି ବି କରିପାରୁ। ରାସ୍ତାରେ ଯେତେ କଣ୍ଟା ଆସୁ, ଯେତେ ବାଧାବିଘ୍ନ ଆସୁ, ସବୁବେଳେ ଆମେ ଆଗକୁ ବଢ଼ିବାକୁ ହିଁ ଚେଷ୍ଟା କରିଥାଉ। ହଁ, ଆମର ସ୍ୱପ୍ନ ଆମକୁ ଧୈର୍ଯ୍ୟ ଶିଖାଏ, ଆମର ସ୍ୱପ୍ନ ଆମକୁ ଆଗକୁ ବଢ଼ିବାକୁ ନୂଆ ବାଟ ବି ଦେଖାଏ, ଆଉ ସେଇ ସ୍ୱପ୍ନରୁ ଆହୁରି ଅନେକ ନୂଆ ନୂଆ ସ୍ୱପ୍ନ ତିଆରି ବି ହୁଏ। ତେବେ ଫ୍ରେଣ୍ଡସ୍, ଆଉ ଗୋଟିଏ ରିକ୍ୱେଷ୍ଟ ରହିବ ମୋ ତରଫରୁ, ମାନେ ଯଦି ଆପଣ ସ୍ୱପ୍ନ ଦେଖୁଛନ୍ତି ବହୁତ ଭଲ କଥା, କିଛି ସ୍ୱପ୍ନ ପୁରା ହୁଏ ଆଉ କିଛି ସ୍ୱପ୍ନ ଆମର ଅଧା ରହିଯାଏ, ତଥାପି ଆମେ ଚେଷ୍ଟା କରିବା ଆମର ଅଧା ସ୍ୱପ୍ନକୁ ପୁରା କରିବା ପାଇଁ। ଯଦି ବି ସେହି ସ୍ୱପ୍ନ କିଛି ଅଧା ଅଧୁରା ରହିଯାଉଛି, ଆମେ ତାକୁ ପୁରା କରିପାରୁନି ଆଉ ଚେଷ୍ଟା କରିବା ପରେ ମଧ୍ୟ ସଫଳ ହୋଇପାରୁନାହିଁ, ୟୁଟର୍ନ ନବା, ବାରମ୍ବାର ଚେଷ୍ଟା କରିବା ପରେ ଯେତେବେଳେ ଆମେ ଫିଲ୍ କରୁ ଯେ ଏଇ ସ୍ୱପ୍ନଟା ପାଇଁ ମୁଁ ଠିକ୍ ନୁହେଁ ବା ମୁଁ ଠିକ୍ ସ୍ୱପ୍ନଟି ଦେଖିନି ମୋ ନିଜ ପାଇଁ, ସେତେବେଳେ ଆଉ ଗୋଟେ ନୂଆ ବାଟରେ ମାନେ ପ୍ଲାନ୍ ବି ପକେଇକି ଆଗକୁ ବଢ଼ିବାକୁ ହିଁ ପଡ଼ିବ। ତେବେ ସ୍ୱପ୍ନଟି ପୁରା ହେଲାନି ବୋଲି ବା କରିପାରିଲିନି ବୋଲି ନିଜ ଭିତରେ କୌଣସି ହୀନମନ୍ୟତାକୁ ଟାଣି ଆଣିବା ଆଦୌ ଉଚିତ ନୁହେଁ। କାହିଁକି ନା ଗୋଟିଏ ସ୍ୱପ୍ନ ପରେ ଆଉ ଗୋଟିଏ ସ୍ୱପ୍ନ ଆମକୁ ନିହାତି ଭାବରେ ଅପେକ୍ଷା କରିଥାଏ, ଆଉ ସେହି ସ୍ୱପ୍ନ ପାଇଁ ଆମକୁ ଆଗକୁ ବଢ଼ିବାକୁ ହିଁ ପଡ଼େ। ଆମର ସ୍ୱପ୍ନ ସାକାର ହେଉଥିବାର ଦେଖି ଆମର ନିଜ ଲୋକ ହିଁ ସବୁଠାରୁ ବେଶି ଖୁସି ହୁଅନ୍ତି। ତେବେ ସେଇମାନଙ୍କର ଖୁସି ପାଇଁ ଆମକୁ ବରାବର ଆଗକୁ ବଢ଼ିବାକୁ ହିଁ ପଡ଼ିବ, ଆମ ନିଜକୁ ନିଜେ ଏନକରେଜ୍ କରିବାକୁ ପଡ଼ିବ, ନିଜକୁ ନିଜେ ଇନସିଷ୍ଟ କରିବାକୁ ପଡ଼ିବ, ନିଜକୁ ନିଜେ ହିଁ ପେଲି ଠେଲି ଆଗକୁ ନେବାକୁ ହିଁ ପଡ଼ିବ। ତାଦ୍ୱାରା ନିଜେ ତ ଖୁସି ହେବା, ବାକି ଆମ ମାନଙ୍କୁ ନେଇ ଯେଉଁମାନେ ଖୁସି ହୁଅନ୍ତି ସେମାନେ ବି ବହୁତ ଖୁସି ହେବେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍, ସେଇ ଦେଲ୍ ତକ୍ ଶୋ ଚାଲିଛି ସୁରିଲ ଆଫ୍ଟରନୁନ୍, ଜ୍ୟୋତି ଅଛି ଆଜି ଆପଣଙ୍କ ସହିତ, ପହଞ୍ଚୁଛି ଆଉ କିଛି ଗୀତ ଆପଣଙ୍କ ପାଖରେ, ଆଉ ସେଇ ଗୀତ ସହିତ ଶେଷ କରିବା ଆଜି ସୁରିଲ ଆଫ୍ଟରନୁନ୍। ସୋ ଫ୍ରେଣ୍ଡସ୍, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଏବଂ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚିବା ଆବଶ୍ୟକ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭିଡି ସତୀଶନ କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇକୁ ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସର ମୁକ୍ତ ବୋଲି କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6ଟାରେ।

0: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍। ଆଉ ଆଜିର ପ୍ରଶ୍ନ ରହିଛି ଯେ କ'ଣ ସବୁ ପୁରୁଣା ଜିନିଷ ଆପଣ ନିଜ ପାଖରେ ସାଇତି ରଖିଛନ୍ତି। ତେବେ ଏହି ବାବଦରେ ଆମ ସହିତ ଧୀରେ ଧୀରେ ଆମର ସାଙ୍ଗମାନେ ଯୋଡ଼ି ହେବାକୁ ଲାଗିଛନ୍ତି। ଦେଖିବା ଫର୍ଷ୍ଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି?
1: ଆଜ୍ଞା,
0: ଏବେ ଶୁଣାଗଲା?
1: ଆଜ୍ଞା
0: ଆଜ୍ଞା, କୁହନ୍ତୁ କ'ଣ କହିବେ ଆଜିର ଟପିକ ବିଷୟରେ, ଆପଣ କିଏ କହୁଛନ୍ତି ପ୍ରଥମେ କୁହନ୍ତୁ।
1: ମୁଁ କହୁଛି ଆଜ୍ଞା, ଆମର ମୟର ଅମ୍ବେରା କହୁଥିଲି, ଏଜିଓପି ଷ୍ଟାଫ ହାଇକୋର୍ଟ କଟକରୁ କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଜୟ ଜଗନ୍ନାଥ, ରାଧେ ରାଧେ।
0: ଜୟ ଶ୍ରୀ ଜଗନ୍ନାଥ। କ'ଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ତ ଆପଣ ପିଲାବେଳ ଜିନିଷ କଥା କହୁଛନ୍ତି, ଆପଣ ପିଲାବେଳ ଜିନିଷ କ'ଣ ରଖୁଛନ୍ତି ସାଇତିକି? ଆଜ୍ଞା
0: ଆଜ୍ଞା, ପିଲାବେଳ ଜିନିଷ ହଉ ବା ଯେକୌଣସି ଜିନିଷ, ଆପଣ କ'ଣ ସଂଗ୍ରହ କରି କିଛି ଜିନିଷ ରଖିଥିବେ? ନିହାତି,
1: ମୁଁ ଦୁଇଟା ଜିନିଷ ଆଗେ ରଖିଛି। ମୁଁ ଯେତେବେଳେ ପିଲାବେଳେ ସ୍କୁଲରେ ପାଠ ପଢୁଥିଲି, ସେତେବେଳେ ଆପଣ ଜାଣିଥିବେ, ବହୁତ ଛୋଟବେଳ କଥା କହୁଛି, ଆପଣ ସେଥିରେ ଯୋଉ ପେନ୍ ଥାଏ, ପେନ୍ର ଜିଭ ଥାଏ, ତାଙ୍କର ଗୋଟେ ଇଏ ଥାଏ, କାଳି ଭର୍ତ୍ତି କରିକି ଆମେ ଲେଖୁଥିଲୁ ସ୍କୁଲ, ଆପଣ ଜାଣିଥିବେ ସେ ବିଷୟରେ।
0: ହଁ ଆମେ ଦେଖିଛୁ, କିନ୍ତୁ ଆମେ ମାନେ ସେଥିରେ ଲେଖିନୁ।
1: ମୁଁ ସେ ବ୍ୟବହାର କରିଛି ପେନ୍, ଆଜ୍ଞା ସେ ପେନ୍ ମୁଁ ଦୁଇଟା ଖଣ୍ଡେ ରଖିଛି, ବାପା ସେଟା ବ୍ୟବହାର କରୁଥିଲେ,
0: ଯୋଉଟାକୁ ଫାଉଣ୍ଟେନ୍ ପେନ୍ ବୋଲି କହୁଛୁ ଆମେ ମାନେ।
1: ଆଜ୍ଞା,
0: ଫାଉଣ୍ଟେନ୍ ପେନ୍ ବୋଲି କହୁଛୁ?
1: ଫାଉଣ୍ଟେନ୍ ପେନ୍, ହଁ ମୁଁ ସେଟା ଭୁଲିଯାଇଛି, ନାଁଟା ମନେ ପଡ଼ୁନି, ବହୁତ ଛୋଟବେଳ କଥା ତ।
0: ଆଜ୍ଞା,
1: ସେଥିରେ ଏବେ ବି ସେ ଆମର ଗୋଟେ ଇଏରେ ପଡିଛି, ସେଟା ସେଟା ତ ବ୍ୟବହାର ହେଇପାରୁନି ସେଟା, କିନ୍ତୁ ଚାରିଟା ଖଣ୍ଡେ ପେନ୍ ଅଛି ଆମର, ସେ ଯୋଉ ଆଗେ
0: ସେ ଦୁଆତ ବଟଲ ଭିତରେ ତାକୁ ପ୍ରେସ୍ କରିକି
1: ସେ କାଳି ମୁଁ ବ୍ୟବହାର କରି ସେଥିରେ ଲେଖୁଥିଲି, ସ୍କୁଲରେ ପାଠ ଲେଖୁଥିଲି।
0: ପିଲାମାନେ ସେସବୁ ଜିନିଷ ଦେଖିଛନ୍ତି?
1: ହଁ, ସେ ଥୁଆ ହେଇଛି, ସେଟା ସେ ପିଲାମାନେ ଦେଖନ୍ତି, ଏବେ ସେଟା ଥୁଆ ହେଇଛି
0: କିନ୍ତୁ ବ୍ୟବହାର ହେଇପାରୁନଥିବ।
1: କାଠର ଗୋଟେ ଯୋଉ ଆଗେ ଆମେ ଟ୍ରଙ୍କ ରହୁ, ସେ କାଠର ଗୋଟେ ଆସୁଥିଲା, ତା କଣ କୁହନ୍ତି ମୋର ମନେ ପଡୁନି ସେଟା, ସେ କାଠର ବାକ୍ସ ଗୋଟେ ଥାଏ, ସେ କାଠର ବାକ୍ସରେ ଏବେ ବି ପଡି ରହିଛି, ତମ୍ବା ପଇସା ଅଛି, ତାପରେ ପିତ୍ତଳର ପଇସା ସବୁ ରହିଛି, ତା ଦେହରେ ଏବେ ବି ରଖା ହେଇଛି, ସାଇତିକି ରଖା ହେଇଛି।
0: ଆଚ୍ଛା ଆଚ୍ଛା, ଆଜି ପର୍ଯ୍ୟନ୍ତ ରଖିଛନ୍ତି?
1: ଆଜ୍ଞା ଆଜ୍ଞା, ଏବେ ବି ରହିଛି ସେଟା। କିନ୍ତୁ ଆଉ ଗୋଟେ ଜିନିଷ, ଆମର ଯୋଉ ପେପର ୱେଟ ଯୋଉ କହନ୍ତି ଅଫିସିଆଲ ଟେବୁଲ ଉପରେ ରଖା ହୁଏ, ପିତ୍ତଳର ଗୋଟେ ଅଛି, ମୋ ପାଖରେ 30 ବର୍ଷର ସେଟା ରଖିଛି, 30-40 ବର୍ଷର ଗୋଟେ ସେଟା ହବ।
0: ଆଜ୍ଞା,
1: ଜଣେ ଆଡଭୋକେଟ ସେଟା ମତେ ଦେଇଥିଲେ, ସେ ଆଡଭୋକେଟ ଚାଲିଗଲେ ପଳେଇଲେ, କାଲକାଟା ପଳେଇଲେ, ସେ ମତେ ହେଲେ ଏଟା ରଖିଥା, ଦିଟା ତ ଆଉ ଗୋଟେ କିଏ ନେଇଗଲା ମୁଁ ଜାଣିପାରୁନି। ସେଇଟା ଆମର ସ୍ୱାସ୍ତିକ ଟାଇପ୍ର ଚିତ୍ର ଅଛି, ଯେଉଁ ସ୍ୱାସ୍ତିକ ଚିତ୍ର ଆମର ସ୍ୱାସ୍ତିକ ଚିତ୍ର ଥାଏ, ସେଟା ପିତ୍ତଳ ସେଟା ତିଆରି ହେଇଛି, ସେଇ ଗୋଟା ଏବେ ବି ମୁଁ ସାଇତିକି ରଖିଛି, ସେଟା ଠାକୁର ଘରେ ରଖିଛି, ସ୍ୱାସ୍ତି ଗୋଟା ଯୋଉ ପିତ୍ତଳ ତିଆରି, ସେଟା 150 ଗ୍ରାମ ଓଜନ ଅଛି ପିତ୍ତଳର ସ୍ୱାସ୍ତି ଗୋଟା ଯୋଉ।
0: ଆଚ୍ଛା ଆଚ୍ଛା,
1: ଠାକୁର ଘରେ ତାକୁ ପୂଜା ଘରେ ତାକୁ ରଖିଛି। ଆଜ୍ଞା,
0: ବହୁତ ସୁନ୍ଦର କଥା ଯେ ଆପଣ ଯୋଉ ଫାଉଣ୍ଟେନ୍ ପେନ୍ କଥା କହିଲେ, ଆଉ ଏଇଟାକୁ ତ ଆପଣଙ୍କ

0: ଜଣେ ଗିଫ୍ଟ କରିଥିଲେ, ମାନେ ରଖିବାକୁ ପାଖରେ ଦେଇଥିଲେ ଜଣେ ଆଡଭୋକେଟ୍ ଆପଣ ରଖିଛନ୍ତି, କିନ୍ତୁ ଯେଉଁ ଫାଉଣ୍ଟେନ୍ ପେନ୍ କଥା କହିଲେ ମୋର ବି ମନେ ପଡୁଛି ଆପଣଙ୍କ କଥା ଶୁଣି, ଯେ ଜେଜେଙ୍କ ପାଖରେ ଦି ତିନିଟା ଥିଲା, ଆଉ ଧୀରେ ଧୀରେ ସେ ଯୋଉ ଦୁଆତର ବଟଲ ମିଳୁଥିଲା ଆଉ ତ ମିଳିଲାନି,
1: ହାତ
0: ଯାକ କାଳି ହେଇଯିବ, ଆମର କିନ୍ତୁ ମନେ ଅଛି ଆମେ ଅଳତାକୁ ତା ଭିତରେ ପୁରେଇ ଦଉ ପେନ୍ ନଷ୍ଟ ହେଇଯାଏ, ଏମିତି କରିଛୁ ପିଲାଦିନେ ଜେଜେଙ୍କ ପାଖରେ ଯୋଉ ଦୁଇ ତିନିଟା ପେନ୍ ଥିଲା ଏମିତି କରିଛୁ, ତେଣୁ ଆପଣଙ୍କ କଥା ଶୁଣିକି ବହୁତ ବଢିଆ ଲାଗିଲା ଆଉ ସୁନ୍ଦର କଥାଟେ ବି ମୋର ମନେ ପଡିଗଲା।
1: ଆଜ୍ଞା
0: ଜେଜେଙ୍କର ଥିଲା। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର କଥା ପାଇଁ।
1: ରହିଲା, ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ତେବେ ଦେଖନ୍ତୁ, ଛୋଟ ଛୋଟ ଜିନିଷରୁ କେତେ କଥା ମନେ ପଡିଯାଏ, ଯେ ଆମେ ପିଲାବେଳେ କ'ଣ କରିଥିଲେ, କେତେ ସୁନ୍ଦର କେତେ ପୁରୁଣା କଥା, ଯାହା ଆମେ ମାନେ ମାନେ ମୋ ବୟସର ଯେଉଁମାନେ ଆମେ ଅଛୁ, ଆମେ ହୁଏତ ସେଇ ଫାଉଣ୍ଟେନ୍ ପେନ୍ ୟୁଜ୍ କରିନୁ, ଦେଖିଛୁ ପ୍ରାୟ ସମସ୍ତେ, କିନ୍ତୁ ସେଇ ପେନ୍ଟିକୁ ଆମେ ମାନେ ୟୁଜ୍ କରିପାରୁନୁ। ତେବେ ଏମିତି ବହୁତ ଜିନିଷ ଅଛି, ପୁରୁଣା ଜିନିଷ, ଯାହା ସବୁ ଆପଣମାନଙ୍କ ଭିତରୁ କେତେଜଣ ବହୁତ ସୁନ୍ଦର ଜିନିଷ ସୁନ୍ଦର ଭାବରେ ସାଇତି କରି ରଖିଥିବେ। ତେବେ ଦେଖିବା ଆମ ପାଖରେ ଆଉ ଗୋଟିଏ କଲ୍ ଆସି ପହଞ୍ଚି ଯାଇଛି। ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି, ଦେଖିନବା। ହ୍ୟାଲୋ,
2: ହ୍ୟାଲୋ ଅପା, ନମସ୍କାର, ଗୁଡ୍ ଇଭିନିଂ।
0: ନମସ୍କାର, ଭେରି ଗୁଡ୍ ଇଭିନିଂ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଭାସିନୀ କହୁଥିଲି, ଟାଟା ଷ୍ଟିଲ୍ ପ୍ଲାଣ୍ଟ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
2: ଏମିତି ପିଲାବେଳେ ବହୁତ କିଛି, ଆମେ ବି ଛୋଟବେଳେ ସାଙ୍ଗ କରୁ, ଯିଏ ଯଥା ହେଲା ଯୋଉ ମୟୂର ପର, ସେଟା ବହିରେ ଆମେ ରଖିଛେ ପର୍ଯ୍ୟନ୍ତ ଛୋଟବେଳେ। ଏବେ ବି
0: ତା ପଛରେ କଣ ବିଶ୍ୱାସ ଥିଲା ଯେ ମୟୂର ପୁର ପର ଯୋଉଟା ସେଟା ବହିରେ ପୁରେଇକି ରଖିଲେ କଣ ହୁଏ?
2: ସେଟା ଆମେ କଣ କୁହନ୍ତି, ଭବିଷ୍ୟତ ଭଲ ହବ ବହିରେ।
0: ହଁ, ଏମିତି ଗୋଟେ ବିଶ୍ୱାସ ଆମ ମାନଙ୍କ ଭିତରେ ଥାଏ।
2: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ପାଞ୍ଚ ଟିକିଆ ଏବେ ବେଲପତ୍ର ମାନେ ସ୍କୁଲ ଟାଇମ୍ ରେ ସେଇ ବହିରେ ସେମିତି ପୁରେଇକି ଡେଲି ସ୍କୁଲ ଯିବୁ, ଡେଲି ସେ ବହିକି ନେଇଯିବୁ, ସେମିତି ବେଲପତ୍ର ପଡୁଛି।
0: ନର୍ମାଲି ତ୍ରିଶାଖା ବେଲପତ୍ର ଆମେ ପାଉ, ଯେତେବେଳେ ପାଞ୍ଚ ବାଲା ପାଞ୍ଚଟା ପତ୍ର ବା ସାତଟା ପତ୍ର ଥାଏ, ତାକୁ ବି ଆପଣ ସାଇତି ରଖିଛନ୍ତି।
2: ରଖିଲେ ଭଲ ସବୁ କୁହନ୍ତି,
0: ଯେହେତୁ ଗୋଟେ ୟୁନିକ୍ ଜିନିଷ ସେଥିପାଇଁ ଆମେ ରଖିଥାଉ।
2: ରଖିଥାଉ, ଭଲ ଲାଗେ ଗୋଟେ ନିଜକୁ ଗୋଟେ ଆଉ, ସେଇଟା ବି ଆମ ଏବେ ବି ଆମ ଝିଅ ବି କାରଣ ହଉଛନ୍ତି, ଏବେ ବି ପିଲାମାନେ ରଖୁଛନ୍ତି ପାଞ୍ଚ ଟିକିଆ ସାତ ଟିକିଆ ବେଲପତ୍ର। ଆଉ ଏମିତି ଆମର ଯୋଉ ଯେତିକି ସବୁ ନୂଆ ଆଗ ଟାଇମ୍ରେ ଯେତିକି ପେପର ଯୋଉ ଓଡ଼ିଆ ଫିଲ୍ମ କିମ୍ବା ହିନ୍ଦୀ ଫିଲ୍ମ ରିଲିଜ୍ ହୁଏ ପେପରରେ, ନ୍ୟୁଜ୍ ପେପରରେ, ତାର ମଧ୍ୟ ଆମେ ସେଇଟା କାଟିକି ସାଇଜ୍ ଏପର୍ଯ୍ୟନ୍ତ ରଖିଛୁ। ସିଦ୍ଧାନ୍ତର ଶ୍ରଦ୍ଧାଞ୍ଜଳି, ଆଉ ଉତ୍ତମାଞ୍ଚଳ ଛୋଟବେଳ ଅଭିମାନ, ଯେତିକି ନୂଆ ନୂଆ ଫିଲ୍ମ ପ୍ରଥମ ଫିଲ୍ମ ଯେତିକି ଫିଲ୍ମ ଆମେ ସ୍ଟାର୍ଟ ବଡ଼ ଆଗରେ ପୋଷ୍ଟ ହେଇଥିବ ତ, କୋଉ ହଲ କୋଉ ମାନେ କୋଉ ଟାଇମ୍ରେ ମୁକ୍ତିଲାଭ କରିଥିବ, ବାଲେଶ୍ୱର ହଉ କି ପୁରୀ ହଉ କି ଢେଙ୍କାନାଳ ହଉ, ଯେତିକି ବୁଢ଼ିଆ ଯେତିକି ଜିଲ୍ଲା ହଉ, ସେ ସବୁ ହଲ ଏବେ ନାଁ ଲେଖା ହେଇଥିବ, ବାଲେଶ୍ୱର ଜଳେଶ୍ୱର ହଲ ଜଳେଶ୍ୱର ବି ସେ ଲେଖା ହେଇଥିବ, କୋଉ ମାନେ କୋଉ ଦିନ କୋଉଠି ମୁକ୍ତିଲାଭ କରିଥିଲା ତାର ବି ସେପର୍ଯ୍ୟନ୍ତ ଫଟୋ ବି ରଖିଛୁ। ଆଉ ଯେତେବେଳେ ସେଇ ଟାଇମ୍ରେ ବି ଦଉଥିଲା ଆମର ଗୀତିନୀତି ସିଦ୍ଧାନ୍ତ ରଚନା ଅଜୟ ଦେବଗନ ରବିନାଟନ ସେଟା ମାନେ ଯୋଉ ଗିଫ୍ଟ ଦିଏ ଯୋଉ ଗୀତିନୀତି ଯୋଉ ପାଠ ଯୋଉ ନା ଆମେ ଯେଉଁ ଟାଇମ୍ ସ୍କୁଲ ପିଲା ସାଙ୍ଗେ ସାଙ୍ଗେ ଭିତରେ ଯୋଉ ଦିଆଦି କରୁଥିଲୁ ତାର ବି ଆମେ ଏବେ ଗୀତିନୀତି ରଖିଛୁ, କୋଉ ପୁରୁଣା କାଳେ ଆମେ ଗୀତିନୀତି ରଖୁଥିଲୁ, ଏବେ ତ ସବୁ ଅନଲାଇନ୍ ହେଇଗଲାଣି, ସେ ଟାଇମ୍ରେ କିନ୍ତୁ ଆମେ ଏଇ ମାନେ ଶହେଟା ଖଣ୍ଡେ ଆମେ ଗୀତିନୀତି ରଖିଛୁ, ଆଉ ଗୋଟେ ପୋଥିକା ରହିଛି ଗୋଟେ ଟଙ୍ଗେରେ ଆଉ
0: ଯେତେବେଳେ ଦେଖୁଥିବେ ପିଲାଦିନର ମେମୋରି ସବୁ ମନେ ପଡି ଯାଉଥିବ,
2: ଛୋଟବେଳେ ସବୁ ମନେ ପଡିଯାଏ, ଆମେ ବେଲପତ୍ର ରଖୁଥିଲୁ ଓ ମୟୂର ପିଚ ରଖୁଥିଲୁ ଓ ମାନେ ପୁରୁଣା ପୁରୁଣା ଯେତିକ ସବୁ ପ୍ରଥମ ଓଡିଆ ଷ୍ଟାର ମାନଙ୍କର ଯେତିକି ନୂଆ ପିଲା ପକଥିଲା ଫିଲ୍ମ ତାର ବି
0: ସେତେବେଳେ ଖାଲି ସେଇ ଫିଲ୍ମର ସେ ଯୋଉ ଫଟୋ ଗୁଡିକ ଖାଲି ରଖୁଥିଲେ ପେପରରୁ କାଟିକି ନା ଫିଲ୍ମ ଦେଖିବାକୁ ବି ଯାଉଥିଲେ?
2: ନାଇଁ ଫିଲ୍ମ ଦେଖି ଯାଉଥିଲୁ ସହିତ ମିଶିକି, ଆମେ ତ ସେତେବେଳେ ସ୍କୁଲ ପାଠ ପଢିବାରେ ମାନେ ଫିଲ୍ମ ଯେତେ ଆଗ୍ରହ ନଥିଲା, କିନ୍ତୁ ଘରେ ଗଲେ ମାନେ ଆମେ ତାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ ହବୁ, ଫିଲ୍ମ ଯଦି ଆମକୁ କଣ ନେବେ ବହୁତ ଆମେ ଘରେ ବହୁତ ଅସ୍ତ ହେଇକି ଆମେ କାନ୍ଦୁ ବି ଆମକୁ କାଇଁ ଦେଲାନି କାମ,
0: ଦୁଇ ତିନି ଘଣ୍ଟାର ଦୁଇ ଘଣ୍ଟା ଅଢେଇ ଘଣ୍ଟା ଫିଲ୍ମ ତା ଭିତରେ ତ ନିହାତି ଭାବରେ ଘରେ ପିଲାମାନେ ତ ରହିବା ସମ୍ଭବ ନୁହେଁ, ତେଣୁ ନିହାତି ଭାବରେ ଯାଉଥିବେ।
2: ହଁ ଯାହା ହଉ ନହେଲେ ତ ପୁରା ଉଚ୍ଛନ ପୁରା କାନ୍ଦିବୁ ଉଚ୍ଛନ, ଆଉ ନହେଲେ କିଛି ବାସନ କୁସନ କିଛି ରାଗ ରୁଗାରେ କିଛି ଭଙ୍ଗା ରୁଚ ହେଇଯିବ ଯଦି ନ ନେବେ ହେଇକି ଭାଉଜରେ ଟାଟୁଣି ନେବେ ଆଉ। ବହୁତ ଛୋଟବେଳେ ବହୁତ ଏମିତି ଅନୁଭୂତି ଥିଲା, ଏବେ ବି କହିଲି ଆପଣ ବି ମନେ ପକେଇଦେଲେ, ଆଉ ମନେ ପକେଇଦେଲେ ଟିକେ କେତେ ମାନେ ଛୋଟବେଳେ ମନ ଦୁଃଖ ଲାଗୁଛି।
0: ପୁରୁଣା ଦିନ ଆଉ ଥରେ ଫେରି ଆସୁ ଆମ ମନ ଭିତରେ ସବୁବେଳେ ଥାଏ, କିନ୍ତୁ ପ୍ରକୃତରେ ଫେରି ଆସିବା ସମ୍ଭବ ନୁହେଁ, ନୁହେଁ
2: ଆଉ ସମ୍ଭବ ନୁହେଁ। ଏବେ ଖାଲି କେମିତି ବଢ଼ ହବ, ଚାକିରି ଭଲ କରିବ, ଭଲ ଇନକମ କରିବ, ଏହି ହେଲା
0: ଆଜ୍ଞା ଜୀବନର ଲକ୍ଷ୍ୟ।

0: ଗୋଟେ ଆସିଯାଏ। ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ, ଏତେ ସୁନ୍ଦର କଥା କହିଥିବାରୁ
1: ଧନ୍ୟବାଦ। ନମସ୍କାର
0: ନମସ୍କାର। ତେବେ ଛୋଟ ଛୋଟ ଜିନିଷ ସଂଗ୍ରହ କରିବା ସହିତ କେମିତି ଏଣ୍ଟରଟେନମେଣ୍ଟର ଦୁନିଆକୁ ବି ଧୀରେ ଧୀରେ ଯାଇ ହୁଏ, ଆଉ ଘରେ ବାପା ମାଙ୍କ ସହିତ ଭାଇ ଭାଉଜଙ୍କ ସହିତ ଜିଦାଜିଦି କରି ଫିଲ୍ମ ବି ଦେଖିବାକୁ ଯାଇ ହୁଏ। ତେବେ ଇଏ ବି ଗୋଟେ ସୁନ୍ଦର କଥା ଥିଲା ସଂଗ୍ରହ କରିବାର, ଯେମିତି ବେଳେବେଳେ ଆମେ ମିରାକେଲ ଦେଖୁ ବେଲ ଗଛରେ, ଯେ ତ୍ରିଶାଖା ବେଲପତ୍ର ଜାଗାରେ ବେଳେବେଳେ ପାଞ୍ଚଟି ପତ୍ର ଥାଏ, ବେଳେବେଳେ ସାତଟି ପତ୍ର ଥାଏ, ବେଳେବେଳେ ଚାରୋଟି ପତ୍ର ଥାଏ, ତାକୁ ବି ସାଇତି ରଖିଛନ୍ତି ଆମର ଶ୍ରୋତା ବନ୍ଧୁ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କୋଉଠୁ କରିଛନ୍ତି। ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର, ଦୀପକ ଦାସ କହୁଥିଲି।
0: ନମସ୍କାର, କିଏ କହୁଛନ୍ତି, ଆପଣଙ୍କ ନାଁ ଉଥରେ କୁହନ୍ତୁ।
2: ଦୀପକ ଦାସ କହୁଥିଲି କିଶନର କଟକରୁ।
0: ଆଜ୍ଞା, ଆଜି ଫାର୍ଷ୍ଟ ଟାଇମ କଲ୍ କରିଛନ୍ତି?
2: ନାଇଁ ନାଇଁ, ମୁଁ ବହୁତ ବ୍ୟବଧାନରେ କରେ, ସମୟ ସମୟ କରେ।
0: ବହୁତ ସୁନ୍ଦର କଥା ଯେ ବ୍ୟବଧାନରେ ଆପଣ କଲ୍ କରନ୍ତି କିନ୍ତୁ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି, ବହୁତ ବହୁତ ଧନ୍ୟବାଦ।
2: ଆଜ୍ଞା ଆପଣଙ୍କୁ ମଧ୍ୟ ଧନ୍ୟବାଦ,
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ତେବେ କଣ କହିବେ ଆଜିର ଟପିକ ବିଷୟରେ, କଣ ସବୁ ସଂଗ୍ରହ କରି ସାହିତ୍ୟ ରଖିଛନ୍ତି?
2: ପ୍ରସଙ୍ଗ ଅଛି ତେବେ ସେସବୁ ଯାହା ବି ଆମେ ସାହିତ୍ୟିକ ରଖୁ ସେ ସମ୍ପର୍କରେ ଯୋଉ କହୁଥିଲେ ପୁରୁଣା ଦିନ ମାନଙ୍କରେ, ଯେମିତିକି ଆମର ଆଗେ ଥିଲା, ଏବେ ତ ସବୁ ଡିଜିଟାଲ କ୍ଲକ୍ ସବୁ ଆଲାରାମ କ୍ଲକ୍ ବିଭିନ୍ନ ସବୁ କ୍ଲକ୍ ସବୁ ୱାଚେସ୍ ସବୁ ହେଇଗଲାଣି। ସେତେବେଳେ ଯୋଉ ଆଲାରାମ କ୍ଲକ୍ ଥିଲା ସେତେବେଳେ କୌଣସି ବ୍ୟାଟେରୀ କିମ୍ବା ସେଥିରେ ସେ ଚାଲୁନଥିଲା, ସେ ଚାବି କେବଳ ଏମିତି ମୋଡ଼ା ହେଇକି ସେ ତାର କାର୍ଯ୍ୟକ୍ଷମ ହୁଏ। ସେଇଟା ଯେମିତିକି ଷ୍ଟିଲ ର ବହୁତ ଓଜନଦାର ଆଲାରାମ କ୍ଲକ୍ ସେଇଟା ବି ଅଛି ବହୁତ ଦିନର, ସେଇଟା ଆମେ ଛୋଟବେଳେ ବହୁତ
0: ଛୋଟବେଳେ
2: ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ବ୍ୟବହାର ହୁଏ। ସେଇଟା ବି ଥିଲା, ମୋର ଭାଣିଜୀ ବି ତାକୁ କହୁଥିଲା କହିଲା ନବ ବୋଲି, ମୁଁ ନବ ଦିନେ ତାକୁ ସୁରକ୍ଷିତ ଭାବେ ରଖିବୁ, କାରଣ ଏଇଟା ସ୍ମୃତି, ପୁରୁଣା ଦିନ ସ୍ମୃତି, ଏସବୁ ରଖିବାକୁ ବି ସବୁ ଦେଖିବାକୁ ଭଲ ଲାଗେ, ରଖିଲେ ଭଲ ଲାଗେ, ମନେ ପକେଇଲେ ଭଲ ଲାଗେ। ତାପରେ ଆଗେ ସବୁ ଲେଦର ବ୍ୟାଗ ସବୁ ଥିଲା, ବାପା ଆମର ସ୍ୱାସ୍ଥ୍ୟ ବିଭାଗରେ ଯେତେବେଳେ କାର୍ଯ୍ୟ କରୁଥିଲେ ତାଙ୍କର ଲେଦର ବ୍ୟାଗ ସବୁ ଥିଲା, ସେ ପୁରୁଣା କାଳିଆ, ସେ ଟିକେ ଭିନ୍ନ ଧରଣର ଏବେକା ଲେଦର ବ୍ୟାଗ ଠାରୁ, ଯେତେବେଳେ ଅଫିସ ଯାଉଥିଲେ ନଉଥିଲେ ସେଇଟା ବି ଅଛି। ତା ସହିତ ଯୋଉ ପୁରୁଣା ରେଜର ସବୁ ଓଜନଦାର ସବୁ ଇଏର ସେ ହେଲା ଆମର ସିଲଭରର, ସେଭଳି ରେଜର ବି ଆଉ ଆସୁନି ମାର୍କେଟରେ, ସେସବୁ ଅଛି। ତାପରେ ଆପଣଙ୍କର ଯେକୌଣସି ପୁରୁଣା ବହି ବି ମୁଁ ଦେଖେ କିମ୍ବା ଯେତେ ପୁରୁଣା ପେପର ବି ଯଦି କୌଣସି ମାନେ ଏମିତିକି ଧରନ୍ତୁ କୌଣସି ବୁଢା ହେଇକି ଆସିଥିବ କିମ୍ବା ବହୁତ ପୁରୁଣା ପେପର କୋଉଠି ଗୋଟେ ରହିଯାଇଥିବ, ମୁଁ ତାକୁ ଦେଖିବି ସେ, ତେଣିକି ଯେତେ ମସିହାର ହଉ, ଯେତେ 30 ବର୍ଷ 50 ବର୍ଷ ତଳର 40 ବର୍ଷ ତଳର ହଉ ପଛେ, ତାକୁ ମୁଁ କଣ କରି କୌଣସି ଗୋଟେ ଖବର ବାହାରିଥିବ ତାକୁ ଭାରି ମୋତେ ଆଗ୍ରହ ହୁଏ, ଏବଂ ସେ ଖବର ସେ ଖବର ଯାହା ବି ହଉ ମତେ ଭାରି ଭଲ ଲାଗେ, ମୁଁ ତାକୁ କାଟିକି ରଖେ, କାରଣ ମୁଁ ଜାଣିପାରେ ଯେ ଅତୀତରେ ଏମିତି ସବୁ ଘଟଣା ଘଟିଥିଲା, ମତେ ମନେ ପକେଇଲେ ଭାରି ଖୁସି
0: ପୁରୁଣା କଥା କିଛି ଜାଣିପାରନ୍ତି ପୁରୁଣା ଜିନିଷରୁ
2: ନିଶ୍ଚିତ। ତାପରେ ଦେଖିବେ କୌଣସି ଗୋଟେ ସନ୍ଦର୍ଭ ବାହାରିଲା କୌଣସି ଏକ ପ୍ରଶ୍ନକୁ ନେଇକି, ସେ ସ୍ୱାସ୍ଥ୍ୟ ଭିତ୍ତିକ ହଉ କି ଶିକ୍ଷା ଭିତ୍ତିକ ହଉ କି ବିଜ୍ଞାନ ଭିତ୍ତିକ ହଉ, ତାକୁ ସେ ବହୁ ପୁରୁଣା ହଉ ପଛେ ଯାହା ଦୈନିକ ସମ୍ବାଦପତ୍ରରେ ବାହାରିଥିବ ବହୁ ପୁରୁଣା, ମୋ ହାତରେ କିଛି ପଡିଲା ତାକୁ ମଧ୍ୟ କାଟିକି ରଖେ। ଆଉ ତାପରେ କ୍ରିକେଟ ଖେଳ ପ୍ରତି ଛୋଟବେଳେ ବହୁତ ରୁଚି ଥିଲା, ସେଥିପାଇଁ ଯେତେବେଳେ କୌଣସି ମ୍ୟାଚ ବି ହଉଥିଲା ତାକୁ ମୁଁ ପ୍ରତ୍ୟେକ ବଲ୍ ବିବରଣୀ ମୁଁ ସବୁ ଲେଖି ରଖେ, ପ୍ରତ୍ୟେକ ମ୍ୟାଚର କୋଉ କେଉଁ ତାରିଖରେ କାହା ସହିତ ମ୍ୟାଚ ହେଇଥିଲା, ଭାରତର ପ୍ରଦର୍ଶନ କଣ ଥିଲା, ଫଳାଫଳ କଣ ଥିଲା, ବିଶିଷ୍ଟ କ୍ରୀଡ଼ା ବି ଯୋଉ ସବୁ ଥିଲେ କ୍ରିକେଟର ତାଙ୍କର ବି ସବୁ ଯେତିକ ସବୁ ତାଙ୍କର ସବୁ କାରନାମା ସବୁ କ୍ରିଷ୍ଟିଆନ ମ୍ୟାନ ସବୁ ତାକୁ ବି ସବୁ କାଟିକି ରଖୁଥିଲି। ତାପରେ ପୁସ୍ତକ ପ୍ରତି ମୋର ଟିକେ ରୁଚି ଥାଏ, ତେଣୁକରି ଯେତେ ପୁରୁଣା ପୁସ୍ତକ
0: ରଖିଛନ୍ତି ନା ନାହିଁ?
2: ଆଜ୍ଞା ଆଜ୍ଞା, ଆଜି ପର୍ଯ୍ୟନ୍ତ ରଖିଛି ବହୁତ, ମାନେ ଅବଶ୍ୟ ଜାଗାର ଅଭାବ ହଉଛି, ବେଳେବେଳେ ଇଚ୍ଛା ହୁଏ ଏତେ ଜାଗା ଏତେ ସଜାଡି ବୁଡି ଫୋପାଡି ଦେବି, ପୁଣି ମନ ବି ନାହିଁ ସବୁ ଚିଠି ପତ୍ର ସବୁ
0: ଏତେ କଷ୍ଟରେ ଚିଠି ପତ୍ର ଫୋପାଡି ଦେବି କେମିତି।
2: ଆଜ୍ଞା ଆଜ୍ଞା
0: ଆଜ୍ଞା, ଯୋଉ ଜିନିଷଟା ଆମେ ସାଇତି ଥାଉ ତାକୁ ଆଉଥରେ ଫୋପାଡିବାକୁ ଇଚ୍ଛା ହୁଏନି
2: ନା, ଇଚ୍ଛା ହୁଏନି କାହିଁକିନା ଯେତେ କଷ୍ଟ ହୁଏ ତାକୁ ସଫା ସଫି କରି ରଖିବା ପାଇଁ, ପୁଣି ତାକୁ ମନ ବି ଫୋପାଡି ଦେବି ଏତେ କଷ୍ଟ କରିନି, ପୁଣି ନାଇଁ ନାଇଁ ଏ ସ୍ମୃତି ଭଲ ଲାଗିବ ପୁଣି ରଖିଦିଏ,
0: ପରେ ଯେତେବେଳେ ଆଉ ଥରେ ଖୋଲିବା ସେତେବେଳେ ଆଉ ଟିକେ ମଜା ଲାଗିବ
2: ନିଶ୍ଚିତ। ତାପରେ ଚିଠି ପତ୍ର ସବୁ ଅତୀତରେ ଯେତେବେଳେ ଯେତେବେଳେ ଯେତେବେଳେ ଫୋନ ସବୁବେଳେ ତ ଏତେ ପୂର୍ବେ ଏତେ ବ୍ୟବହାର ହଉନଥିଲା, ଚିଠି ପତ୍ର ସବୁ ପୁରୁଣା ଚିଠି ମାନେ ପଢିଲେ ଯେମିତି ଲାଗେ ସତରେ, ଯେମିତି ମାନେ ଏବେ ଆମେ ଫୋନ କଥାବାର୍ତ୍ତା ଠାରୁ ଆହୁରି ଯେମିତି ଅନ୍ତରଙ୍ଗ ମୁହୂର୍ତ୍ତ ଭଳିଆ ଲାଗେ, ସେସବୁ ମୁଁ ସାଇତି ରଖିଛି।
0: ଯେମିତି କୁହାଯାଏ ଦୂର ପାହାଡ଼ ସୁନ୍ଦର, ଆମେ ଆଜିକାଲି ପାଖରେ ଫୋନ ଅଛି ଆମେ ଡେଲି କଥା ହେଇପାରୁଛୁ, ଦିନକୁ 5 ଥର ଦରକାର ପଡିଲେ କଥା ହେଇପାରୁଛୁ, କିନ୍ତୁ ସମ୍ପର୍କ ସେତେବେଳେ ଯେମିତି ମଧୁର ଲାଗୁଥିଲା ଏବେ ସେତେ ମଧୁର ଲାଗୁନି।
2: ସେ ଯେମିତି କୁହନ୍ତିନି ଗୋଟେ ଉକ୍ତି ଅଛି ଦୂର ବନ୍ଧୁ ସୁନ୍ଦର, ଦୂରରେ ରହିଲେ ଆମେ ସେ ଅଭାବଟାକୁ ଅନୁଭବ କରିପାରୁ ଏବଂ ଆମର ହୃଦୟର ମିଳନ ବହୁତ ମାନେ
0: ତାଙ୍କର ପ୍ରେଜେନ୍ସଟା ଆମ ପାଇଁ କେତେ ଅଧିକ ଆମେ ସେଇ

0: ପାଖରୁ ହିଁ ବୁଝିପାରୁଥିଲେ।
1: ନିଶ୍ଚିତ ନିଶ୍ଚିତ
0: ବହୁତ ସୁନ୍ଦର କଥା କହିଲେ ଯେ ଚିଠି ପତ୍ର ସାଇତି ରଖିଛନ୍ତି, ଖବରକାଗଜର କିଛି ପୃଷ୍ଠା, ଖେଳର ରେକର୍ଡ ସବୁ ସାଇତି ରଖିଛନ୍ତି। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
1: ଆଜ୍ଞା ଧନ୍ୟବାଦ, ଆଜ୍ଞା ରଖୁଛି,
0: ବହୁତ ବହୁତ ଧନ୍ୟବାଦ, ନମସ୍କାର। ତେବେ କେତେ ସୁନ୍ଦର କଥା କହିଲେ ଦୀପକ ଦାସ, ତ କେତେ ଗୁଡ଼ାଏ ମେମୋରି ସେ କ୍ରିଏଟ୍ କରିଛନ୍ତି, କେତେ ଜିନିଷ ସଂଗ୍ରହ କରି ରଖିଛନ୍ତି, କେତେ ସୁନ୍ଦର ଭାବରେ ତାକୁ ମାନେ ବେଳେବେଳେ ଯଦି ଫୋପାଡ଼ିଦେବାକୁ ଇଚ୍ଛା ହୁଏ ତାକୁ ଫୋପାଡ଼ି ବି ପାରନ୍ତିନି। ତେବେ ସମୟ ତ ଆମକୁ ଧୀରେ ଧୀରେ ବଢ଼ି ବଢ଼ି ଯାଉଛି ଆମ ପାଇଁ, ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଆଜ୍ଞା।
0: କଣ କହିବେ ଆଜିର ଟପିକ ବିଷୟରେ?
2: ମୁଁ ଦି ତିନିଟା ଜିନିଷ ବିଷୟରେ କହିବି
0: ଆଜ୍ଞା।
2: ପ୍ରଥମେ ଗୋଟେ କଲମ କଥା କହିବି, ଗୋଟେ କଲମ ଅଛି ମୋ ପାଖରେ, ମୁଁ ସାଇତିକି ରଖିଛି
0: ଆଜ୍ଞା।
2: ସେ କଲମର ବିଶେଷତ୍ୱ ହଉଛି ସେ କଲମ ଉପରେ ସୁନାଲି ଅକ୍ଷରରେ ମୋ ନାଁ ଲେଖା ହେଇଛି।
0: ସେ ପେନ୍ଟା ଆପଣଙ୍କୁ କିଏ ଦେଇଥିଲେ?
2: ସେ ପେନ୍ଟା ମୋତେ ମୋ ଝିଅ ଗିଫ୍ଟ କରିଥିଲା।
0: ଆଚ୍ଛା, କେବେ କେବେ କୋଉ ମସିହା କଥା?
2: ଦଶ ବର୍ଷ ତଳେ।
0: ଆଚ୍ଛା, ସେ ପେନ୍ଟିକୁ ଏବେ ପର୍ଯ୍ୟନ୍ତ ରଖିଛନ୍ତି?
2: ଆଜ୍ଞା ଆଜ୍ଞା, ଏବେ ବି ସାଇତିକି ରଖିଛି, ସେଥିରେ ସୁନେଲି ଅକ୍ଷରରେ ବଢିଆ ଭାବରେ ମୋ ନାଁ ପୁରା ଲେଖା ହେଇଛି।
0: ଆଜ୍ଞା, ବହୁତ ସୁନ୍ଦର କଥା। ଆଉ କଣ ରଖିଛନ୍ତି ସାଇତିକି?
2: 85 ମସିହାରୁ
0: ଆଜ୍ଞା
2: ଗୋଟେ ବ୍ରିଫକେସ୍ ମୁଁ ସାଇତିକି ରଖିଛି 85 ମସିହାରୁ
0: ଆଜ୍ଞା।
2: ଆଉ 30 ବର୍ଷ ହେଲାଣି ବାଲିଯାତ୍ରାରୁ, ମୁଁ ଛୋଟ ପିଲା ମୋର ଥିଲା, ପିଲା ପାଠ ପଢିବା ପାଇଁ କି ଗୋଟେ ଟେବୁଲ ଆଣିଥିଲି ବାଲିଯାତ୍ରା, କଟକ ବାଲିଯାତ୍ରାରୁ
0: ଆଜ୍ଞା,
2: ଅକ୍ଷୁର୍ଣ୍ଣ ଭାବରେ ସେଗୁଡ଼ାକୁ ସାଇତିକି ରଖିଛି।
0: ଆଚ୍ଛା, ଯା ହଉ, ଏତେ ସୁନ୍ଦର ଜିନିଷ ନିଜେ କିଣିଛନ୍ତି, ଝିଅ ଗିଫ୍ଟ କରିଛନ୍ତି, ପାଖରେ ରଖିଛନ୍ତି ସାଇତିକି, ଆଉ ମାନେ ପୁରୁଣା ଜିନିଷ
2: ମସିହାରୁ
0: ଆଜ୍ଞା।
2: ଡାଇରୀ ଗୋଟେ ମତେ ଡାଇରୀ ଜଣେ ମତେ ଗିଫ୍ଟ ଦେଇଥିଲେ, ଗୋଟେ ଡାଇରୀ ଯୋଉ ଡାଇରୀ ଲେଖା ହୁଏ ସବୁ ଡାଇରୀ ଗିଫ୍ଟ ଦେଇଥିଲେ, ନାଲି କଲର୍ ଗୋଟେ ଡାଇରୀ ଗିଫ୍ଟ ଦେଇଥିଲେ
0: ଆଜ୍ଞା।
2: ସେ ଡାଇରୀଟାକୁ ବି ମୁଁ ସାଇତିକି ରଖିଛି।
0: ଡାଇରୀରେ କିଛି ଲେଖିଛନ୍ତି ନା ସେମିତି ରଖିଛନ୍ତି ସାଇତିକି?
2: ନାଇଁ, ଡାଇରୀରେ ସେ ମୟୂର ଚନ୍ଦ୍ରିକା ମରା ହେଇଛି ରହିଛି
0: ଆଜ୍ଞା,
2: ଆଉ ସେମିତି ସାଇତିକି ରହିଛି, ଲେଖା ହେଇନି କିଛି।
0: ନିହାତି ଭାବରେ ପାଖ ଲୋକ କେହି ଜଣେ ଗିଫ୍ଟ କରିଛନ୍ତି ସେଥିପାଇଁ ଆଜି ପର୍ଯ୍ୟନ୍ତ ରଖିଛନ୍ତି
2: ଆଜ୍ଞା। ଆଜ୍ଞା,
0: ତାଙ୍କ ନାଁ କହିବାକୁ ଚାହିଁବେ?
2: ଯେ ଗିଫ୍ଟ କରିଥିଲେ
0: ଆଜ୍ଞା,
2: ସେ ସେତେବେଳେ ତାଙ୍କର ନିଜର ନାଁ ବି ଉଲ୍ଲେଖ କରିଥିଲେ ଯେ ମୁଁ ଦଉଛି ଗିଫ୍ଟ ଦଉଛି ବୋଲି।
0: ଆଚ୍ଛା, ତାଙ୍କର ନାଁ ଆମକୁ ଜଣେଇବାକୁ ଚାହିଁବେ ନା ପର୍ସନାଲ ରହିଛି? ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ ଯେ ଗିଫ୍ଟକୁ ସାଇତି ରଖିଛନ୍ତି, ଆଉ ନିଜେ ଟେବୁଲଟି କିଣିଥିଲେ ପୁରୁଣା ଜିନିଷ, ଆଉ ଆଜି ପର୍ଯ୍ୟନ୍ତ ଏତେ ସୁନ୍ଦର ଭାବରେ ରଖିଛନ୍ତି। ବହୁତ ବହୁତ ଧନ୍ୟବାଦ,
2: ଧନ୍ୟବାଦ।
0: ତେବେ ପୁରୁଣା ଜିନିଷ, ଅନ୍ୟମାନେ ଦେଇଥିବା ଗିଫ୍ଟ, କେତେ ଜିନିଷ ଆମେ ସାଇତି ରଖୁଛୁ, ନିଜ ପାଖରେ ସଂଗ୍ରହ କରି ରଖୁଛୁ, ତେବେ ଆପଣମାନେ କ'ଣ ସବୁ ସଂଗ୍ରହ କରି ରଖିଛନ୍ତି ସେସବୁ ବିଷୟରେ ଆମ ସହିତ ଧୀରେ ଧୀରେ ସେୟାର କରୁଛନ୍ତି। ତେବେ ସମୟ ତ ଇସାରା ଦେଉଛି ଆଗକୁ ଆଗକୁ ବଢ଼ିବା ପାଇଁ, ନେକ୍ସଟ କଲ୍ ମଧ୍ୟ ଆମ ପାଖରେ ଆସି ପହଞ୍ଚି ଯାଇଛି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
3: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା, ଗଞ୍ଜାମ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
3: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
3: ମୁଁ ସବୁ ଅଚଳ ପଇସା ରଖିଛି, ବୋଲେ ପୁରୁଣା 5 ପଇସି, 10 ପଇସି, 20 ପଇସି, 25 ପଇସି, 50 ପଇସି, ଆଉ ତାପରେ ଯୋଉ ଆମର ଲୋକ ଯୋଉ ସବୁ ମରିଗଲା ପରେ ଯୋଉ ଫୋପଡ଼ା ହୁଏ କଉଡି ପଇସା, ତାକୁ ମଧ୍ୟ ମୁଁ ରଖିଛି, ପାଖାପାଖି 50 ଟଙ୍କା ଖଣ୍ଡେ ରଖିଛି, ଆଉ କଉଡ଼ି ମଧ୍ୟ ରଖିଛି 20-30 ଖଣ୍ଡେ, ମୁଁ ସେ ପଇସା ଖର୍ଚ୍ଚ କରୁନି।
0: ଆଚ୍ଛା, ସେଇ ପଇସା ଗୁଡିକ ସବୁ ଆଜିକାଲିର ପିଲାମାନେ ଦେଖିବାକୁ ପାଉନାହାନ୍ତି? ଆପଣଙ୍କ ଘରେ ପିଲାମାନେ ନିହାତି ସେସବୁ ଦେଖୁଥିବେ ଆଉ ଛୋଟ ମୋଟ ହିସାବ ଶିଖିପାରୁଥିବେ ସେଥିରୁ? ବହୁତ ସୁନ୍ଦର ଜିନିଷ ସାଇତି ରଖିଛନ୍ତି, ସଂଗ୍ରହ କରି ରଖିଛନ୍ତି, ଆଉ କଣ କହିବାକୁ ଚାହିଁବେ? ବହୁତ ବହୁତ ଧନ୍ୟବାଦ। ତେବେ ଦେଖନ୍ତୁ, ଗୋଟେ ପୁରୁଣା ଜିନିଷ, ପୁରୁଣା ଟଙ୍କା ପଇସା, ଯେତେବେଳେ ଆମେ 50 ପଇସା, 25 ପଇସା, 5 ପଇସା ଏଇସବୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ସେସବୁ ଜିନିଷ ଆମର ପିଲାମାନେ ବା ଆମେମାନେ ମଧ୍ୟ ସେସବୁରେ ବହୁତ ମାନେ କମ୍ ବ୍ୟବହାର କରିଛୁ, ଆମ ପିଲାମାନେ ତ ଦେଖିବାକୁ ବି ପାଉନାହାନ୍ତି। ଯେତେବେଳେ 1 ଟଙ୍କା 100 ପଇସା ବୁଝାଏ ସେତେବେଳେ ପିଲାଙ୍କୁ ବୁଝାଇବା ପାଇଁ ଛୋଟ ଛୋଟ ପଇସା ହିଁ ବହୁତ ବେଶୀ ଆବଶ୍ୟକ ପଡ଼େ, କିନ୍ତୁ ଆମମାନଙ୍କର ଘରେ ହୁଏତ ଆମର ବଡ଼ମାନେ କିଏ ସାଇତିକି ରଖିଥିବେ, ତେବେ ଏଇସବୁ ଜିନିଷ ଆମର କାମରେ ହିଁ ଲାଗେ ନିହାତି ଭାବରେ। ଦେଖିବା ନେକ୍ସଟ କଲ୍ କିଏ କରିବ।

0: କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ
1: ହ୍ୟାଲୋ,
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଜ୍ଞା, ଶୁଭ ସନ୍ଧ୍ୟା, ଶୁଭେଚ୍ଛା, ଅଭିନନ୍ଦନ।
0: ଆଜ୍ଞା,
1: ମୁଁ କହୁଛି ଡକ୍ଟର ସମୀର ଖଟୁଆ, ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ା।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ପିଲାଦିନ ସ୍ମୃତି, ବହୁତ ଜିନିଷ ମୁଁ ଆଜ୍ଞା ରଖିଛି। ଗୋଟେ ଆମର ମାଇନର ସ୍କୁଲ ପଢିଲା ବେଳେ ଗୋଟେ ଆମର ଥିଲା ଭୂ ଚିତ୍ରାବଳୀ, ତାକୁ ଆଜ୍ଞା ସାଇତି ରଖିଛି।
0: ମାନେ ଆଟଲାସ ବହି?
1: ଆଜ୍ଞା,
0: ଆଟଲାସ ବହି।
1: ହଁ ହଁ, ଆଟଲାସ।
0: ଆଜ୍ଞା,
1: ଆଉ ହାଇସ୍କୁଲ ର ଜିଓମେଟ୍ରି ବକ୍ସ, ପ୍ଲସ ଟୁ ର ବାୟୋଲୋଜି ବକ୍ସ, ଏଗୁଡା ସବୁ ରଖିଛି ଆଜ୍ଞା। ମୁଁ 85 ମାଟ୍ରିକ ପରୀକ୍ଷା ଦେଇଥିଲି।
0: ଆଜ୍ଞା,
1: ବହି ଆସି ସପ୍ତମ ବୋର୍ଡ ପରୀକ୍ଷାର ଆଡମିଟ କାର୍ଡ ବି ମୁଁ ଆଜି ପର୍ଯ୍ୟନ୍ତ ରଖିଛି ଆଜ୍ଞା।
0: ହଉ, ସେସବୁ ଦେଖିକି ଆପଣଙ୍କୁ ଭାରି ଖୁସି ଲାଗୁଥିବ?
1: ଆଜ୍ଞା, ସେ ଫାଇଲ ଭିତରେ ସବୁ ଥୁଆ ହେଇଛି, ସପ୍ତମ ପାଖରୁ ହାଇସ୍କୁଲ ପ୍ଲସ ଟୁ ପ୍ଲସ ଥ୍ରୀ ପ୍ଲସ ଫୋର ପ୍ଲସ ଫାଇଭ ଓଗେରେ।
0: ଆଚ୍ଛା ଆଚ୍ଛା, ଏତେ ସବୁ ମାନେ ଆମର ଆପଣଙ୍କର ଯାହା ଆଡମିଟ କାର୍ଡ ରହିଛି ସେସବୁକୁ ସାଇତିକି ରଖିଛନ୍ତି?
1: ତାକୁ ଯେତେବେଳେ ମନ ପଡେ ଟିକେ ଫାଇଲ ଖେଳିକି ଟିକେ ଦେଖେ, ଟିକେ ମନ ଶାନ୍ତି ହେଇଯାଏ,
0: ଖୁସି ଲାଗେ ଯେ କେମିତି ଯାଉଥିଲି ପରୀକ୍ଷା ଦେବାକୁ, କିଏ ମୋର ସାଇଡ ସିଟ୍ରେ ପଡିଥିଲେ, ସାଙ୍ଗମାନେ କେମିତି କଥା ହଉଥିଲୁ, ଏତେ କଥା ସବୁ ମନେ ପଡି ଯାଉଥିବ।
1: ଆଜ୍ଞା ଆଜ୍ଞା, ଆମେ ତ ଜଣେ ସିନିୟର ଭେଟନାରୀ ସର୍ଜନ, ଆଉ 2 ପରେ ରିଟାୟାର କରିବୁ।
0: ଆଜ୍ଞା,
1: ତେଣୁ ସେ ପୁରୁଣା ସ୍ମୃତି ସବୁ ମନେ ରଖିବା ପାଇଁ ଗୋଟେ ଫାଇଲ ଭିତରେ ସବୁ ତାକୁ ରଖିଛି ଆଉ।
0: ନିହାତି ନିହାତି ଭାବରେ, ଯେତେ ପୁରୁଣା ହୁଏ ସେ ସ୍ମୃତି ଆମକୁ ସେତେ ନୂଆ ଅନୁଭବ ଦିଏ। ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ। ନିଜର ମେମୋରି ଆମ ସହିତ ସେୟାର କରିଛନ୍ତି, ଆଉ ଏତେ ସୁନ୍ଦର ଜିନିଷ ନିଜ ପାଖରେ ସାଇତି ରଖିଛନ୍ତି। ଧନ୍ୟବାଦ। ତେବେ ଇଏ ବି ଗୋଟେ ପ୍ରକାର ସାଇତା, ଯେତେବେଳେ ଆମର ଘରେ ଅନ୍ୟମାନଙ୍କ ପାଖରେ ଆମେ ବସିଥାଉ, ଘରେ କୌଣସି କାଗଜପତ୍ର ଖେଳିଲା ଭିତରେ ଏମିତି କିଛି ଜିନିଷ ଆମ ଆଖିରେ ପଡ଼ିଯାଏ ବା ହାତରେ ପଡ଼ିଯାଏ, ଆମେ ଅନ୍ୟମାନଙ୍କୁ ଦେଖାଉ, ଏଇ ଦେଖ ମୁଁ ପରୀକ୍ଷା ଦେବାକୁ ଯାଇଥିଲି, ତେବେ ସେତେବେଳେ ବି ଭାରି ମଜା ଲାଗେ। ତେବେ ସଂଗ୍ରହ କରିବା, ସାଇତି ରଖିବା, ଇଏ ବି ଗୋଟେ ଗୋଟେ ଭାରି ଭଲ ଗୁଣ। ତେବେ ଦେଖିବା ଏ ବାବଦରେ ଆମକୁ ନେକ୍ସଟ କଲ୍ କିଏ କରିଛନ୍ତି ଆଉ କ'ଣ ମତ ରଖୁଛନ୍ତି। ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ୍, ନମସ୍କାର, ମୁଁ ରମେଶ ଚନ୍ଦ୍ର ସାହୁ ଅଘୁମା ଭାପରୁ ଢେଙ୍କାନାଳରୁ କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, ନମସ୍କାର।
2: ଆପଣ କେମିତି ଅଛନ୍ତି?
0: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ବହୁତ ବଢିଆ ଅଛି, ଗରମ ତ ଲାଗୁଛି ଆଉ ବର୍ତ୍ତମାନ ଦୋକାନରେ ଅଛି,
0: ସେଇଥିପାଇଁ ଜାଣିପାରିଲି ଆପଣଙ୍କ ଭଏସ୍ରୁ ଯେ ଆପଣ ବହୁତ ତରତର ହେଇ କଥା କହୁଛନ୍ତି। କ'ଣ କହିବେ କୁହନ୍ତୁ ଆଜିର ଟପିକ ବିଷୟରେ?
2: ମ୍ୟାଡମ୍ ଦେଖନ୍ତୁ, ମୋର ପୁରୁଣା କାଳରେ ଗୋଟେ ଆମର ଡାଇରୀ ଅଛି।
0: ଆଜ୍ଞା,
2: ଆଉ ତାପରେ ମୋର ଦୋକାନ କଥା ଯେହେତୁ 28-30 ବର୍ଷ ହେଲାଣି।
0: ଆଜ୍ଞା,
2: ଯୋଉ 2 ପଇସା ଆମର ଆଗରୁ ପୂର୍ବରୁ କହୁଥିଲେ ନାରାୟଣ ଭାଇ, ସେ 2 ପଇସା 20 ପଇସା 8-4 ଟଙ୍କି ଆଉ ଇନ୍ଦିରା ଗାନ୍ଧୀ 5 ମୁଣ୍ଡା ବି ଅଛି, ଏସବୁ ସାଇତିକି ରଖିଛି। ଆଉ ଆମର ପୁରୁଣାର ଗୋଟେ ସ୍ମୃତି ଥିଲା, ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆମକୁ ହେତଳ ତ ଆଉ ନଥିଲା ଫୋନ, ଯୋଉ ଚିଠି ଭିତରେ ଚିଠି ପତ୍ର ଥିଲା, ଏ ଚିଠି ପତ୍ର ପାଖାପାଖି 700-800 ଖଣ୍ଡ ଅଛି, ସେଟାକୁ କେବେ ହେଲେ ଫୋପାଡ଼ିବାକୁ ଇଚ୍ଛା
0: ରଖିଛନ୍ତି?
2: ଆଜ୍ଞା ଆଜ୍ଞା, ଏବେ ବର୍ତ୍ତମାନ ସୁଦ୍ଧା ଅଛି, ଏରା ଫୋପାଡ଼ନି ମ୍ୟାଡମ୍, ଆମର କହିଲେ କାହିଁକି ରଖିଛ?
0: କାଢିକି ମନ ହଉଥିବ, ଦୁଇ ତିନିଟି ପଢି ଦଉଥିବ, ମନ ଭାରି ଖୁସି ହେଇଯାଉଥିବ।
2: ନିଶ୍ଚିନ୍ତ ମ୍ୟାଡମ, କିଏ କୋଉଠୁ କୋଉ ଅଣକୋଣରୁ, ଓଡିଶା ଅଣକୋଣରୁ ସବୁ, ମାନେ ପୁରୀ କିଏ ଖୋର୍ଦ୍ଧା କିଏ ବାଲେଶ୍ୱର ତ ନୁହେଁ, ଆଉ ଆମର ଯେତେ ସବୁ ଅଛନ୍ତି ସବୁ ଶ୍ରୋତା ବନ୍ଧୁ ମାନେ, ସେମାନଙ୍କର ଚିଠି ପତ୍ର ଗୁଡା,
0: ସେମାନଙ୍କ ଭିତରୁ ପୁଣି କିଏ ଅଛନ୍ତି କିଏ ନାହାନ୍ତି, କିନ୍ତୁ ସମସ୍ତଙ୍କର ଚିଠି ଅଛି ଆପଣଙ୍କ ପାଖରେ।
2: ହଁ ମ୍ୟାଡମ, ଥିଲା କିନ୍ତୁ ସମୟ ହଉନି ପଢିବା ପାଇଁ, କେତେବେଳେ କିନ୍ତୁ ମନ ହଉଛି ଯେ ଦେଖିବା ପାଇଁ, ସେଟା ସବୁ ଧୋତ୍ର ମୋତ୍ର ହେଇକି ରହିଲାନି, ତଥାପି ଦେଖା ହଉଛି କେତେବେଳେ ଏମିତି ପଢିବା ପାଇଁ ସମ୍ଭବ ହଉନି, ବୟସର ଅତିକ୍ରମ ତ ହେଲାଣି, ଦୋକାନ କଥା ସଦାବେଳେ ବିଜି, ତେଣୁ ପଢିପାରୁନି। ଆଉ ଆମର ଏମିତି ଗୋଟେ ଅଛି ଡେଲଟନ ର ରେଡିଓ, ଏ ଛୋଟ ରେଡିଓ ଅଛି ଗୋଟେ, ସେଟା ବି ଭଙ୍ଗା ହେଇକି ଏମିତି ଥୁଆ ହେଇଛି। ଏସବୁ ସ୍ମୃତି ଏମିତି ଦେଖିଲେ ମନେ ପଡ଼ିଲେ ଟିକେ ବହୁତ ମାନେ ଖୁସି ଲାଗେ, କାହିଁକି ନା ଏସବୁ ସ୍ମୃତିର ମାନେ ଯେତେବେଳେ ଆମେ ଦେଖିଦେବୁ ଜିନିଷ, ଆରେ ଏତେ ଦିନ କାଳର ଜିନିଷ ଆସିବ ପାଖରେ, ସେଟା ବହୁତ ଖୁସି ଲାଗେ।
0: ଯାହା ଆଉ କାହା ପାଖରେ କିନ୍ତୁ ଏଇ ସମ୍ପତ୍ତି ଗୁଡା ନଥିବ?
2: ନାଇଁ,
0: ମାନେ ଆପଣଙ୍କ ଆଖ ପାଖରେ ବା ଆପଣଙ୍କର ପର ପିଢି ଏସବୁ ଜିନିଷ ଦେଖିବାକୁ ପାଉନଥିବେ ନା, ସେଇ ବାବଦରେ ତ ଆପଣ ଧନୀ ନା। ନିହାତି ନିହାତି, ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଏତେ ସୁନ୍ଦର ମେମୋରି ସେୟାର କରୁଛନ୍ତି, ଏତେ ପୁରୁଣା ଚିଠି ସାଇତି ରଖିଛନ୍ତି, ପ୍ରକୃତରେ ଆମ ପାଖରେ କିଏ ଅଛନ୍ତି କିଏ ନାହାନ୍ତି କିଏ ରହିବେ ନ ରହିବେ, କିନ୍ତୁ ଜଣଙ୍କର ହାତ ଲେଖା ତା ବି କହିଲେ 700-800 ଚିଠି ପାଖରେ ଅଛି, ଏତେ ସୁନ୍ଦର ଭାବରେ ସେସବୁକୁ ସେ ସାଇତି ରଖିଛନ୍ତି ରମେଶ ଭାଇ ଆମର ଫୋନ କରିଥିଲେ, ତେବେ ବହୁତ ବହୁତ ଧନ୍ୟବାଦ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ
3: ହ୍ୟାଲୋ,
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଶୁଭ ସନ୍ଧ୍ୟା, ମା ସାରାଙ୍ଗା ସହ ପରିବା ଭଲ ଥାନ୍ତୁ ଭଉଣୀ, ମୁଁ

0: ଜଗତସିଂହପୁର ମେଡିକାଲ କଲୋନୀ ପିନ୍ଦାଇନା କହୁଛି ଆଜ୍ଞା।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
0: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?
0: ଦେଖନ୍ତୁ, ଟପିକ ବିଷୟରେ ପୁରୁଣା ଜିନିଷ ରଖିବା ଭିତରେ ଆପଣ ମୋ ଘରକୁ ଆସିଲେ ଜାଣିପାରିବେ। କଲମ କାଠିରେ କାଳି ବୁଲେଇକିରି ଲେଖୁଥିଲେ, କାଠି କଲମ ଠାରୁ ଦୁଆତ ଏବଂ ପେନ୍ ଡଟ୍ ପେନ୍ ଆଉ ଡଟ୍ ପେନ୍ କଲମ ମାନେ ଦିମୁଣ୍ଡିଆ ଡଟ୍ ପେନ୍ ମାନେ କଲମର ଯେତିକି ଅଛି ମାନେ ତାର ସବୁ ମୁଁ ତାକୁ କାଗଜ ଗୁଡେଇକି ରଖିଥିଲି। ଏବେ ଜରି ହେଇଗଲା, ଜରି ପ୍ୟାକ୍ କରିକି ତାକୁ ରଖିଛି। ଆଉ ଡଟ୍ ପେନ୍ ବିଭିନ୍ନ ଡଟ୍ ପେନ୍ ଘଣ୍ଟା, ଡଟ୍ ପେନ୍ ସବୁ ରେଡୁଅ, ଏମିତି ସବୁ ବିଭିନ୍ନ ପ୍ରକାର ପୁରୁଣା ଠାରୁ ଆରମ୍ଭ କରି ଏବେ ନୂଆ ପର୍ଯ୍ୟନ୍ତ ଏମିତି 800 ଖଣ୍ଡେ ମୁଁ ରଖିଛି।
1: ତାକୁ ସବୁ ସଜେଇ ରଖିଛନ୍ତି ଆଉ ଅନ୍ୟମାନଙ୍କୁ ଦେଖାନ୍ତି ସେ ସବୁ?
0: ବାକ୍ସ ଆମର ଅଛି, ଆଲମିରା ରଖିଥିଲି, ଆଲମିରା ଏବେ ଗୋଟେ ବାକ୍ସ ସ୍ୱତନ୍ତ୍ରତା ପାଇଁ କରିଛି।
1: କେତେବେଳେ ଅନ୍ୟମାନଙ୍କୁ ସେସବୁ ଜିନିଷ କାଢିକି ଦେଖାନ୍ତି?
0: ଯେତେବେଳେ ଆମ ଅଫିସ ଷ୍ଟାଫ ସବୁ ଆସି ଦେଖି ଯାଇଛନ୍ତି, ତାପରେ ପାଖାପାଖି ଯେତିକି ଅଛନ୍ତି ଶ୍ରୋତା ମାନେ ସେମାନେ ବି ଦେଖିଛନ୍ତି।
1: ଆମେ ଗଲେ ଆମକୁ ନିହାତି
0: ଦେଖିଛନ୍ତି, ଦେଖୁଛନ୍ତି ସବୁ। ଆଉ ବହୁତ ଦିନ ମାନେ ହବ କେତେ ଏଟା ରଖିଥିଲି ବୋଲି ମାନେ ପ୍ରାଇଜ ବି ପାଇଛି, ପେପର ପେପର ବି ବାହାରିଛି।
1: ଆଚ୍ଛା, ଏସବୁ ଜିନିଷ ସଂଗ୍ରହ କରି ରଖିଛନ୍ତି ବୋଲି?
0: ଆଜ୍ଞା ଆଜ୍ଞା।
1: ବହୁତ ବହୁତ ସୁନ୍ଦର, ଆପଣଙ୍କୁ ଯେ ବି ପୁରସ୍କାର ପ୍ରଦାନ କରିଛନ୍ତି ଏସବୁ ବାବଦରେ, ବହୁତ ସୁନ୍ଦର କାମ କରିଛନ୍ତି, ଗୋଟେ ସୁନ୍ଦର ପଦକ୍ଷେପ ଏଥିପାଇଁ ନେଇଛନ୍ତି ଯେ ଯେତେ ପୁରୁଣା ଜିନିଷ ସାଇତିକି ସଂଗ୍ରହ କରି ରଖିଛନ୍ତି।
0: ଯେତିକି ନୂଆ କଲମ କି କଣ ଡଟପେନ୍ ଦେଖିଲି ତାକୁ ମୁଁ ସାଙ୍ଗେ ସାଙ୍ଗେ କିଣିକି ଆଣିଛି।
1: ନିହାତି ନିହାତି, ସେଇଟା ଜଣ ଜଣଙ୍କର ସଉକ ଥାଏ ଯେ ମୁଁ ପେନ୍ ରଖିବି କି ବିଭିନ୍ନ ପ୍ରକାର।
0: ଭୁବନେଶ୍ୱର ମୁଁ ଯେବେ ଯାଏ ନୂଆ ନୂଆ ସବୁ ଦେଖିକି ସବୁ ଆଣିକି ରଖୁଛି।
1: ଆଚ୍ଛା, ବହୁତ ସୁନ୍ଦର କଥା କହିଲେ, ଆମେ ଗଲେ ନିହାତି ଆମକୁ ଦେଖେଇବେ ସେସବୁ ପେନ୍।
0: ଆସନ୍ତୁ ଆସନ୍ତୁ,
1: ନିହାତି ନିହାତି। ବହୁତ ସୁନ୍ଦର କଥା କହିଲେ, ଆପଣ ପେନ୍ କୁ ଏତେ ଭଲ ପାଆନ୍ତି ଆଉ ସେସବୁକୁ ସାଇତିକି ରଖିଛନ୍ତି, ବହୁତ ପୁରୁଣା କାଳର ଜିନିଷ ବି ରଖିଛନ୍ତି କହିଲେ, ବହୁତ ଧନ୍ୟବାଦ ଆପଣ ଆମର
0: କଲମରେ ବୁଡେଇକିରି ଲେଖା ସବୁ ପ୍ରକାର କଲମ ଆପଣ ଦେଖିଲେ ମୁଁ କହିପାରୁନି, ଆପଣ ଆସିଲେ ଦେଖିଲେ।
1: ନିହାତି ନିହାତି ଭାବରେ ଚେଷ୍ଟା କରିବୁ ଆପଣଙ୍କ ସହିତ, ମାନେ ଆପଣଙ୍କ ଯୋଉ ସଂଗ୍ରହାଳୟ ଛୋଟିଆଟେ ତିଆରି କରିଛନ୍ତି କଲମ ପାଇଁ, ସେଟାକୁ ଦେଖିବା ପାଇଁ ନିହାତି ଇଚ୍ଛା ତ ରହିଛି, ଦେଖିବା। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ। ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ନମସ୍କାର। ତେବେ ପୁରୁଣା ଜିନିଷ ତ ଦେଖିବାକୁ ସମସ୍ତେ ଭଲ ପାଆନ୍ତି, ସାଇତିକି ରଖିବାର ଦାୟିତ୍ୱ ଆମେମାନେ ନେବା ନିହାତି ଦରକାର, କାହିଁକି ନା ଆମେ ତ ଦେଖିଛେ, ଚଳିଛେ, ବୁଝିଛେ, ବହୁତ ଭଲ କଥା, କିନ୍ତୁ ଆମର ପରପିଢ଼ି ସେସବୁ ଜିନିଷ ଦେଖିବା ଦରକାର ଯେ ଆମେ କେଉଁଥିରେ ଚଳୁଥିଲେ, କେମିତି ଚଳୁଥିଲେ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜୟ ଶ୍ରୀ ଜଗନ୍ନାଥ।
2: ବିଜୟ କୁମାର ଦାସ, ସୌରିହାଟ।
1: ଆଜ୍ଞା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ।
1: ଆଜି ଫାର୍ଷ୍ଟ କଲ୍ କରିଛନ୍ତି?
2: ନାଇଁ ନାଇଁ, ଆଗରୁ ମୁଁ କରିଛି, ଆପଣଙ୍କ ମନେ ନାହିଁ ଆଉ।
1: ଆଚ୍ଛା, ତ ମାନେ ମୁଁ କଥା ହେଇନି ହୁଏ ତ? ବହୁତ ବହୁତ ଧନ୍ୟବାଦ, ଆପଣ ଭଲ ଅଛନ୍ତି?
2: ପୁରା ବିନ୍ଦାସ, ବଢିଆ ଚୋଖା।
1: ବାଃ, ବହୁତ ବଢିଆ କଥା, ଏମିତି ସବୁବେଳେ ବିନ୍ଦାସ ଥାନ୍ତୁ। ତେବେ କଣ କହିବେ ଆଜିର ଟପିକ ବିଷୟରେ, କଣ ପୁରୁଣା ଜିନିଷ ସବୁ ସଂଗ୍ରହ କରିଛନ୍ତି?
2: ପୁରା 45 ବର୍ଷର ଆମର ମୋ ପାଖରେ ଫଟୋ ସବୁ ଅଛି। ହୁଁ, ଏ କଳା ଧଳା ଫଟୋ।
1: ଆଚ୍ଛା,
2: ବର୍ତ୍ତମାନ ମତେ 54 ବର୍ଷ ହେଲାଣି, 45 ବର୍ଷର ଫଟୋ, ମୋର କଳା ଧଳା ଫଟୋ, ବିଭିନ୍ନ ପ୍ରକାର ଯେତେ ଫଟୋ ସବୁ ପାଏ ଯୋଉଠୁ ମୋର ବନ୍ଧୁ ବାନ୍ଧବଙ୍କର ମୁଁ ଆଣି ସାଇତିକି ରଖେ।
1: ଆଚ୍ଛା, କାହା ସହିତ ଆପଣଙ୍କର ବେଶୀ ଫଟୋ ରହିଛି?
2: ବାପାଙ୍କ ସହିତ ରହିଛି, ବୋଉ ସହିତ ରହିଛି, ଭାଇଙ୍କ ସହିତ ରହିଛି, ଭେଣଙ୍କ ସହିତ ରହିଛି,
1: ସବୁ ଫଟୋକୁ ସାଇତି ରଖିଛନ୍ତି?
2: ସବୁ ରଖିଛି, 45 ବର୍ଷର, 46 ବର୍ଷର।
1: କେବେ କେବେ ସେସବୁ ଖୋଲିକି ଦେଖନ୍ତି?
2: ସବୁବେଳେ ପ୍ରାୟ ଦେଖା, ଏବେ ଆମେ ଆନିଭର୍ସରି ଗଲା ଆମର 25ତମ ବିବାହ ବାର୍ଷିକୀ, ସବୁ ବସିକି ଦେଖିଲୁ
1: ସେ ସବୁ ପୁରୁଣା ଫଟୋ ଖେଳେଇକି ଦେଖିଲି ନା,
2: ଏବଂ ବାହାଘର ସବୁ ଫଟୋ ସବୁ ପିଲାମାନେ ଦେଖିକି ହସୁଛନ୍ତି, ଏତେ ପତଳା ଥିଲ,
1: ଏମିତି
2: ଦେଖାହଉଥିଲ,
1: ସେସବୁ ଶୁଣିକି ବି ଭାରି ମଜା ଲାଗୁଥିବ।
2: ଆଗରୁ ଚନ୍ଦନ ଟିପା ସବୁ ଲଗା ହଉଥିଲା ବାହାଘରରେ, ସେତେବେଳେ ସବୁ ଥିଲା,
1: ନୂଆ ନୂଆ ଜିନିଷ ଏକ୍ସପ୍ଲୋର କଲେ ପିଲାମାନେ, ଆଉ ଆପଣଙ୍କୁ ମଜା ବି ଲାଗିଥିବ।
2: ଆଚ୍ଛା,
1: ଏଇ ସବୁ ଜିନିଷ ଆପଣ
2: ଫଟୋ?
1: ଆଚ୍ଛା, ସେତେବେଳେ ଆମେ ରଫଲି ଗୁଡାଏ ଫଟୋ ବି ଉଠାଉଥିଲେ ଆଉ ସେ ଫଟୋ ଗୁଡାକୁ ସାଇତି ରଖୁଥିଲେ।
2: ଝିଅ ମାନଙ୍କର ଯୋଉ ତାଙ୍କ ମା ମାନଙ୍କର ସବୁ ଦେଖୁଛନ୍ତି ଫଟୋ,
1: ହଁ ଏବେ ଯେମିତି ଆମେ ମାନେ ହଁ ଡିଫରେଣ୍ଟ ପୋଜ୍

0: ଦେଇକି ଫଟୋ ଉଠାଉ, ସେତେବେଳେ ସେମିତି କିଛି ନଥିଲା, ଏକାଠି ବସି ହସୁଥିବା ଗପୁଥିବା, ତା ଭିତରେ ଗୋଟେ ଫଟୋ ଉଠି ଯାଇଥିବ। ଫଟୋ ଗୁଡାକ ଥାଏ ବେଳେ ବେଳେ, ମାନେ ଯୋଉମାନଙ୍କ ଘରେ ବି ଡାକିକି ତ ଫଟୋ ଉଠାଉଥିଲେ, ଯୋଉମାନଙ୍କ ପାଖରେ ବି କ୍ୟାମେରା ଥିବ, ଏମିତି ଛୋଟ ମୋଟ ଅନେକ ଫଟୋ ରଖିଥିବେ, ଦେଖାଯାଉଥିଲା।
1: ଆମେ କ୍ୟାମେରା ଡାକିକି ଉଠାଉ, ସ୍କୁଲରେ ଯୋଉ ଗ୍ରୁପ ଫଟୋ ଉଠା ହୁଏ ସେ ଆଜି ପର୍ଯ୍ୟନ୍ତ ଅଛି।
0: ଆଚ୍ଛା,
1: ଏବେ ଆମେ ମାନେ ଫୋନ ଆମର ହେଇଥିଲା, ଆମର ଫିଷ୍ଟ ବ୍ୟାଚ ଫିଷ୍ଟ, ସେଥିରେ ମୋ ଫଟୋ ଲାଗିଥିଲା, ସବୁ ସମସ୍ତଙ୍କ ଫଟୋ,
0: ସେ ସବୁକୁ ସାଇତି ରଖିଛନ୍ତି।
1: ହଁ, ଯାହା ସାଙ୍ଗମାନଙ୍କ ଫଟୋ ଅଛି ଏବେ ମୋବାଇଲରେ ଉଠିକି ତାଙ୍କ ପାଖକୁ ପଠେଇ ଦଉଛି।
0: ଆଚ୍ଛା, ଯାହାଙ୍କ କଥା ମନେ ପଡିଲା ବା ଯିଏ ନୂଆ ଆଡ୍ ହେଲେ ତାଙ୍କ ପାଖକୁ ଫଟୋ ପହଞ୍ଚି ଯାଉଛି ସାଙ୍ଗେ ସାଙ୍ଗେ।
1: ହେଲେ ସେ ଯୋଉ ପୁରୁଣା ସାଙ୍ଗମାନେ ଅଛନ୍ତି ସେମାନଙ୍କର ତ ମନେ ନାହିଁ ନା।
0: ଆଚ୍ଛା, ସେମାନଙ୍କର ବି ମେମୋରି ତାଜା କରୁଛନ୍ତି ଆପଣ,
1: ମାନେ
0: ଆପଣ ବିନ୍ଦାସ ଆଉ ଅନ୍ୟମାନଙ୍କୁ ବିନ୍ଦାସ ବି କରୁଛନ୍ତି,
1: ପୁରା ବିନ୍ଦାସ କରୁଛି, ଯେତେବେଳେ ଖୁସି କରାଏ।
0: ନିହାତି ଅତି ସୁନ୍ଦର କଥା, ଏମିତି ବିନ୍ଦାସ ରୁହନ୍ତୁ, ଅନ୍ୟମାନଙ୍କୁ ବି ଖୁସିରେ ରଖନ୍ତୁ, ବିନ୍ଦାସ ରଖନ୍ତୁ।
1: ଶ୍ୱଶୁର ମାନଙ୍କ ଚିଠି ଅଛି, ଶ୍ୱଶୁର ଶାଶୁ ସବୁ ଚିଠି ଦଉଥିଲେ ଆମକୁ, ଆମେ ଦଉଥିଲୁ ତାଙ୍କ ଚିଠି।
0: କଣ ସବୁ ଲେଖୁଥିଲେ
1: ଆଜ୍ଞା,
0: କଣ ସବୁ ଲେଖୁଥିଲେ ସେଥିରେ
1: ସେତେବେଳେ?
0: ଆଜ୍ଞା,
1: ନମସ୍କାର ଆଜ୍ଞା, ଭଲ ଅଛନ୍ତି, ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ।
0: ଆଚ୍ଛା, ଏତେ ସବୁ କଥା ଲେଖିକି ପଠାଉଥିଲେ ଆଉ ସେମାନେ
1: ଶ୍ୱଶୁର ଶାଶୁକୁ ସମ୍ମାନ ଦେଇକି ଲେଖିବା କଥା,
0: ଆଉ
1: ଗ୍ରାମବାସୀଙ୍କୁ ମୁଁ ଲଗେଇଦେବି, ଦାଦା ଖୁଡ଼ିକି ଭୂମିଷ୍ଠ ପ୍ରଣାମ ଜଣେଇବେ, ମୁଁ ଏଠି ଭଲରେ ଅଛି, ଆପଣ ଭଲରେ ଥିବେ।
0: ଆଚ୍ଛା ଆଚ୍ଛା, ବହୁତ ସୁନ୍ଦର କଥା କହିଲେ।
1: ଯେତେବେଳେ ଆସିବେ ଆପଣ ବାଦାମ ଆଣିବେ, ଏପଟେ ବାଦାମ ହୁଏ ଆମ ଶ୍ୱଶୁର ଗୋଟେ ବାଦାମ ଆଉ ପୋଟଳ,
0: ଏଇସବୁ ବାବଦରେ ଆପଣ ଲେଖନ୍ତି ଚିଠି? ଆଜିକାଲି ତ ସେସବୁ ଜିନିଷ ଆଉ ଦେଖିବାକୁ ମିଳୁନି, ଯେ ଫୋନ କଲ ରେ ସବୁ କିଛି ହେଇଯାଉଛି।
1: ମ୍ୟାଡାମ ଯେତେବେଳେ ଯାଆନ୍ତି ତାଙ୍କ ଘରକୁ, ସେତେବେଳେ ତାକୁ କିଛି ନଥିଲା, ସେ 15 ଦିନ ମାସ ସେତେବେଳେ ରୁହନ୍ତି,
0: ସେତେବେଳେ ବି ଆପଣ ଚିଠି ଲେଖନ୍ତି?
1: ସୁବିଧା ନାହିଁ, ସେତେବେଳେ ଚିଠି ସିଏ ଦେବେ ଆମେ ଦେବୁ।
0: ଆଚ୍ଛା, ସେଇ ଚିଠିଟା ଆଉ କାହା ହାତରେ ପଡ଼େନି, ଆପଣ ସେମିତି କିଛି ଲେଖନ୍ତିନି?
1: ନାଇଁ, ସେମିତି ଲେଖିବେ, ଅଲଗା ଲୋକ ତ ପଢିବେ ନା, ସେମିତି କିଛି ଲେଖିବେନି,
0: ଡାଇରେକ୍ଟ କେବେ ଆସିବେ ତାଜା କରନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡି ହେଇଥିବାରୁ।
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଶ୍ରୀ ଜଗନ୍ନାଥ, ନମସ୍କାର। ତେବେ ଦେଖନ୍ତୁ କେତେ ସୁନ୍ଦର କଥା, ପୁରୁଣା ଫଟୋ, ପୁରୁଣା ଚିଠି, ଏଥିରୁ କେତେ କଥା ବାହାରୁଛି ଆଉ କେତେ ମଜା ନଉଛନ୍ତି। ପୁରୁଣା ଜିନିଷର ମେମୋରି, ତାର ବାସ୍ନା ନିହାତି ଭାବରେ କିଛି ଅଲଗା, ଆଉ ସେଇସବୁ ମେମୋରି ଯେତେବେଳେ ଆଖିରେ ପଡ଼େ ନିହାତି ଭାବରେ ମୁହଁରେ ଟିକେ ହସ ଫୁଟିଯାଏ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ,
2: ହ୍ୟାଲୋ,
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବବ୍ଲୁ କହୁଛି, କଟକରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଥ୍ୟାଙ୍କ ୟୁ।
0: କ'ଣ କହିବେ ଆଜିର ଟପିକ ବିଷୟରେ?
2: ମୋର ଅଛି ଯୋଉଟା କି ମୁଁ 8 କ୍ଲାସରେ ପଢୁଥିଲି, ସେତେବେଳେ ଆମର ଗୋଟେ ଫୋନ, ସେତେବେଳେ ନୂଆ ନୂଆ ଫୋନ ଆସିଥାଏ କିପ୍ୟାଡ୍, 3110 ମଡେଲ, ଯାଇକି ସେଟା ମୋ ଜେଜେମା ଦେଇଥିଲେ, ନା ଜେଜେମା ଧରୁଥିଲେ, ସେ ଗୁଡ଼ିକ ଧରୁଥିଲେ, କିନ୍ତୁ ପ୍ରାୟ ସମୟ ମୁଁ ବି ତାକୁ ଗେମ୍ ମାନେ ଗେମ୍ ଖେଳେ, ବୁଝିହେଲାନି କଣ କହିଲେ,
0: ସେଥିରେ ସେ ସ୍ନେକ୍ ଗେମ୍ ଯୋଉଟା ଥାଏ ତ।
2: ସେ ଫୋନଟା ଆଜି ପର୍ଯ୍ୟନ୍ତ ମାନେ ଅଛି ମୋ ରୁମ୍ରେ ପଡିଛି, ଆଉ ଯେହେତୁ ମୁଁ ମୋବାଇଲ ଦୋକାନ କରିଥିଲି, ବର୍ତ୍ତମାନ ତ ନାହିଁ ସେ ଦୋକାନ ମୋର, କିନ୍ତୁ ସେ ଦୋକାନ ଭିତରେ ଥିଲା ଭିତରେ ବି ମୁଁ ଏତେ ସେଟ୍ ସବୁ ମୋର ଏବେ ବି ଅଛି, କିନ୍ତୁ ସେ ଫୋନଟା ମୋର ଗୋଟେ କହୁଛନ୍ତି ସ୍ୱତନ୍ତ୍ର ଭାବରେ ଆଜି ପର୍ଯ୍ୟନ୍ତ ରହିଛି।
0: ସେ ଫୋନ ଏବେ ୱାର୍କିଂ ମୋଡ୍ରେ ଅଛି ନା, କାମ କରୁଛି ନା କାମ କରୁନି?
2: କାମ କରୁଛି ଏଇଆ, କିନ୍ତୁ କାମ କରୁଛି ମାନେ ତତେ କୌଣସି ସିମ୍ ପଡିନି, କିନ୍ତୁ ମାନେ
0: କିନ୍ତୁ ଚାର୍ଜ ହଉଛି। ଆଚ୍ଛା,
2: ହଁ, ଚାର୍ଜିଂ ବସେ, କୌଣସି ସିମ୍ ଫିମ୍ ପଡିନି, ତା ଦେହରେ ଚାର୍ଜିଂ ବସେ, ମୁଁ ଦେଖେ ତାପରେ ବି ହଁ ସେ ଖରାପ ହେଇଯିବନି, କାରଣ ସେଟା ଯେହେତୁ ୟୁଜ୍ ହଉନି, କାରଣ ଇଲେକ୍ଟ୍ରୋନିକ ଜିନିଷ ଯଦି ଆମେ ୟୁଜ୍
0: ନକରିବା
2: ଖରାପ ହେଇଯିବନି, ତୁ ତ ସେ ଜିନିଷଟା କିନ୍ତୁ ସେମିତି ପୁରା ଅଛି, ପୁରା ମାନେ ଯେମିତି ଯିଏ ଦେଖିବ କି ନାଇଁ ଏଟା ନ୍ୟୁ ଏବେ କିଣା ହେଇଛି କି ବଢିଆ ଅଛି, କିନ୍ତୁ ଚାଲୁନଥିବ, ମୁଁ ଦେଖିନି ବହୁତ ଦିନ ଦେଖିନି, ସେଟା ମୋର ରୁମ୍ରେ ଅଛି, ସେଟା କିନ୍ତୁ ମୋର ଗଡ୍ରେଜ୍ ଥାକରେ ଅଛି।
0: ଜେଜେମାଙ୍କ ପାଇଁ ସାଇତିକି ରଖିଛନ୍ତି ଜିନିଷଟି?
2: ସେଟା ମାନେ ଏମିତି ବି ଗୋଟିଏ ନୁହଁ, ମୋର ଜେଜେମା ଦେଇଥିବା ଯେ

0: କୌଣସି ଗିଫ୍ଟ ସେଦିକ ସବୁଯାକ ଆମର ଆମର ଯେହେତୁ ଆମ ପାଖରେ ଜେଜେମା ନାହାନ୍ତି, କିନ୍ତୁ ତାଙ୍କ ଜିନିଷ ଗୁଡିକ ମତେ ରଖିବାକୁ ଭଲ ଲାଗିଥାଏ। ଆଉ ତାଙ୍କ କେବଳ ଜିନିଷ ନୁହଁ, ତାଙ୍କ କଥା ବି ମତେ ଆଜି ବି ମନେ ପଡ଼ିଗଲେ। କିଛି ମଜା କଥା ଥିବ ତ ହସ ଆସିଥିଲା, କିଛି କଥା ଏମିତି କହିଥିବେ ଆଖି ଲୁହ ଝରିଯାଏ କି ନାଇଁ। ସେ ଯଦି ଆଜି କୌଣସି ଅସୁବିଧା ଥିଲେ ମାନେ ସିଏ ଆଜି ଥାନ୍ତେ ତାହେଲେ ସେ ମତେ ହେଲ୍ପ କରିଥାନ୍ତେ। ତ ଏମିତି କିଛି ପୁରୁଣା ଲୋକଙ୍କର ପୁରୁଣା କଥା ଆଉ ପୁରୁଣା ଜିନିଷ ଭଲ ଲାଗେ ରଖିବା ସାଇଟି।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ। ଜେଜେମାଙ୍କର ଜିନିଷ ସାଇତି ରଖିଛନ୍ତି, ତାଙ୍କ କଥା ମନେ ପକାଉଛନ୍ତି। ସବୁବେଳେ ଭଲରେ ଥାନ୍ତୁ, ରହୁଛୁ, ନମସ୍କାର। ତେବେ ଆମ ପାଖରେ କିଛି ଲୋକ ହୁଏତ ଆମକୁ ଛାଡି ଚାଲିଯାଆନ୍ତି, ଯେହେତୁ ଏଇଟା ଗୋଟେ ଆମ ଦୁନିଆର ସତ୍ୟ ଯେ ଜନ୍ମ ନେଇଛେ ମାନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ତାଙ୍କର କିଛି ଜିନିଷ ଆମେ ଯଦି ସଂଗ୍ରହ କରି ରଖିଛେ, ସାଇତି ରଖିଛେ, ତାହେଲେ ତାଙ୍କର ମେମୋରି, ତାଙ୍କର ସ୍ମୃତି ବି ଆମ ପାଖରେ ସେମିତି ସାଇତା ହେଇ ରହିଥିବ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜୟ ଶ୍ରୀ ଜଗନ୍ନାଥ।
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ଗୋଟେ ବହୁତ ସୁନ୍ଦର ଟପିକ ଆଣିଛନ୍ତି ଆଉ ପୁରୁଣା ଦିନର ସ୍ମୃତି ସବୁ ମନେ ପକେଇ ଦଉଛନ୍ତି। ଆଉ
1: ଯାହା ହଉ, ଆପଣ ମନେ ପକେଇ ପାରୁଛନ୍ତି ଯେ ଆପଣ ପୁରୁଣା ଜିନିଷ କଣ ସବୁ ରଖିଛନ୍ତି, ତାହେଲେ ସେୟାର କରନ୍ତୁ।
2: ଆଜ୍ଞା,
1: କୁହନ୍ତୁ କଣ ଆଜି। ଆଜ୍ଞା, କଣ କୁହନ୍ତୁ, ଆଜିର ଟପିକ ବିଷୟରେ କୁହନ୍ତୁ। ହ୍ୟାଲୋ,
2: ବିଶ୍ୱ ମ୍ୟୁଜିୟମ ଡେର ଶୁଭେଚ୍ଛା, ଯାହା ପାଇଁ ଟପିକଟା ଆପଣ ଆଣିଛନ୍ତି। ଆଉ ଏ ଟପିକ ଉପରେ ମୁଁ କହିବି, ମୋ ପାଖରେ ବହୁତ ଗୁଡ଼େ ବହୁତ ପୁରୁଣା ଜିନିଷ ଅଛି। ଆଉ ବର୍ତ୍ତମାନ ସମୟରେ ମୋ ପାଖରେ ଅଛି ଇଂରେଜ ଅମଳର କିଛି କଏନ ଅଛି। ଗୋଟେ ଅଛି ଆପଣଙ୍କର 1835 ମସିହାର ଗୋଟେ କ୍ରସ ପତାକା ଗୋଟେ ଅଛି 1835 ମସିହାର ହାତନା। ଆଉ ଗୋଟେ ଅଛି ରାଣୀ ଭିକ୍ଟୋରିଆ କୁଇନ ଭିକ୍ଟୋରିଆ ଯୋଉଟା ଅଛି 1845 1 cent, ଯାହାକି ଯୋଉଟା କଲିକତା ପାର୍ଟି ଦେଖିଥିଲା ମତେ କହିଲା ଭାଇ 4 lakh ନିଏ ଦେଇଦିଅ, କିନ୍ତୁ ତାର ବର୍ତ୍ତମାନ ମାର୍କେଟ ରେଟ 50 lakh, ତେଣୁ ମୁଁ ସେଇଟା ଦେଇନି, ସେଇଟା ଏବେ ବି ମୋ ପାଖରେ ରହିଛି। ଆଉ ଗୋଟେ ଜିନିଷ ଅଛି ମୋ ପାଖରେ ଗୋଟେ ବ୍ରୁକ ରାଜା ବୋଲି ଗୋଟେ ଅଛି 1868 ମସିହାର ଗୋଟେ ପଇସା ଅଛି। ତା ସହିତ ଆପଣଙ୍କର ଯୋଉ ରେଡିଓ ସବୁ ମୋ ପାଖରେ ରେଡିଓ ମ୍ୟୁଜିକ ସିଷ୍ଟମ 5-6 ଖଣ୍ଡ ଅଛି, ଯେମିତିକି ସେତେବେଳେ ଆପଣଙ୍କର ଆସିଥିଲା ମର୍ଫି ରେଡିଓ, ଫିଲିପ୍ସ ରେଡିଓ ଏସବୁ ଅଛି। ତା ସହିତ ଆପଣ ଯୋଉ ଗ୍ରାମଫୋନ ଯୋଉ ବଡ ବଡ ଯୋଉ ଚକ୍ରିବାଲା ଯୋଉ ଆଗରୁ ଚାଲୁଥିଲା ସେଥିରୁ 7 ଖଣ୍ଡ 7 ପିସ୍ ମୋ ପାଖରେ ଏବେ ବି ଅଛି। ଆଉ ମୁଁ ଯେତେବେଳେ କଲେଜ ପଢିଲି SBM କଲେଜରେ ଫାର୍ଷ୍ଟ ସାଇକେଲ ଗୋଟେ ହର୍କୁଲେସ୍ ସାଇକେଲ ମୋ ବାପା ମତେ କିଣିକି ଦେଇଥିଲେ, ସେଇଟାକୁ ମୁଁ ଏବେ ବି ସାଇତିକି ରଖିଛି।
1: ତାକୁ ଚଲଉଛନ୍ତି ଏବେ ସେଇ ସାଇକେଲରେ ସାଇକ୍ଲିଂ କରୁଛନ୍ତି?
2: ନାଇଁ, ମୁଁ ତ ସେଇଟା ଚଲଉନି, କିନ୍ତୁ ତାପରେ ନୂଆ ସାଇକେଲ କିଣିଛି, କିନ୍ତୁ ସେ ସାଇକେଲ ସେମିତି ଥୁଆ ହେଇଛି କାରଣ ଏଟା ଫାର୍ଷ୍ଟ ସାଇକେଲ। ତ ତେଣୁ ମୁଁ ଯେତେବେଳେ ଗଲି ଶ୍ରୀକୃଷ୍ଣ ଏକାଡେମୀ ତାପରେ କଲେଜ ଗଲି, ସେ ମୋ ତା ଦେହରେ ବହୁତ ଉଡ଼ାଇ ବାଟ ବୁଲିଛି, ପର ଡେ 30 kilometer ମୁଁ ରନିଂ କରେ। ମୁଁ ପୁରା ତେଲ ଫେଲ ମାରିକି ପୁରା ସାଇତିକି ରଖିଛି, ପମ୍ପ ଦେଇକି ଦୁଇ ଚକାରେ। ଆଉ
1: ଲମ୍ବା ସଫର ତା ସହିତ ଆପଣ ବିତେଇଛନ୍ତି
2: ନିଶ୍ଚିନ୍ତ ଭାବରେ।
1: ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ଜିନିଷ ପୁରୁଣା କଏନ କିଛି ରଖିଛନ୍ତି କହିଲେ, ଆଉ ବାପା ଦେଇଥିବା ନୂଆ ସାଇକେଲ ପ୍ରଥମ ସାଇକେଲ ତାକୁ ବି ସାଇତି ରଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
2: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ମା ସାରା ଘଣ୍ଟ ଉଡ଼େଇଥାନ୍ତି, ରହିଲି ଭଉଣୀ। ଜୟ ଜଗନ୍ନାଥ,
1: ଜୟ ଶ୍ରୀ ଜଗନ୍ନାଥ, ଧନ୍ୟବାଦ। ତେବେ ପୁରୁଣା ଜିନିଷ ବେଳେବେଳେ ଆମେ ଦେଖିଥାଉ, ତାର ମୂଲ୍ୟ ବୁଝିନଥାଉ, ପରେ ପରେ ବୁଝିଥାଉ, କିନ୍ତୁ ଆମର ମନ ଏତେ ଟାଣି ହେଇଥାଏ ସେ ଜିନିଷ ପ୍ରତି, ଆମର ଆମର ୱିକନେସ୍ଟା ଏତେ ବଢ଼ିଯାଇଥାଏ, ଆମେ ସେ ଜିନିଷକୁ ଆମ ପାଖରୁ ଦୂରେଇ ଦେବାକୁ ବି ଚାହୁଁନା। ତେବେ ସେମିତି ପ୍ରତିଟି ଜିନିଷ ସଜାଡ଼ି ରଖନ୍ତୁ, ସାଇତିକି ରଖନ୍ତୁ, ଆଉ ନୂଆ ନୂଆ ମେମୋରି କ୍ରିଏଟ୍ କରନ୍ତୁ, ଅନ୍ୟମାନଙ୍କୁ ଦେଖାଇ ପାରିବେ ଯେମିତି ପୁରୁଣା ଦିନର ଜିନିଷ ସବୁ କେମିତି ରହିଥିଲା। ତେବେ ଦେଖିବା ନେକ୍ସଟ କଲ୍ ଆମ ପାଖକୁ କିଏ କରିଛନ୍ତି, ଆଉ ଆଜିର ଟପିକ୍ ବିଷୟରେ ସେ କ'ଣ କହୁଛନ୍ତି। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, କୌଣସି କାରଣବଶତଃ ଆମେ ଆମର ଶ୍ରୋତା ବନ୍ଧୁ ବା ଆମର ଲିସନର ଯିଏ ଅଛନ୍ତି ତାଙ୍କ ସହିତ ଯୋଡ଼ି ହେଇପାରିଲେନି। ତେବେ ଏଇ କଲ୍ଟି ପୁଣି ଆଉ ଥରେ ଆସିଛି, ଦେଖିବା କିଏ କଲ୍ କରିଛନ୍ତି, କୋଉଠୁ କଲ୍ କରିଛନ୍ତି। ହ୍ୟାଲୋ,
3: ହ୍ୟାଲୋ ଦିଦି, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହିଛନ୍ତି?
3: ମୁଁ ସାଇ କହୁଛି ବେଲପଡ଼ାରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
3: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?

0: ମୁଁ ତ ମାନେ ଏମିତି ଛୋଟବେଳର ବହୁତ ସାରା ଜିନିଷ ରଖିଛି, ଯେମିତି ମୋର ଛୋଟବେଳ ସାଇକେଲ ମୁଁ ରଖିଛି, ସେ ଯେତେ ପୁରୁଣା ହେଇଗଲେ ବି ମୁଁ ତାକୁ ପୁରା ପୋଛାପୋଛି କରିକି ସେମିତି ରଖିବି। ତାପରେ ମୋ ଜେଜେଙ୍କ ବାପାଙ୍କର ଗୋଟେ କଠଉ ଥିଲା, ତ ସେଇଟା ଟିକେ ମାନେ ପୁରୁଣା ଦେଖାଯାଉଥିଲା। ମୁଁ ଏଇଠୁ ତାପରେ ଜେଜେଙ୍କୁ କହିକି ସେ କଠଉକୁ କଲର କରିକିରି ରଖିଛି। ତାପରେ ଆମ ଘରେ ଏମିତି ବହୁତ ସାରା ପୁରୁଣା ଜିନିଷ ବି ଅଛି, ଚେୟାର ବି ଅଛି। ତାପରେ ଆମ ଘରେ ଏବେ ଶିଳରେ ବଟା ହଉନି, କିନ୍ତୁ ଶିଳ ଅଛି, ଚକି ଅଛି, ଆମର ଢିକି ବି ଥିଲା, ସେଥିରେ ବି ଏବେ କୁଟା ହଉନି, କିନ୍ତୁ ସେଇଟାକୁ ଆମେ ସାଇତିକି ରଖିଛୁ।
1: ଆଚ୍ଛା, ଆଜିକାଲିକାର ପିଢ଼ିର ଯୋଉ ପିଲାମାନେ ଅଛନ୍ତି, ଯୋଉମାନେ ଢିଙ୍କି ଦେଖିନାହାନ୍ତି, ସେମାନେ ଦେଖିବାକୁ ଯାଆନ୍ତି?
0: ଆଜ୍ଞା, ଏମିତି ବହୁତ ଦେଖିବାକୁ ଆସନ୍ତି, ଯିଏ ବି ମାନେ ଛୁଆ ସବୁ ଯେତେବେଳେ ଆମେ ସାଙ୍ଗ ହେଇକି ଖେଳୁଥାନ୍ତି ଛୁଆ, ମୁଁ ତାଙ୍କ ସହିତ ଯାଇ ଖେଳେ, ତ ସେମାନଙ୍କୁ ଦେଖେଇବା ପାଇଁ ବି ମୁଁ ଆଣେ କହିକିରି, କାହିଁକି ନା ସବୁ ପିଲା ଢିଙ୍କି କହିଲେ ବି ଜାଣିପାରନ୍ତିନି, ତ ତାଙ୍କୁ ଦେଖେଇକିରି ସେଇଟା କହିଲେ ସେ ବୁଝିପାରନ୍ତି।
1: ଆଚ୍ଛା, ତାହେଲେ ପୁରୁଣା ଜିନିଷ କିଛି ଆପଣଙ୍କ ପାଖରେ ଅଛି ଯୋଉଟାକୁ କି ଆପଣ ଅନ୍ୟମାନଙ୍କୁ ଦେଖେଇ ପାରୁଛନ୍ତି? ବହୁତ ସୁନ୍ଦର କଥା କହିଲେ, ଆମ ଓଡ଼ିଆ ଘରର ପୁରୁଣା ଜିନିଷ ଯୋଉଗୁଡ଼ାକ ଆଜିକାଲି ଆମେ ଆଉ ଦେଖିବାକୁ ପାଉନୁ, ଆପଣଙ୍କ ଘରେ ଆଜି ପର୍ଯ୍ୟନ୍ତ ଅଛି। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ, ଏତେ ସୁନ୍ଦର କଥା କହିଥିବାରୁ
0: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର। ହଁ, ଏଇ ଢିଙ୍କି, ଚକି, ଶିଳ ଏସବୁ ବି ଆଜିକାଲି ଦେଖିବାକୁ ମିଳୁନି, ଯେହେତୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁତ ବେଶୀ ଡେଭଲପମେଣ୍ଟସ୍ ପରେ ଆମେମାନେ ଯନ୍ତ୍ର ସହିତ ବହୁତ ବେଶୀ ଜଡ଼ିତ ହୋଇଯାଇଛୁ, ଆଉ ଏହିସବୁ ଜିନିଷ ଧୀରେ ଧୀରେ ଆମ ଘରୁ କମିବାରେ ଲାଗିଲାଣି। ତଥାପି ଏସବୁ ଜିନିଷ ଯେତେବେଳେ ଆମେ ଦେଖିବାକୁ ପାଉ, ସତରେ ଭାରି ମଜା ଲାଗେ। ଆଉ ଆକ୍ଚୁଆଲିରେ ଏସବୁ ଆଜିକାଲି ମ୍ୟୁଜିୟମ୍ରେ ହିଁ ଅଛି, ଆଉ ବହୁତ କମ୍ ଲୋକଙ୍କ ପାଖରେ ଅଛି, ଯେମିତି ଆମର ସାଇ ଫୋନ୍ କରିଥିଲେ ବେଲପଡ଼ାରୁ କହିଲେ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ,
2: ଗୀତ ଯେ ବ୍ୟାଖ୍ୟାନ କରେ ତାଠାରୁ ନାହିଁ ମୋ ଅଧିକ ପ୍ରିୟ। ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡମ୍।
1: କଣ କହିବେ ଆଜି?
2: ଗୋଟେ ଏମିତିଆ ଗୋଟେ ଜିନିଷ ଅଛି, ମୁଁ ଯୋଉଟା ଷ୍ଟାର୍ଟିଂ କଲି, ଗୀତା ଯେ ବ୍ୟାଖ୍ୟାନ କରେ ତାଠାରୁ ନାହିଁ ମୋ ଅଧିକ ପ୍ରିୟ। ମ୍ୟାମ୍, ମାଟ୍ରିକ ପରୀକ୍ଷା ପରେ ମୁଁ ବଡ ବାପାଙ୍କ ଘରେ ଜଷ୍ଟ ଶୋଇଥିଲି, ସେଠି ଗୋଟେ ବାଇଣ୍ଡିଂ ର ଗୋଟେ ବହିଟେ ମୋ ହାତରେ ଲାଗିଲା, ଆଉ ମୁଁ ତାକୁ ଦେଖିଲା ବେଳକୁ ସେଟା 18 ଅଧ୍ୟାୟ ଗୀତାର ପୁରା ଓଡିଆ ରୂପାନ୍ତର, 1952 ମସିହାର,
1: ବହୁତ ପୁରୁଣା ବହି
2: ଆଜ୍ଞା। ତାପରେ ମୁଁ ସେଇଦିନ ଠାରୁ ସେ ଗୀତାକୁ ମାନେ ପାଠ କଲି, ଆଉ ପ୍ଲସ ସଂସ୍କୃତର ଅଧ୍ୟାୟ ଆଉ ସେଇ ଯୋଉ ଗୀତାର ଓଡିଆ ଅଧ୍ୟାୟ, ଦିଟା ଯାକ ତାଲି କରିକି ପଢିବା ଆରମ୍ଭ କଲି। ଆଉ ଯାହା ହଉ କିଛି କିଛି ତା ଭିତରେ ପଶିଲାଠୁ ଟିକେ ସାଂସାରିକତା ଆଉ ସଂସାର ବିଷୟରେ କିଛି ଧାରଣା ଆସିଗଲା ମ୍ୟାମ୍ ଜି, ଆଉ ଏବେ ବି ସେ ବହି ଅଛି ମ୍ୟାମ୍,
1: ସେଥିରୁ ବହୁତ କିଛି ଶିକ୍ଷା ଗ୍ରହଣ କରିଛନ୍ତି।
2: ହଁ ମ୍ୟାମ୍ ଜି, ସେ ଯୋଉ ଗୀତାର 18 ଅଧ୍ୟାୟ ପୁରା ଓଡିଆ ରୂପାନ୍ତର ଅଛି, ଏତେ ସୁନ୍ଦର, ଏବେ ସେ ପେପର କୁ ଧରିଲା ବେଳକୁ ସିଏ ତାକୁ ମାନେ ଫୋଲ୍ଡ କଲେ ସେ ପୁରା ବାହାରି ଯାଉଛି ଚିରିକି।
1: ଆଚ୍ଛା, କିନ୍ତୁ ଆପଣ ତାକୁ ସାଇତି ରଖିଛନ୍ତି, ଯେହେତୁ ସେଥିରୁ ବହୁତ କଥା ଶିଖିଛନ୍ତି ବି।
2: ଏବେ ବି ଅଛି, ସେ ପୁରା ବାଇଣ୍ଡିଂ ର ଅଛି, ଆଉ ପୁରା 18 ଅଧ୍ୟାୟ ଗୀତାର ପୁରା ଓଡିଆ ରୂପାନ୍ତର।
1: ବାଃ, ଅତି ସୁନ୍ଦର କଥା, ସୁନ୍ଦର ଜିନିଷଟେ ସାଇତି ରଖିଛନ୍ତି। ଜୀବନର ପ୍ରତ୍ୟେକଟି ଅସୁବିଧାରେ ସୁବିଧାରେ ଆମକୁ ଜ୍ଞାନ ଦେଇଥାଏ ଗୀତା, ଆଉ ସେଇ ବହିକୁ
2: ସାଧୁନଂ ବିନାଶାୟ ଦୁଷ୍ଟତା, ଏଇଟା ସଂସ୍କୃତରେ ତାର ଓଡିଆ ରୂପାନ୍ତର, ଆମେ ତ ଏତେ ପାଠ ପଢିନି ନା ତାର ସଂସ୍କୃତର ଓଡିଆ ଅନୁବାଦ, କିନ୍ତୁ ସେ ବହିଟା ବହୁତ ସହଜ କରିଦେଲା ମତେ
1: ନିହାତି ଭାବରେ। ଆମକୁ ତ ଜୀବନର ଯେତେ ଆମର ଚଲାପଥ ରହିଛି, ଆମେ ଯେତେ ଜୀବନଦର୍ଶ ଶିଖିବା ଦରକାର, ସେ ସବୁ କିଛି ସବୁ କର୍ମଯୋଗ ଜ୍ଞାନ ଯୋଗ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ। ଆଉ ଗୀତା ବହି, ପୁରୁଣା ବହିଟି ଆପଣ ଯୋଡ଼ି ନିଜ ପାଖରେ ସାଇତି ରଖିଛନ୍ତି, ତେବେ ଏତେ ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆମ ପାଖରେ ଆଉ ଗୋଟିଏ କଲ୍ ଆସି ପହଞ୍ଚି ଯାଇଛି, ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ,
3: ଆପଣ ନମସ୍କାର, ମୁଁ ଭୁବନେଶ୍ୱର ସାଇନାପୁର ବାସନ୍ତ କହୁଛି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଥ୍ୟାଙ୍କ ୟୁ।
1: କଣ କହିବେ ଆଜିର ଟପିକ ବିଷୟରେ?
3: ମୁଁ ରଖିଛି ମୋ ପିଲାଦିନର 10 ପଇସା 20 ପଇସା ଆଉ 5 ପଇସା 25 ପଇସା ମୁଁ ରଖିଛି।
1: ଆଜିକାଲିର ପିଲାମାନେ ସେସବୁ ଦେଖିବାକୁ ପାଉନାହାନ୍ତି
3: ନା?
1: ନିହାତି ଭାବରେ, ଆପଣ ଦେଖନ୍ତି ତ?
3: ଆଉ ସେତେବେଳେ 50 ଟଙ୍କିଆ ନୋଟ ଥିଲା, ସେଥିରୁ ଦିଟା ରଖିଛି, 5 ଟଙ୍କିଆ ବଡ଼ କଇନ ରଖିଛି, ଆଉ ଯେତକ ମାନେ ଯେତକ ମାନେ ମୁଣ୍ଡ ପଇସା ଯେତେ ଆସୁଛି ସେତେବେଳେ ଆଗ ପଇସାର, ସେତେବେଳେ ମୁଁ ରଖିଛି ବୋଧେ 50-60 ଖଣ୍ଡେ, ସମସ୍ତେ ଯେତିକି ମାନେ ନେତା ମାନଙ୍କର ଆଉ ଠାକୁର ମାନଙ୍କର ମାନେ ପ୍ରତ୍ୟେକ ମଣିଷ ମାନଙ୍କର ସମସ୍ତେ ମୁଣ୍ଡ ପଇସା ଯାହାର ଅଛି ସମସ୍ତଙ୍କର ମୁଁ ସଂଗ୍ରହ କରିକି ରଖିଛି,
1: ଯାହା ଆପଣଙ୍କ ପାଖରେ ପହଞ୍ଚେ ସେସବୁକୁ ଆପଣ ରଖିଥାନ୍ତି?
3: ଆଜ୍ଞା,
1: ନିହାତି ଭାବରେ, ସୁନ୍ଦର କଥା, ସୁନ୍ଦର ସଂଗ୍ରହ।
3: ପଇସା ରେଜା ପଇସା ଆସେ।

0: ଆଉ ସେସବୁକୁ ଆଜି ପର୍ଯ୍ୟନ୍ତ କୌଣସି ବି ପରିସ୍ଥିତିରେ ଖର୍ଚ୍ଚ କରିନାହାନ୍ତି, ସାଇତି ରଖିଛନ୍ତି?
1: ନା ନା, ସେଇଟା ତ ଖର୍ଚ୍ଚ କରିଛି, ସାଇତିକି ରଖିଛି। ଆଉ 35 ବର୍ଷର ମୋର ଫଟୋ ସବୁ ସାଇତିକି ରଖିଛି।
0: ଆଚ୍ଛା, ସମସ୍ତଙ୍କର ଫଟୋ ରଖିଛନ୍ତି?
1: ଆଜ୍ଞା, ବାପା ବୋଉ ଭାଇ ଭଉଣୀ ମାନଙ୍କର ସମସ୍ତଙ୍କର ମୁଁ ସାଇତିକି ରଖିଛି।
0: ବହୁତ ସୁନ୍ଦର ସଂଗ୍ରହ କରିଛନ୍ତି ଆପଣ, ଏତେ ସୁନ୍ଦର ଜିନିଷ ଯାହାକୁ ଆଜିକାଲି ଆମେମାନେ ଦେଖିବାକୁ ପାଉନୁ, ଆପଣ ସେସବୁ ରଖିଛନ୍ତି। ନିହାତି ନିଜର ଉତ୍ତର ପିଢ଼ିକୁ ସେସବୁ ଜିନିଷ ଦେଖେଇବେ।
1: ଆଜ୍ଞା, ମୋ ଝିଅ ବି ତାର ବି ସାଙ୍ଗସାଥୀ ମାନଙ୍କର, ସିଏ ବି 15 ବର୍ଷ ହେଲାଣି, 15-16 ବର୍ଷ ହେଇଯିବ, ସିଏ ବି ତାର ବି ସେ ଦେଖିକି ତା ସାଙ୍ଗ ମାନଙ୍କର ଫଟୋ ରଖିଛି। ତା ଟାଇମରେ ଯେତେବେଳେ 50 ବର୍ଷ ଥିଲା, ସିଏ ବି କେତେବେଳେ ସିଏ ବି ମେଞ୍ଚେ ଗୋଟେ ପଇସା ରଖିଛି ସଂଗ୍ରହ କରିକି।
0: ପ୍ରକୃତରେ ସେଇ ସବୁଥିରୁ ହିଁ ହିସାବଟା ଶିଖିବା ସହଜ ହଉଥିଲା।
1: ଆଜ୍ଞା,
0: ଆଉ ଆଜିକାଲି ସେଟା ଟିକେ ଅସୁବିଧାରେ ପକଉଛି।
1: ଆଜ୍ଞା,
0: ବହୁତ ସୁନ୍ଦର କଥା କହିଲେ, ବହୁତ ସୁନ୍ଦର ସଂଗ୍ରହ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
1: ରହିଲେ
0: ନମସ୍କାର। ତେବେ ଏମିତି ପୁରୁଣା ଜିନିଷ ଆମକୁ ଅନେକ ଶିକ୍ଷା ଦିଏ, ଅନେକ ମେମୋରି ଦିଏ। ୟୁନିକ୍ ଜିନିଷ, ଛୋଟ ଛୋଟ ଜିନିଷ ବେଳେବେଳେ ଆମ ଆଖିକୁ ଏତେ ଆକର୍ଷିତ କରେ, ଆଉ ଆମେ ସେସବୁକୁ ସୁନ୍ଦର ଭାବରେ ସାଇତି ରଖିବା ପାଇଁ ଚେଷ୍ଟା କରୁ। ତେବେ ନେକ୍ସଟ କଲର କିଏ ଅଛନ୍ତି ଦେଖିବା, ଆଉ କ'ଣ ସେ ସାଇତି ରଖିଛନ୍ତି ସେ ବିଷୟରେ କଥା ହେବା। ହ୍ୟାଲୋ,
2: ନମସ୍କାର, ମୁଁ ଗରିବ ଖାନ କହୁଥିଲି।
0: ନମସ୍କାର, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ, ମୁଁ ଗରିବ ଖାନ କହୁଥିଲି କଟକ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଶୁଣିପାରିଲି। କ'ଣ କହିବେ ଆଜିର ଟପିକ ବିଷୟରେ?
2: ମୁଁ ଗୋଟେ ଛୋଟିଆ ଫାଇଲିଟା କରିଦେଉଛି ଜଲ୍ଦି। ମୁଁ ଅକ୍ସର ୟେ ସୋଚତା ରହତା ହୁଁ କି କୈସେ କାଟ ଲେତେ ହୈ ମହବ୍ବତ କେ ସଫର ଜୋ ଅକେଲେ କାଟ ଲେତେ ହୈ। ମୁଁ ଜିସ ବସ୍ତି ମେ ରହତା ହୁଁ ୱହାଁ ଭୁଲେ ସେ ବି ମତ ଆନା କ୍ୟୁଁକି ସାଥ ସେ ପହଲେ ସପେରେ କାଟ ଲେତେ ହୈ। ଦେଖନ୍ତୁ, ମୁଁ ଯେତେବେଳେ ଛୋଟ ଥିଲି, ମୋ ବୁଢ଼ୀ ମା, ମୋ ବାପାଙ୍କର ମା ବୁଢ଼ୀ ମା, ଆମେ ଦାଦି ହୋଇଛି ହିନ୍ଦୀରେ, ବୁଢ଼ୀ ମା ମୋତେ ସେତେବେଳେ ମୁଁ ପଚାରିଲେ ମା ତୁ ପୁରୁଣା ପଇସା କଣ ହୁଏ, କୋଉ କାମରେ ଲାଗେ, ନା ତୁ ବଡ ହବ ବୁଝିଯିବୁ, ତୋ ବାପାକୁ ପଚାରିବି ସବୁ ଶିଖିଯିବୁ ଜାଣିଯିବୁ। ତ ସେଇଭଳି ମୋ ମା କିଛି କଥା କହିକିନା ମତେ ଯାଇଥିଲେ, କିଛି ରାସ୍ତା ଦେଖେଇକିନା ଯାଇଥିଲେ, ତ ମୋ ମା କଥାରେ ମା ରାସ୍ତାରେ ମୁଁ ଆଜି ପର୍ଯ୍ୟନ୍ତ ଚାଲିଛି। ଆଉ ସେ କଥାଟା ପୁରା ପରଫେକ୍ଟ ହେଲା। ମୋ ପିଲା ମାନଙ୍କୁ ବି ମୁଁ ସେଇ ରାସ୍ତା କୁହେ, ବତାଏ, ଶିଖାଏ ସଦାବେଳେ କି ଆମେ ସତରେ ରହିବା, ସତରେ ଚାଲିବା। ଆଉ କିଛି ଯୋଉ ଭାଇମାନେ କହୁଥିଲେ ଫଟୋ, ମୁଁ ବି ସେମିତି ଆମ ମାଙ୍କ ସାଙ୍ଗରେ ଗୋଟେ ଛୁଆ ବେଳେ ଫଟୋ, ମୋ ସାନ ଭଉଣୀ ପୁରା ଏକଦମ ଟିକିଟା ଥିଲା, ଆପଣ ଥିଲେ ରେଡ଼ିଓ ଅଫିସ ଆଗରେ ବାଲିଯାତ୍ରା ପଡ଼ିଆରେ, ସେତେବେଳେ କେତେ 3 ଟଙ୍କା 8 ଅଣା ନା 7 ଟଙ୍କା ନଉଥିଲେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ। ମୋ ଝିଅ ମାନେ ମୋ ଭଉଣୀଟା ଏକଦମ ସାନ ଅଛି, ମୋ ମା ମୋ ବାପା ସେତେବେଳେ ନଥିଲେ, ଚାଲି ଯାଇଥିଲେ, ମୋ ମା ଭାରି କାନ୍ଦୁଥିଲେ। ଆଉ ମୁଁ ଯଦି ପଚାରୁଥିଲି ସବୁ କଥା, ତୁ ଥିଲେ କି ତୁ ଯେତେବେଳେ ବାହା ହବୁ, କୋଉ ଦିନ ଆସିବ ତତେ ଯେତେବେଳେ ଜଣା ପଡିବ, ତୁ ଆପେ ଆପେ ମାଙ୍କ କଥା ସବୁ ଭୁଲିଯିବୁ, ମନ ରଖିବୁ, ଆଉ ସବୁ ଜାଣିପାରିବୁ। କାହିଁକି ନା କିଛି ଶିକ୍ଷା ପାଇକିନା ରଖିଲେ ସେ କାମରେ ଆସେ। ସେଇ କଥାଟା, ସେଇ ପୁରୁଣା କଥା ଆଜି ମୁଁ ଭାବୁଛି, ଯେତେବେଳେ ଆମ ମା ଚାଲିଗଲେ, ଆଜିକି 5 ବର୍ଷ ହେଲାଣି, ବାପା ତ ବହୁତ ମୁଁ ଛୋଟ ଥିଲି, 6 ବର୍ଷରୁ ଥିଲି, ବାପା ଚାଲିଗଲେ, ସେଇ ମାର ପୁରୁଣା କଥା ଆଉ ଆମର ଜେଜେମାର ପୁରୁଣା କଥାକୁ ଆଜି ପର୍ଯ୍ୟନ୍ତ ମୁଁ ସାଇତି ରଖିଛି। ଆଉ ସେଇ କଥାକୁ ନେଇକିନା ଯେମିତି ମାନେ ପଇସା ଭାଙ୍ଗିକିନା ସୁଧ କିଣନ୍ତି, ସେଇଭଳିଆ ମୁଁ ସମସ୍ତଙ୍କୁ ଶିଖାଏ। ଆଉ ଶିକ୍ଷା ପାଇଲା ଭଳିଆ ସେ କଥାକୁ ବେଳେ ବେଳେ ଗୋଟେ ଗୋଟେ ଜାଗାରେ ୟୁଜ୍ କରେ, ମତେ ଭାରି ଖୁସି ଲାଗେ। ଆଜି ବି ମତେ ଜଣାପଡ଼େ କି ମୋ ଜେଜେ ମା, ମୋ ନିଜର ମା ଯେମିତି ମୋ ସାମ୍ନାରେ ବସିଛନ୍ତି, ମୋ କାନ ପାଖରେ କହୁଛନ୍ତି କି ଏଇ କାମ କରୁଛି, ଖୁସିରେ
0: ଆପଣଙ୍କୁ ସବୁବେଳେ ଏମିତି ଆଶୀର୍ବାଦ ଦଉଛନ୍ତି, ନିହାତି ଭାବରେ ଆପଣ ସେଥିପାଇଁ ଫିଲ୍ କରିପାରୁଛନ୍ତି।
2: ପୁରୁଣା କଥା, ପୁରୁଣା ଜିନିଷକୁ କେବେ ବି ହେଲେ ଭୁଲେଇବା କଥା ନାହିଁ। ସେ ଫଟୋ ଥାଉ କି ସେ କଥା ଥାଉ କି କିଛି କାମ ଥାଉ, ସଦାବେଳେ ମନ ପକେଇବା କଥା, ପାଠ ପଢିବା, ସେ ବି ଗୋଟେ ମନକୁ ଖୁସି ଦିଏ।
0: ନିହାତି ଭାବରେ ଗୋଟେ ସୁନ୍ଦର କଥା କହିଲେ, ଯେ ପୁରୁଣା କଥା ବି ଆମେ ଆମ ହୃଦୟ ଭିତରେ ସାଇତି ରଖିବା ଦରକାର, ଆଉ ସେଇଥିରୁ ଆମେ ନୂଆ ନୂଆ କଥା ଶିଖିପାରୁ, ଆଉ ନୂଆ ବାଟରେ ଚାଲିବା ବେଳେ ସେଇସବୁ କଥା ହିଁ ଆମକୁ ସୁନ୍ଦର ଶିକ୍ଷା ଦେଇଥାଏ।
2: ରହିଲି, ନମସ୍କାର।
0: ନମସ୍କାର, ବହୁତ ବହୁତ ଧନ୍ୟବାଦ। देखंतु पुरुणा कथा माने आमो पाखरे आमर जेजेमा जेजेबापा बापा मा

0: ଯିଏ ବି ଅଛନ୍ତି, ଯିଏ ବି ଥିଲେ, ସେମାନଙ୍କର କଥା ବି ଆମକୁ ଜୀବନରେ ବହୁତ କାମରେ ଆସେ, ଆମ ଜୀବନରେ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ସେସବୁ କଥା ବି ଆମ ହୃଦୟରେ ଆମେ ସାଇତି ରଖିବା, ଆମ ହୃଦୟକୁ ବି ଗୋଟେ ଛୋଟିଆ ମ୍ୟୁଜିୟମ, ନାଇଁ ଛୋଟ କାହିଁକି, ବହୁତ ବଡ଼ ମ୍ୟୁଜିୟମ କରିବା ଦରକାର, ଆଉ ସମସ୍ତଙ୍କର ଭଲ କଥାକୁ ସେଥିରେ ସାଇତି ରଖିବା ଦରକାର। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
1: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାମ୍, ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁମାରପାଳ ମାଣିଆ ମଠରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାମ୍।
0: କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାମ୍, ଟପିକ ବିଷୟରେ କହିବି ତ, ଆମର ମୋ ମା ଆଣିଥିବା ତାଙ୍କ ବାପ ଘରୁ ଶିଳ ଅଧ୍ୟାପି ସୁଦ୍ଧା ଅଛି, ମୁଁ ତାକୁ ସାଇତି ରଖିଛି ଆମ ବୋଲେ ଡ୍ରମ ଘରେ ବୋଲି ଯୋଉଟାକି ଢିଙ୍କିଶାଳ କହନ୍ତି, ସେଇ ଜାଗାରେ ମୁଁ ରଖିଛି ଅଧ୍ୟାପି ସାଇତି। ତା ଦେହରେ ବି ତା ଶିଳୀ କୁଆ ପୁରାହାରା ବୋଲେ ଦି ଆଙ୍ଗୁଳି ମୋଟା ହେଇଛି, ବୋଲେ ଦି ଆଙ୍ଗୁଳି ହବ ତତେ ମୋଟା ହେଇଛି ଅଛି ଆଉ। ଆଉ ରଖିଛି ଏକ ପଇସି, ଦୁଇ ପଇସି, ତିନି ପଇସି, ପାଞ୍ଚ ପଇସି, କୋଡିଏ ପଇସି, ଚାରଣୀ, ତା ଭିତରୁ ଗୁଦୁରା ଯୋଉ ଦଶ ପଇସା ଅଛ ସେଥିରୁ ରଖିଛି ତିନି ଡାଲା ଚାରିଟା ଖଣ୍ଡେ ଅଛି ଆଉ। ଆଉ ଗୋଟେ ଅଣି ମ୍ୟାମ, ଅଣି ପଇସା ଯୋଉଟାକି କହନ୍ତି ବାପା ହେକା କହନ୍ତି ଯେତେବେଳେ, ଏଇଟା ଅଣି ବୋଲି କହନ୍ତି, ବୋଲେ ଏଇଟା ତମ୍ବାର, ତାକୁ ବି ଚାରି ପାଞ୍ଚଟା ଖଣ୍ଡେ ରଖିଛି।
0: ଯାହା ହଉ, ଏତେ ପୁରୁଣା ଜିନିଷ ଆପଣ ସାଇତିକି ରଖିଛନ୍ତି।
1: ଆଉ ତ ବର୍ତ୍ତମାନ ହଜିଗଲାଣି, ବର୍ତ୍ତମାନ ଆମର ଜୁଆରି ଅଛି, ଆଉ ଦାଉଣୀ ବି ଅଛି,
0: ପୁରୁଣା ଜିନିଷ ଆପଣ ରଖିଛନ୍ତି ସଜାଡ଼ିକି।
1: ଗୋଟେ ଢିଙ୍କି ଖାଲି ଅଛି, ତାର ଯୋଉ ପ୍ରସ୍ତାବଲ ହେଇଛି, ଯୋଉଟା ପଥର ଖୋଲ ହେଇଛି, ହେଇଟା ଅଛି, ଆଉ ଢିଙ୍କିଟା ଅଛି, ଆଉ କିଛି ନାହିଁ ତାର, ଏଇଟା ସବୁ ଅଛି ଆଉ।
0: ଯାହା ହଉ, ଯୋଉ ଜିନିଷ ତ ଦେଖିବାକୁ ପାଉନାହାନ୍ତି ଆଜିକାଲିର ପିଲାମାନେ, ସେସବୁ ଆପଣ ସାଇତି ରଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
1: ରହିଲି ମ୍ୟାମ୍, ନମସ୍କାର।
0: ନମସ୍କାର। ତେବେ ପୁରୁଣା ଜିନିଷ ନିହାତି ଭାବରେ ଆମମାନଙ୍କୁ ବହୁତ କଥା ମନେ ପକେଇ ଦିଏ, ଯାହାକୁ ଆଜିକାଲିର ପିଲାମାନେ ଦେଖିପାରୁନାହାନ୍ତି, ସେସବୁକୁ ବି ଆମେମାନେ ଯେହେଉ ପୁରୁଣା ଜିନିଷ ସାଇତିକି ରଖିଛୁ, ସେସବୁ ଜିନିଷକୁ ଇଜିଲି ଆମର ପିଲାମାନଙ୍କୁ ଦେଖିପାରିବା, ଆଉ ସେସବୁଥିରୁ ବି ଆମ ପିଲାମାନେ ପୁରୁଣାର ଯାହା ଜୀବନଶୈଳୀ ରହିଛି ସେସବୁ ବାବଦରେ ମଧ୍ୟ ସୁନ୍ଦର କଥା ଶିଖିପାରିବେ, ଦେଖିପାରିବେ, ଜାଣିପାରିବେ। ସତକଥା, ପୁରୁଣା ଜିନିଷ ମେମୋରି ତ ଆମର ମନ ଭିତରେ, ଆମର ଯାହା ସ୍ମୃତି ତ ସେ ସାଇତି ରଖିଥାଏ। ତେବେ ହୁଏତ ଲାଷ୍ଟ କଲ୍ ନେଇଯିବା, କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ।
2: ଆଜ୍ଞା,
0: ଆଜ୍ଞା, ନମସ୍କାର।
2: ଆଜ୍ଞା,
0: ଲାଷ୍ଟ କଲର ଆପଣ, ସମୟର ପାବନ୍ଦି, ଯାହା କହିବେ ଟିକେ ଶୀଘ୍ର କୁହନ୍ତୁ।
2: ଆଜ୍ଞା ଜ୍ୟୋତି ମ୍ୟାଡମ, ମୋର ଅଛି, ମୋର ସବୁ ଛୁଆ ବହି ଅଛି, ଟଙ୍କା ପଚସ୍ତରୀ ପଇସା, ପଇଁତିରିଶ ପଇସା, ଏମିତି ବହି ଅଛି।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଅତି ସୁନ୍ଦର କଥା କହିଲେ। ଗୋଟେ
2: ମନ୍ତ୍ର ପୂଜାମାନ ବହି ଅଛି,
0: ନାଇଁ ଏଇଟା ଗୋଟେ ବଢିଆ କଥା ଆପଣ କହିଲେ, ସବୁଠାରୁ ବଡ ସମ୍ପତ୍ତି ହଉଛି ଆମର ପୁସ୍ତକ, ଆଉ ଆପଣ ତାକୁ ସାଇତିକି ରଖିଛନ୍ତି, ବହୁତ ବହୁତ ଧନ୍ୟବାଦ। ଯାହା ହଉ, ଆପଣ ଆଜି ପର୍ଯ୍ୟନ୍ତ ତାକୁ ରଖିଛନ୍ତି, ବହି ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର କଥା କହିଲେ। ବହିଠାରୁ ଭଲ ଜ୍ଞାନ ଆଉ କେହି ଦେଇପାରିବେନି, ଯାହାଦ୍ୱାରା କି ଆପଣ ଏତେ ସୁନ୍ଦର କଥା ଆମ ପାଖରେ ପହଞ୍ଚାଇ ପାରନ୍ତି ସେଇ ବହି ମାଧ୍ୟମରେ। ନିହାତି ଭାବରେ ଅତି ସୁନ୍ଦର କଥା।
2: ନାରାୟଣ ବାବୁଙ୍କୁ କହିଥିଲି, ଆପଣ ପଚାରିଲେ, ଆପଣ କହିଲେ।
0: ଆଚ୍ଛା ଆଚ୍ଛା, ବହୁତ ବହୁତ ସୁନ୍ଦର କଥା, ତେବେ ରହୁଛୁ, ଧନ୍ୟବାଦ।
2: ଆଜ୍ଞା,
0: ନମସ୍କାର। ତେବେ ପୁରୁଣା ବହି ଯାହା ଆମର ଆମର ନଲେଜକୁ ବଢ଼େଇଥାଏ, ଆମର ସ୍ମୃତିକୁ ମଧ୍ୟ ନୂଆ କରିଥାଏ, ତାଜା କରିଥାଏ, ତେବେ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଆମ ସହିତ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ କଥା ହେଲେ, ଆମ ସହିତ ନିଜର ମେମୋରିକୁ ସେୟାର କଲେ, ନିଜେ ସାଇତି ରଖିଥିବା ସବୁ ଜିନିଷକୁ ଆମ ଆଗରେ ଏକଦମ ବଖାଣି ଦେଲେ, ଆମର ଶ୍ରୋତାମାନଙ୍କ ପାଖରେ ପହଞ୍ଚିଲା ତାଙ୍କର ସୁନ୍ଦର କଥା। ଆଉ ଯେଉଁମାନେ ଆମ ସହିତ ଚେଷ୍ଟା କରିଛନ୍ତି ବାରମ୍ବାର ଯୋଡ଼ି ହେବା ପାଇଁ ଏବଂ ଯୋଡ଼ି ହୋଇପାରୁନାହାନ୍ତି, ନିହାତି ମନ ଦୁଃଖ କରନ୍ତୁ ନାହିଁ, ନେକ୍ସଟ ଟାଇମ୍ ନିହାତି ଭାବରେ ଆପଣଙ୍କର କଲ୍ ଲାଗିବ। ତେବେ ଏଇଠି ଶେଷ କରିବା ଆଜି ପାଇଁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେଇ ଦିଲ୍ ତକ୍।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ମାସିକ 3000 ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି କରିଛନ୍ତି। ଭିଡି ସତୀଶନ୍ କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇକୁ ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସର ମୁକ୍ତ ବୋଲି କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7:00।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 21ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ରହିଛି ସନ୍ଧ୍ୟା ଆସର। ରାତି 8:02 ଶୁଣିପାରିବେ ଗୀତରେ ମିତରେ। ରାତି 9:15 ରହିଛି ଅଭୁଲା ସ୍ମୃତି ଏବଂ ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍।

0: ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ ଶୁଣିପାରିବେ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଇସୋନୋଫିଲିଆ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଶରତଚନ୍ଦ୍ର ପାଣିଗ୍ରାହୀ ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30 ସକାଳ 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତାମତ ରଖିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏଥିରେ ଆପଣମାନେ ନିଜର ମନପସନ୍ଦର ଗୀତ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଅନୁରୋଧର ଗୀତ ଶୁଣିପାରିବେ କଳାକାର ଶୁଣିପାରିବେ ଦିନ 11:30 ଶୁଣିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ମଧ୍ୟାହ୍ନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ କରି ନିଜର ମତାମତ ସେୟାର କରିପାରିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ଅପରାହ୍ନ 3:00 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00 ଅପରାହ୍ନ 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:25 ରାତି 8:00 ଶୁଣିପାରିବେ ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିବେ ରାତି 9:15 ରାତି 10:00 ରେନ୍ବୋ ଏସ୍ଏମ୍ଏସ୍ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 21ତମ ଭାଗ
1: ଏପିସୋଡ୍ 21 2-1

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଏକୋଇଶତମ ଭାଗ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେଇ ଦିଲ୍ତାକ। ବର୍ତ୍ତମାନ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଧରଣୀରେ ସନ୍ଧ୍ୟା ଉପନୀତ ଚତୁର୍ଦିଗରେ ଘଣ୍ଟ ଘଣ୍ଟା ଶଙ୍ଖ ଶବ୍ଦ

ହେ ପ୍ରଭୁ, ହେ ଦେବ ଦେବ ମହାଦେବ, ପ୍ରକୃତରେ ତୁମେ ଯାହାର ଦାୟିତ୍ୱ ନିଅ, ତାହାର ଅନିଷ୍ଟ କେହି କରିବା ସମ୍ଭବ ନୁହେଁ। ହେ ପ୍ରଭୁ, ଏ ସମଗ୍ର ସଂସାରକୁ ତୁମ ଚରଣରେ ଶରଣ ଦିଅ, ତୁମ ରକ୍ଷା କବଚରେ ସମସ୍ତଙ୍କୁ ସୁରକ୍ଷା ଦିଅ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି।

0: ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି, ରାଜ୍ୟସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ୍ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପଭି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ୍ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ୍ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜିର ବି ନାହିଁ। ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ। ଅଛି, ଆଭେଲେବିଲିଟି ଅଛି, ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ oriszaresults.nic.inରେ ପରୀକ୍ଷାଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର

2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1ରୁ 5 ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ଘର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ମାସିକ 3,000 ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି କରିଛନ୍ତି। ଭିଡି ସତୀଶନ୍ କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବେ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡ୍ରେ ଚାଲିବ ଓଡ଼ିଶା ହାଇକୋର୍ଟ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇକୁ ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସର ମୁକ୍ତ ବୋଲି କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: କରିବାକୁ ନିଷ୍ପତ୍ତି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି, ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ, ନୀଳ ଅର୍ଥନୀତି, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ କାରିଗରୀ କୌଶଳ, କୃତ୍ରିମ ବୁଦ୍ଧିମତା, ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ଅର୍ଥନୀତି ଭାଗିଦାରୀ ବୁଝାମଣା ପତ୍ର ବିଶେଷକରି ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି। ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା, ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷୀୟ ସାମୁଦ୍ରିକ ସହଯୋଗକୁ ପ୍ରୋହାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ ଫାନ୍ ଭାନ୍ ଗ୍ୟାଙ୍ଗଙ୍କ ସହିତ ଦୁଇ

ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ୍ ଘେବ୍ରିୟାସସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟେଡ୍ରସ୍ଙ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଡବ୍ଲ୍ୟଏଚ୍ଓ ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ୍ୱ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍ ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି।

ସନ୍ଧ୍ୟା ଆସରରେ ଆମ ପାଖରେ ଅଲରେଡି କିଛି ଏସଏମଏସ ଆସି ପହଞ୍ଚି ଯାଇଛି। ପ୍ରଥମ ଏସଏମଏସ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଲେଖିଛନ୍ତି, ଶୁଭ ସନ୍ଧ୍ୟା ଭଉଣୀ, ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ମା ସାରଳା ଆପଣ ଓ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ପ୍ରାର୍ଥନା, ଆଶୀର୍ବାଦ, ଆପଣଙ୍କର ଭଲ ପାଇବା ସବୁବେଳେ ଏମିତି ଆମ ସହିତ ଥାଉ। ଏବଂ ଟୁନା ଭାଇନା ଲେଖିଛନ୍ତି, ଭଉଣୀ ଆପଣଙ୍କର ଉପସ୍ଥାପନା ବହୁତ ଭଲ, ଭଲ ଗୀତ ବଜାଉଥିବାରୁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି, ମୋର ଉପସ୍ଥାପନା ଶୈଳୀ ଆପଣଙ୍କ ମନକୁ ଛୁଇଁଛି, ଆପଣଙ୍କୁ ଭଲ ଲାଗୁଛି ଏବଂ ଗୀତଗୁଡ଼ିକ ଖାସ୍ ଆପଣମାନଙ୍କ ପାଇଁ ହିଁ ବଜାଯାଉଛି, ବାଛି ବାଛି ସୁନ୍ଦର ଗୀତ କେବଳ ଆପଣଙ୍କ ପାଇଁ। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ଆପ୍ରିସିଏସନ୍, ଏତେ ସୁନ୍ଦର ଆଶୀର୍ବାଦ ଆମମାନଙ୍କ ପାଇଁ ରଖିଥିବାରୁ। ଏବଂ ଲେଖିଛନ୍ତି, ଆଜି ଶୁଭ ସନ୍ଧ୍ୟାରେ ଅଞ୍ଜନ ଭାଇ, ଆଭାସ ଭାଇ, ମୁନା ଭାଇ, ରାଜେଶ ଭାଇ, ବାମଦେବ ଭାଇ, ସୁନୀଲ ଭାଇ, ରଶ୍ମି ଭାଇ, ଚିନ୍ତାମଣି ଭାଇ, ଉମେଶ ଭାଇ, କ୍ରିତିଶ ଭାଇ, ରମେଶ ଭାଇ, ସନ୍ଧ୍ୟା ଅପା, ବାସନ୍ତୀ ଅପା, ସାବିତ୍ରୀ ଅପା, ଦୁଇ ଉର୍ମିଳା ଅପା, ପୂଜା ଭଉଣୀ, ସୁଚିତ୍ରା ଭାଣିଜୀ ଏବଂ ସମସ୍ତ ଭାଇ ଓ ଭଉଣୀଙ୍କୁ ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରୁଛି। ଆପଣଙ୍କର ହୃଦୟ ବହୁତ ବଡ଼, ସମସ୍ତଙ୍କ ପାଇଁ ଶୁଭମାନ ଆସିଛନ୍ତି। ବହୁତ ବହୁତ ଧନ୍ୟବାଦ ସନ୍ଧ୍ୟା ଆସରରେ ଆମ ସହିତ ଯୋଡ଼ି ହୋଇଥିବାରୁ। ପରବର୍ତ୍ତୀ ଏସଏମଏସଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଲେଖିଛନ୍ତି, ପ୍ରଭୁ ସଦାଶିବଙ୍କ କୃପାରୁ ଆପଣ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତଙ୍କର ସୁକଲ୍ୟାଣ ହେଉ, ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଭଗବାନ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ଏସଏମଏସ ପାଇଁ। ତେବେ ଆପଣ ବି ଜଣାଇପାରିବେ ନିଜ ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ। ତଥାପି ଏଠି କହି ରଖୁଛୁ ଯେ ଆମେ ମାନେ କେବଳ ଆପଣଙ୍କର ପ୍ରଶଂସାର ପାତ୍ର ହୋଇପାରିଛୁ ଆପଣମାନଙ୍କର ଭଲ ପାଇବା ପାଇଁ। ତେବେ ଅନ୍ୟମାନଙ୍କ ପାଖକୁ ମଧ୍ୟ ଆପଣ ନିଜର ଏସଏମଏସ ନିଜର ମନର କଥା ପଠାଇ ପାରିବେ। ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଆପଣ ଏସଏମଏସ କରୁଥାନ୍ତୁ, ବାସ୍ କିଛି ଗୀତ ପରେ ପୁଣି ଆଉ କିଛି ଏସଏମଏସ ନେଇଯିବା। ତେବେ ସେତେବେଳେ ଯାଇ ଯିବା ପୁଣି ଆଉ ଥରେ ମ୍ୟୁଜିକାଲ ସଫରରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ସନ୍ଧ୍ୟା ଆଶାର ଆଜି ସନ୍ଧ୍ୟାରେ ଜ୍ୟୋତି ଅଛି ଆପଣଙ୍କ ସହିତ। ନେକ୍ସଟ ଏସ୍ଏମ୍ଏସ୍ ଟି ଆମ ପାଖରେ ଆସି ପହଞ୍ଚି ଯାଇଛି। ଲେଖିଛନ୍ତି ଜ୍ୟୋତିଅପା, ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଏସ୍ଏମ୍ଏସ୍ ଆସିଛି ଟାଟା ଷ୍ଟିଲ୍ ପରିବାର ତରଫରୁ। ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଏବଂ ଲେଖିଛନ୍ତି ଅବା, ଆଜି ଆମର

0: ମ୍ୟୁଜିକାଲି ୟର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିସି ଦିଲତାକ ବର୍ତ୍ତମାନ ଶୁଣନ୍ତୁ ନ୍ୟୁଜ୍ ହେଡ୍‌ଲାଇନ୍ସ
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତ ନରୱେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ। ଆଜି ନରୱେର ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନରୱେ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇଟାଲୀ ଗସ୍ତରେ ଯିବେ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଜି ମହାରାଷ୍ଟ୍ରର ଲାଟୁରଠାରେ ଥିବା କୋଚିଂ ସେଣ୍ଟରର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରିୟେସସ୍ଙ୍କୁ ସାକ୍ଷାତ

ଅଛନ୍ତି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ତୈଳ ସଂକଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡ୍ରେ ଚାଲିବ ଓଡ଼ିଶା ହାଇକୋର୍ଟ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ହଁ, ଦିନସାରାର କୋଳାହଳ ପରେ ରାତି ଆସି ପହଞ୍ଚିଯାଏ। ଦିନସାରାର ଅସ୍ତତା ବ୍ୟସ୍ତତା ସେସବୁ ରାତିରେ ଦେଖାଯାଏନି। ହଁ, ରାତି ନିଶବ୍ଦ, ରାତି ଶୂନଶାନ, ଆଉ ନିଶବ୍ଦ ରାତିରେ ଶୁଣାଯାଏ କେବଳ ପ୍ରେମର ଶବ୍ଦ। ଆରମ୍ଭ କରିବା ଶୋ ଗୀତରେ ମିତରେ। ଆଜି ଅଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଆପଣଙ୍କ ସହିତ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଏକ୍ ଦିଲ୍ ସେ ଦିଲ୍ ତକ୍। ହଁ, ହୃଦୟର ଘଣ୍ଟା ଟିକ୍ ଟିକ୍ କରି ଇସାରା କରୁଛି, ରାତି ଆସିଲାଣି। ହଁ ମିତ, ତୁମେ ମନେ ପଡ଼ୁଛ, ତୁମର ପ୍ରତ୍ୟେକଟି କଥା ମନେ ପଡ଼ୁଛି। ତମର ରୂପ, ତମର ଗୁଣ, ଆଉ ତମର ସେଇ ସୁନ୍ଦର ଚେହେରା ସବୁବେଳେ ଏଇ ଆଖିରେ ନାଚେ ସତ, କିନ୍ତୁ ଏଇ ନିଶବ୍ଦ ରାତିରେ ତମେ ବେଶୀ ମନେ ପଡ଼। ସେଥିପାଇଁ ତ ଏଇ ଗୀତକୁ ହିଁ ମୁଁ ମୋର ମିତ ବାଛିଛି। ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ।

ଦିନର କୋଳାହଳ ଶେଷ ହେଲା ପରେ ଯେତେବେଳେ ସବୁକିଛି ନିରବ ହୋଇଯାଏ, ସେତେବେଳେ ମନର କିଛି ଅକୁହା କଥା ଧୀରେ ଧୀରେ ଶୁଣିବାକୁ ମିଳେ। ହଁ, ମନର କଥା ସେଇ ମନ ହିଁ ଶୁଣେ। ଆଉ ସେଇସବୁ କଥା ବେଳେବେଳେ ଏଇ ଗୀତା ମାଧ୍ୟମରେ ହିଁ ଝରିଯାଏ, ଆଉ ମନକୁ ଏମିତି ଛୁଇଁଯାଏ, ମନ ପହଞ୍ଚିଯାଏ ସେଇ ଅଭୁଲା ସ୍ମୃତି ପାଖରେ। ଏଇ ଗୀତ ମନେ ପକାଇ ଦିଏ କେବେ କାହାର ସ୍ମୃତି, କେବେ କାହାର ହସ, ଆଉ କେବେ କାହାର ଭଲ ପାଏ ବୋଲି କହିନଥିବାର ସୁନ୍ଦର ଅନୁଭୂତି ପାଖରେ। ରାତିର ନିରବତା ଆସି, ରାତିର ନିଶବ୍ଦ ପଣିଆ ଆସି ମନକୁ ଛୁଇଁଯାଏ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସି ଦିଲ ତକ। ଜ୍ୟୋତି ଅଛି ଆଜି ସନ୍ଧ୍ୟାରେ ଆପଣଙ୍କ ସହିତ, ପହଞ୍ଚୁଛି ଆଉ କିଛି ସୁନ୍ଦର ଟ୍ରାକ୍ ଆପଣଙ୍କ ପାଖରେ।

କୁହାଯାଏ ପ୍ରେମର ସବୁଠାରୁ ସୁନ୍ଦର ଶବ୍ଦ ସେଇଠି ଥାଏ ଯାହା କେବେ ଓଠରେ ପ୍ରକାଶ ପାଇନି, ଯାହାକୁ କେବଳ ହୃଦୟ ଅନୁଭବ କରିପାରେ, ଅନୁଭବ କରିପାରେ ରାତିର ଏହି ଶାନ୍ତ ପବନରେ, ଜହ୍ନର ହାଲକା ଆଲୁଅରେ। ଏହି ସମୟରେ ହିଁ ସେ ଅନୁଭୂତି ଅଧିକ ମନକୁ ଛୁଏଁ। ମନେ ହୁଏ ସତେ ଯେମିତି କେହି ଜଣେ ଦୂରରେ ଥାଇ ମଧ୍ୟ ଖୁବ୍ ପାଖରେ ଅଛନ୍ତି। ଆଉ କିଛି ଗୀତ ସେହି ସବୁ ଅନୁଭୂତିକୁ ଆହୁରି ସୁନ୍ଦର କରିଦିଏ।

ଦିନ ସାରାର କାର୍ଯ୍ୟ ବ୍ୟସ୍ତ ପରେ ରାତିରେ ଯାହା ସବୁ କାମ ଥାଏ ସେସବୁକୁ ଶେଷ କରିବା ପରେ ଯେତେବେଳେ ଫୋନର ସ୍କ୍ରିନ୍ ଅଫ୍ ହୋଇଯାଏ, କିନ୍ତୁ ମନର ଭାବନାଗୁଡ଼ିକ ମନର ଝରକା ଅଫ୍ ହୋଇନଥାଏ, ସେତେବେଳେ ବୁଝାପଡ଼େ ପ୍ରେମ କେବଳ କଥାରେ ନୁହେଁ, ମନ ଭିତରେ ଅନୁଭୂତି ଭିତରେ ବଞ୍ଚିଥାଏ। କେବେ ଗୋଟିଏ ମେସେଜର ଅପେକ୍ଷା, କେବେ କାହାର ଟେକ୍ କେୟାର ଗୁଡ୍ ନାଇଟ୍, ଏହିସବୁ ଚାଟ୍ ପଢ଼ି ହସିଦେବା, ନହେଲେ କିଛି ପୁରୁଣା ଚାଟ୍ ଭିତରେ ନିଜର ସୁନ୍ଦର ସ୍ମୃତିକୁ ମନେ ପକାଇବା, ଏହିସବୁ ହେଉଛି ରାତିର ନିରବତା ଭିତରେ ପ୍ରେମର ଛୋଟ ଛୋଟ ଶବ୍ଦ, ଆଉ ଏହିସବୁ ହୃଦୟକୁ ଧୀରେ ଧୀରେ ଛୁଇଁଯାଏ। ଆଉ କେବେ କେବେ ଏହି ନିରବ ରାତି ମନକୁ ଏତେ ଭାବନାରେ ବୁଡ଼େଇ ଦିଏ ଯେ ଅକୁହା କଥା ମନ ଭିତରେ ଗୀତ ହୋଇ ଓଠକୁ ଚାଲିଆସେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ହୃଦୟ ଅଛି ମାନେ ପ୍ରେମ ଅଛି, ଆଉ ହୃଦୟର ମଣିଷର ସ୍ମୃତି ତାଙ୍କ ସହ କାଟିଥିବା କିଛି ସୁନ୍ଦର ମୁହୂର୍ତ୍ତ, ସବୁକିଛି ଚାନ୍ଦିନୀ ରାତିରେ ଆହୁରି ଅଧିକ ସୁନ୍ଦର ଲାଗେ, ଆହୁରି ଅଧିକ ମନକୁ ଆନ୍ଦୋଳିତ କରେ। ଲାଗେ ଯେମିତି ପବନ ବି କାହାର ନାଁ ଧୀରେ ଧୀରେ କହୁଛି, ଆଉ ହୃଦୟ ସେ ସବୁ ଶବ୍ଦକୁ ଚୁପଚାପ ଶୁଣୁଛି। ଏମିତି କିଛି ସୁନ୍ଦର ଅନୁଭୂତି ପାଇଁ, ଏମିତି କିଛି ସୁନ୍ଦର ଅନୁଭୂତି

ଅନୁଭବପାଇଁ ହୁଏତ ପ୍ରେମକୁ ଜୀବନର ସବୁଠାରୁ ସୁନ୍ଦର ଅନୁଭବ କୁହାଯାଏ। ଆଉ ଯେଉଁ ଅନୁଭବ ଏହି ନିଶବ୍ଦ ରାତିରେ ହିଁ ନିଜର ଶବ୍ଦ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ଦେଇପାରେ। ହଁ, ପ୍ରେମର ସବୁ ଶବ୍ଦ ଏହି ନିଶବ୍ଦ ରାତିରେ ହିଁ ଖୋଲିଯାଏ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଆରମ୍ଭ ହୋଇଯାଇଛି ଶୋ ଅଭୁଲା ସ୍ମୃତି। ଅଭୁଲା ସ୍ମୃତିରେ ଜ୍ୟୋତି ଅଛି ଆପଣଙ୍କ ସହିତ।

ଶୁଣୁଥିଲେ ଗୋଟିଏ ସୁନ୍ଦର ଗୀତ ରୂପ କୁମାର ରାଠୋରଙ୍କ କଣ୍ଠରୁ। ହଁ, ଠିକ୍ ଗେସ୍ କରିଛନ୍ତି। ଆଜି ଅହୁଲ ସ୍ମୃତିରେ ଆଜି କଥା ହେବା ରୂପ କୁମାର ରାଠୋରଙ୍କ ବିଷୟରେ। ରୂପ କୁମାର ରାଠୋର ଇଣ୍ଡିଆନ୍ ପ୍ଲେବ୍ୟାକ୍ ସିଙ୍ଗର ଏବଂ ପପ୍ ସିଙ୍ଗର ମଧ୍ୟ ଏବଂ ଜଣେ ସ୍ୱନାମଧନ୍ୟ ମ୍ୟୁଜିକ୍ କମ୍ପୋଜର ମଧ୍ୟ। କେବଳ ବଲିଉଡ୍ରେ ନୁହେଁ, ଗୁଜରାତୀ, ମରାଠୀ, ତାମିଲ, ତେଲୁଗୁ, ବେଙ୍ଗଲୀ, ଆସାମସି, ଓଡ଼ିଆ, ନେପାଳୀ, ଭୋଜପୁରୀ, କନ୍ନଡ଼ା ଆଦି ଅନେକ ଫିଲ୍ମରେ ସେ କଣ୍ଠଦାନ କରିଛନ୍ତି। ଏବଂ ତାଙ୍କର ଗୀତଗୁଡ଼ିକ, ସେ ଗାଇଥିବା ପ୍ରତ୍ୟେକଟି ଗୀତ ସବୁ ସଙ୍ଗୀତ ପ୍ରେମୀଙ୍କ ମନକୁ ଅତି ସୁନ୍ଦର ଭାବରେ ଛୁଏଁ, ଆଉ ସେହିସବୁକୁ ଲୋକମାନେ ଅତି ସୁନ୍ଦର ଭାବରେ ଗୁଣୁଗୁଣାନ୍ତି।

ବର୍ଡର ଫିଲ୍ମରୁ ଶୁଣିବା ନେକ୍ସଟ ଗୀତଟି ସନ୍ଦେଶ ଆତେ ହିଁ ଏବଂ ଗୀତଟି ରୂପ କୁମାର ରାଥୋଡ ଗାଇଛନ୍ତି ସୋନୁ ନିଗମଙ୍କ ସହିତ, ଯାହାର ଲିରିକ୍ସ ଲେଖିଥିଲେ ଜାଭେଦ ଅଖତର ଏବଂ କମ୍ପୋଜର ଥିଲେ ଅନୁ ମଲ୍ଲିକ।

ପ୍ରୂପ କୁମାର ରାଠୋର ଥିଲେ ପଣ୍ଡିତ ଚତୁର୍ଭୁଜ ରାଠୋରଙ୍କର ସାନ ପୁଅ ଏବଂ ତାଙ୍କର ଅନ୍ୟ ଦୁଇ ଭାଇ ଥିଲେ ଯେଉଁମାନେ ବଲିଉଡ ଜଗତରେ ଏବଂ ସଙ୍ଗୀତ କ୍ଷେତ୍ରରେ ଖୁବ୍ ବେଶି ନାଁ କରିଛନ୍ତି। ଜଣେ ଥିଲେ ଶ୍ରବଣ ରାଠୋର, ଯାହାଙ୍କୁ ନଦୀମ ଶ୍ରବଣ ଡିଓ ଭାବରେ ବହୁତ ଭଲ ପାଆନ୍ତି ଆମର ମ୍ୟୁଜିକ୍ ଲଭରମାନେ, ଏବଂ ଆଉ ଜଣେ ଥିଲେ ସିଙ୍ଗର ବିନୋଦ ରାଠୋର।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ନରୱେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ। ଆଜି ନରୱେର ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନରୱେ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇଟାଲୀ ଗସ୍ତ କରିବେ। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଜି ମହାରାଷ୍ଟ୍ରର ଲାଟୁରରେ ଥିବା ଏକ କୋଚିଂ ସେଣ୍ଟରର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଅନ୍ଧାନମ୍ ଘେବ୍ରିୟସସ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଦେଲେ ଗୁରୁମନ୍ତ୍ର। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଆୟୋଜିତ। ଆମର ଆଜିର ସମାଚାର ମୁଖ୍ୟାଂଶ ରାତି 11:05।

ମ୍ୟୁଜିକାଲି ହର୍ଟ୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତାକ୍ ଆରମ୍ଭ କରିବା ଶୋ ରେନ୍ବୋ ଏସ୍ଏମ୍ଏସ୍ ରେନ୍ବୋ ଏସ୍ଏମ୍ଏସ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଶୁଣିପାରିବେ ନିଜ ମନପସନ୍ଦର ଗୀତ ତେବେ ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200 ଶୁଣିବାକୁ ଚାହୁଁଥିବା ଗୀତର ପ୍ରଥମ ଧାଡ଼ି ଏବଂ ଗୀତଟି କେଉଁ ଫିଲ୍ମର ବା କେଉଁ ଆଲବମ୍ର ତାହାର ନାଁ ଲେଖିବାକୁ ଆଦୌ ଭୁଲିବେନି ତେବେ ପ୍ରଥମ ଏସ୍ଏମ୍ଏସ୍ ନେଇନେବା ଏସ୍ଏମ୍ଏସ୍ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ

ନେକ୍ସଟ ଏସଏମଏସଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜୈଲୋ କଟକରୁ ଏବଂ ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ରମେଶ ପାତ୍ର ରୁନୁ ପାତ୍ର ଲକି ଏବଂ ଭାଇକୋନ ମୁଣ୍ଡା ଗୋଲାଘାଟ ଆସାମରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆମକୁ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଲ ଆଠଗଡ଼ରୁ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତିପ୍ରସାଦ ଦଶରଳା ପିଚୁକୁଳି ଖୋର୍ଦ୍ଧାରୁ ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍

ନେକ୍ସଟ ଏସଏମଏସଟି କରିଛନ୍ତି ଲକ୍ଷ୍ମୀ ସରସ୍ୱତୀ ଶିବାନୀ ଚିନ୍ତାନନ୍ଦ ମାଣିଆବନ୍ଧ ସନ୍ତରାବଲ୍ଲୀ ବଡମ୍ବାରୁ ଏବଂ ତାଙ୍କ ସହିତ ଗୀତଟି ଶୁଣିବାକୁ ଚାହିଁଛନ୍ତି ସୋମନାଥ ସାହୁ ଜିଗରନ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ରୀନା ସାହୁ ଚୌଦ୍ୱାର ଉସ୍ତପୁରରୁ ଏବଂ ଗୀତଟିକୁ ଡେଡିକେଟ୍ କରିଛନ୍ତି ତାଙ୍କର ପୁଅ ସିପୁନ୍ଙ୍କୁ।

ନେକ୍ସଟ ଏସଏମଏସଟି କରିଛନ୍ତି ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା, ଦୀପାଲି, ଦେବେନ୍ଜୀ, ଝାଡ଼ଖଣ୍ଡ ବଡ଼ାବାମ୍ବୋ ସୁପାଇ ସାଇ ଗାଁରୁ। ଏବଂ ତାଙ୍କ ସହିତ ଗୀତଟି ଶୁଣିବାକୁ ଚାହିଁଛନ୍ତି ତୁଳସୀଦାସ ମହାତୋ, କଳ୍ପନା ମହାତୋ, ମନୋରମା ମହାତୋ, ମନମୋହିନୀ ମହାତୋ, ଦୀନବନ୍ଧୁ ମହାତୋ, ହରୁଡ଼ି ଚଣ୍ଡିଲ ଝାଡ଼ଖଣ୍ଡରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ, ଡିମ୍ପଲ ମୀନାକ୍ଷୀ, ନିଶା, ତୁଲସୀ ଏବଂ ଦିଶା ଗୋସ୍ୱାମୀ ନରଗୋଡ଼ା ଛତିଶଗଡ଼ରୁ।

ଫୋନରୁ ଏସଏମଏସ ରେ ମଧ୍ୟ ଆମ ସହିତ ଯୋଡ଼ି ହୋଇଥିଲେ ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ପ୍ରଶାନ୍ତ କୁମାର ବିଶୋଇ ଶ୍ରୀକରୁଣା ଶ୍ରୀକରୁଆ ଗୋପାଳପୁର କଟକରୁ ତାଙ୍କ ସହିତ ଆମ ସହିତ ଯୋଡ଼ି ହୋଇଥିଲେ ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବତିଲକା ନଗର ସିଡିଏ 12 କଟକରୁ ହାଲୁ ଭାଇ ସୟା ଆଠଗଡ଼ରୁ ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ରୋହିତ ମେହେର ବୁଡ଼ପାଲି ବିଜେପୁର ବରଗଡ଼ରୁ, ସମୀର ସଙ୍ଗୀତ ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ, ଏବଂ କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ, କ୍ଷିତିଶ ଚନ୍ଦ୍ର କର ସେକ୍ଟର 11 ସିଡିଏ କଟକରୁ, ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିଶା ଅପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଶଶଧର ନାୟକ ରାଜବାଟୀ ନଗର ଆଠଗଡ଼ରୁ ଏବଂ ସନ୍ତୋଷ କୁମାର ସାହୁ ଖୋର୍ଦ୍ଧାରୁ।

ଆମ ସହିତ ଯୋଡ଼ି ହୋଇଥିଲେ କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତ ବେହେରା, ଭାସ୍କର ବେହେରା, ଆର୍ୟନ ବେହେରା, ଶବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟନା ସାଲେପୁରରୁ।

ଇସୋନୋଫିଲିଆ, ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଶରତ ଚନ୍ଦ୍ର ପାଣିଗ୍ରାହୀ। ସକାଳ 7:25ରେ ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି। ସକାଳ 8:30ରେ ସକାଳ 9ରେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10ଟାରେ, ଏଥିରେ ଆପଣମାନେ ନିଜର ମନପସନ୍ଦର ଗୀତ ଶୁଣିପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଅନୁରୋଧ କରି। କଳାକାର ଶୁଣିପାରିବେ ଦିନ 11ଟାରେ, ଦିନ 11:30ରେ ଶୁଣିବେ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ମଧ୍ୟାହ୍ନ 12ଟାରେ ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10ରେ ରହିଛି ଆଜି ଚର୍ଚ୍ଚାରେ, ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ କରି ନିଜର ମତ ସେୟାର କରିପାରିବେ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦ ସି ଦଲତାକ। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ସେତେବେଳେ ଯାଇ ଆମକୁ ଦିଅନ୍ତୁ ବିଦା। ଜ୍ୟୋତି ଫେରିବ ଆଉ ଗୋଟିଏ ସନ୍ଧ୍ୟାରେ ଆପଣଙ୍କ ପାଖକୁ ଢେର ସାରା କଥା ନେଇ। ତେବେ ସେତେବେଳେ ଯାଇ ରହୁଛୁ। ନମସ୍କାର, ଶୁଭରାତ୍ରୀ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଟି ଓଡ଼ିଆର ପ୍ରାଣର ସ୍ପନ୍ଦନ। କୌଣସି କାର୍ଯ୍ୟ ସମ୍ଭବ ହୁଏ ନାହିଁ ତାଙ୍କ ବିନା। ସମର୍ପଣ ଭାବନା ନେଇ ମହାପ୍ରଭୁଙ୍କୁ ସ୍ମରଣ କରି ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିଥାଉ ଆମେମାନେ।

ଯେକୌଣସି ଶୁଭ କାର୍ଯ୍ୟ ହେଉ ପ୍ରଥମେ ଗୋଆ ଯାଏ, ନିମନ୍ତ୍ରଣ ଯାଏ ମହାପ୍ରଭୁଙ୍କ ପାଖକୁ। ସମସ୍ତ ବାଧା ବିଘ୍ନ ଖଣ୍ଡନ ହେଉ ବୋଲି ବିଶ୍ୱାସ କରି ସବୁକିଛି ତାଙ୍କୁ ହିଁ ସମର୍ପଣ କରିଦେଇଥାଏ ଭକ୍ତଟିଏ।

ସତରେ ଆମ ମଣିମା ସବୁଠାରୁ ଅଲଗା, ସବୁଠୁ ସ୍ୱତନ୍ତ୍ର, ସବୁଠୁ ଉର୍ଦ୍ଧ୍ୱରେ। ଚକାଚକା ଆଖିରେ, ଅପଲକ ନୟନରେ, ରତ୍ନ ସିଂହାସନରେ ବସି ଅଗଣିତ ଭକ୍ତମାନଙ୍କର ଦୁଃଖ, ରୋଗ,

ବିଶ୍ୱାସର ଠାକୁର, ଭାବର ଠାକୁର, ଶ୍ରଦ୍ଧାର ଠାକୁର, ପରମ ଦୟାଳୁ ମହାପ୍ରଭୁଙ୍କର କରୁଣା ଅପାର। ଭକ୍ତର ଭାବକୁ ଗ୍ରହଣ କରନ୍ତି ବୋଲି ସେ ଭାବଗ୍ରାହୀ, ପୁଣି ଭକ୍ତର ପ୍ରାଣର ଅଧୀଶ୍ୱର ବୋଲି ସେ ଭକ୍ତ ପ୍ରାଣ ଧନ।

ସମସ୍ତ ଲୀଳାର ଉର୍ଦ୍ଧ୍ୱରେ ସେ, ସମସ୍ତ ଭାବନାର ଆରମ୍ଭରେ ସିଏ, ପୁଣି ଶେଷରେ ମଧ୍ୟ ସିଏ। ସେ ପୂର୍ଣ୍ଣ, ସେ ଅବ୍ୟକ୍ତ, ସେ ଅଚିନ୍ତ୍ୟ, ସେ ଅସୀମ, ସେ ଅପରୂପ, ସେ ଅନନ୍ତ, ସାରା ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ସେ। ତାଙ୍କୁ କେଉଁ କଥା ବା ଅଜଣା,

କେତେ ବେଶ, କେତେ ନୀତିକାନ୍ତି, କେତେ ପ୍ରକାରର ନୈବେଦ୍ୟ, କେତେ କେତେ ସେବାୟତ, ସମସ୍ତେ ଅହରହ ଚଳଚଞ୍ଚଳ ଆମ ଦିଅଙ୍କ ସେବାରେ। ମଣିମାଙ୍କ ପାଖରେ

ଏ ଓଡ଼ିଆ ଜାତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇସାରିଛି କେବେଠାରୁ। ହଁ, ସମର୍ପିତ ଭାବନା ଥିଲେ ହିଁ ମଣିମା କୋଳେଇ ନିଅନ୍ତି, ଦୁଃଖ ନିବାରଣ କରନ୍ତି ଏବଂ ଚରଣରେ ଆଶ୍ରୟ ଦିଅନ୍ତି।

ମହାପ୍ରଭୁ ଭୋଜନ ପ୍ରିୟ, ଭକ୍ତ ପ୍ରିୟ, ସଙ୍ଗୀତ ପ୍ରିୟ, ପୁଣି ଲୀଳା ପ୍ରିୟ, ତାଙ୍କ ଲୀଳାକୁ ବୁଝିବାକୁ କିଏ ବା ସକ୍ଷମ? କେବଳ ଅନ୍ତରର ଆଗୁଳ ଆତ୍ମନିବେଦନ, ସମର୍ପଣ ଭାବନା, ଶ୍ରଦ୍ଧା ଭକ୍ତିରେ ସେ ବନ୍ଧା। ସେ ପରମ ପ୍ରେମମୟ ଠାକୁରଙ୍କୁ ଅନନ୍ତ କୋଟି ପ୍ରଣିପାତ। ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ମୁନିମାନଙ୍କୁ ପଚାରିଲେ, ଏ ସଂସାର ସମୁଦ୍ରରୁ ତରିବି କିପରି? ଏପରି ପଚାରିବା ବେଳେ ଶୁକଦେବ ଆସି ପହଞ୍ଚିଗଲେ। ସେ ଶୁକଙ୍କୁ ଦେଖି ମୁନିମାନେ ଆସନ ଛାଡ଼ି ଉଠିଲେ। ଶୁକଦେବଙ୍କୁ ନମସ୍କାର କରି ରାଜା ତାଙ୍କର ପାଦ ଧୋଇଦେଲେ, ପୂଜା କଲେ। ରାଜାଙ୍କ ପାଖରେ ଶୁକ ବସିଲେ। ମୁନିମାନଙ୍କ ଭିତରେ ଶୁକଦେବ ତାରାମାନଙ୍କ ମେଳରେ ଚନ୍ଦ୍ର ପରି ବିରାଜିଲେ। ଶୁକ ମୁନିଙ୍କୁ ଚାହିଁ ରାଜା ତାଙ୍କ ଚରଣ ତଳେ ପଡ଼ି ତାଙ୍କୁ ଅତିଥି ରୂପେ ପାଇ କୃତକୃତ୍ୟ ହେଲେ ବୋଲି କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଶୈଳଭାମା ମହାପାତ୍ର, ତୃପ୍ତି ଦାସ ଏବଂ କୃଷ୍ଣ ଚନ୍ଦ୍ର ରାୟ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଫ୍ରେଣ୍ଡସ୍, ଆଜି ହେଉଛି ୱାର୍ଲଡ ଟେଲି କମ୍ୟୁନିକେସନ ଆଣ୍ଡ ଇନଫର୍ମେସନ ସୋସାଇଟି ଡେ। ଆମେ ଯୋଉଠି ଯୋଉଠି ଟେଲି କମ୍ୟୁନିକେସନର ସୁବିଧା ପାଉଛେ, ସେ ସୁବିଧାକୁ ଆଜି ଆମେ ଶୁଭେଚ୍ଛା ଜଣାଇବା ଏବଂ ନିଜର କୋଉ କୋଉ କାମରେ ଆସୁଛି ଏହି ସେବା ତାକୁ ମଧ୍ୟ ଗୁରୁତ୍ୱ ଦେବା।

0: ଔଷଧକୁ ଖାଇବାକୁ ପଡିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଜ୍ଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ, ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା, ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶିଶୁ ଶଙ୍କର ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ମିଶି ହାଜିର ହୋଇଯାଇଛି ଆପଣମାନଙ୍କ ପାଖରେ ଶୁଭ ସକାଳ ପ୍ରୋଗ୍ରାମରେ। ଆପଣଙ୍କ ଦିନ ଶୁଭ ହେଉ, ମଙ୍ଗଳମୟ ହେଉ। ଆପଣମାନେ ଯେଉଁ ଯେଉଁ କାମ କରିବାକୁ ଚାହୁଁଛନ୍ତି ସେ କାମ ନିହାତି ଭାବରେ ପୂର୍ଣ୍ଣ ହେଉ, ସଫଳ ହେଉ, ଏହି ଆଶା ସହିତ ଶୋ ଷ୍ଟାର୍ଟ କରିବା ଶୁଭ ସକାଳ।

ସକାଳ ଆସିବା ମାତ୍ରକେ ଆମ ମନରେ ଅଫୁରନ୍ତ ଆଶା ସୃଷ୍ଟି ହୁଏ। ଆମେ ସମସ୍ତେ ଭାବୁ ଆଜିର ସକାଳ ସମସ୍ତଙ୍କ ପାଇଁ ସୁନ୍ଦର ଭାବରେ ଆରମ୍ଭ ହେଉ ଏବଂ ଧୀରେ ଧୀରେ ସମୟ ଅତିକ୍ରମ କରିବା ଅନୁସାରେ ସମୟ ଆଗକୁ ଆଗକୁ ବଢ଼ିବା ଅନୁସାରେ ଆମର କାମ ମଧ୍ୟ ଆଗକୁ ଆଗକୁ ବଢ଼ୁ। ଆମେ ସମସ୍ତେ ଆମ କାମରେ ସକ୍ସେସ ହେଉ। ସମସ୍ତଙ୍କ ଭିତରେ ଏଇ ଯେଉଁ ସୁନ୍ଦର ଭାବନା ସକାଳୁ ସକାଳୁ ସୃଷ୍ଟି ହୁଏ, ସେଇ ଭାବନାକୁ ଆଉ ଟିକେ ମଜବୁତ କରିବା ପାଇଁ, ସେଇ ଭାବନାକୁ ଆଉ ଟିକେ ସୁଦୃଢ଼ କରିବା ପାଇଁ ଆମର ଏଇ ଛୋଟିଆ ପ୍ରୟାସ ମାନେ ଆପଣମାନେ ସମସ୍ତେ ନିଜ ନିଜର କାମରେ ଲାଗି ପଡ଼ନ୍ତୁ, ତା ସହିତ ଆମକୁ ମଧ୍ୟ ଶୁଣୁଥାନ୍ତୁ।

ଖବର ଖବର ଖବର ଚାରିଆଡ଼େ ବିଭିନ୍ନ ପ୍ରକାରର ଖବର, ସତ ମିଛର ଫେଣ୍ଟା ଫେଣ୍ଟି ଖବର, ସେ ଯାହା ବି ହଉ ଖବରଟା ତ ଜାଣିବାକୁ ପଡ଼ିବ ନା, ଶୁଣିବାକୁ ବି ପଡ଼ିବ। ଦେଶ ବିଦେଶର ହାଲଚାଲ ନ ଜାଣିଲେ କେମିତି ହବ କହିଲେ। ତେବେ ସକାଳର ତାଜା ଖବରରେ ସମସ୍ତଙ୍କର ଥାଏ ଗୋଟେ ପ୍ରକାର ଅହେତୁକ ଆଗ୍ରହ, ସେ ବିଷୟରେ ଆଜି ଚର୍ଚ୍ଚା କରିବା। ବାସ୍ ଏଇ ଗୀତ ପରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେତେକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଶୁଭ ସକାଳ। ଦିନର ଆରମ୍ଭ ହୁଏ ସକାଳରୁ। ରାତିର ବିଶ୍ରାମ ପରେ ଆମ ଦେହ ମନ ସବୁକିଛି ସ୍ଥିର ଥାଏ, ଶାନ୍ତ ଥାଏ। ସକାଳୁ ଆମେ ଯେଉଁ କାମ କରୁ ସେଥିରେ ଆମର ଆଗ୍ରହ ମଧ୍ୟ ରହିଥାଏ ଆଉ ସହଜ ସୁବିଧାରେ ସେ କାମ ବି ହୋଇଯାଏ। ସକାଳର ତାଜା ଖବର ଶୁଣିବା ପାଇଁ ଆମ ସମସ୍ତଙ୍କର ଆଗ୍ରହ ଥିଲା ଭଳି ସମସ୍ତଙ୍କର ସକାଳୁ ସକାଳୁ କାମ କରିବାର ମଧ୍ୟ ଆଗ୍ରହ ଥାଏ।

ଶୁଣୁ ଚନ୍ଦନୀ ଶିକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମେ କହୁଛୁ ଆପଣମାନେ ଶୁଣୁଛନ୍ତି ଆଉ ସମୟ ଅନୁସାରେ ନିଜ ନିଜର କାମରେ ମଧ୍ୟ ଅଗ୍ରସର ହୋଇଛନ୍ତି ସମସ୍ତେ। ହଁ, ଖବର ଆମକୁ ସତର୍କ କରେ, ସଚେତନ କରେ, ଭୁଲରୁ ଠିକ୍ ଆଡ଼କୁ ଆଣିଥାଏ। ନା କ'ଣ କହୁଛନ୍ତି? ସକାଳର ତାଜା ଖବର ଭଳି ଆପଣମାନେ ମଧ୍ୟ ଆକ୍ଟିଭ୍ ରୁହନ୍ତୁ, ମାନେ ତାଜା ରୁହନ୍ତୁ ସବୁବେଳେ।

ଡେଲି ଲାଇଫରେ ସକାଳର ତାଜା ଖବର ଭଳି ଆପଣମାନେ ରୁହନ୍ତୁ ଆକ୍ଟିଭ। ସବୁବେଳେ ଆମେ ଚେଷ୍ଟା କରିବା ସମୟ ଅନୁସାରେ ନିଜକୁ ଅପଡେଟ୍ ରଖିବାକୁ। ଯଥେଷ୍ଟ ପରିଶ୍ରମ, ନିଷ୍ଠା, ସାଧନା, ଏକାଗ୍ରତା ଏସବୁକୁ ସାଥିରେ ନେଇ ଚାଲିବା। ସକାଳର ତାଜା ଖବର ଭଳି ସବୁବେଳେ ଆମେ ବି ଫ୍ରେଶ୍ ଆଉ ଫିଟ୍ ରହିବା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ମର୍ଣ୍ଣିଂ ମେଲୋଡି। ଶିଶୁକୁ ଜଣା ନଥାଏ କଥା କହିବାର ଶୈଳୀ, ଜଣା ନଥାଏ ବ୍ୟାକରଣ, କାହାକୁ କେମିତି କ'ଣ କହିବାକୁ ପଡ଼ିବ ସେ କିଛି ବି ଜାଣିନଥାଏ। ତଥାପି ତାର କୁନି କୁନି ଓଠରେ ଅଧା ଅଧା ଦରଖଣ୍ଡିଆ ହସ, ଦରଖଣ୍ଡିଆ କଥା ଶୁଣି ସମସ୍ତେ ବେଶ ଆନନ୍ଦିତ ହୁଅନ୍ତି, ବେଶ ମଜା ନିଅନ୍ତି ସେ କଥାର।

କଥାରେ କଥାରେ କହୁ କହୁ କେତେ କେତେ ଭୁଲ ଶବ୍ଦ କହିଦିଏ ଛୋଟ ଛୁଆଟିଏ। ତଥାପି ସେ କଥାରେ ବେଶ କିଛି ମୁହୂର୍ତ୍ତ ହଜିଯିବା ପାଇଁ ଇଚ୍ଛା ହୁଏ। ନିଷ୍ପାପ ମନରେ ତୁନି ତୁନି କଥା ମନ ପ୍ରାଣକୁ ପୁଲକିତ କରେ। ଦରଟି କଥା ବା ଖଣ୍ଡି ଖଣ୍ଡି କଥା କହୁ କହୁ ଧୀରେ ଧୀରେ ବେଶ ଭଲ ଭାବରେ କଥା କହିଥାଏ ଶିଶୁଟିଏ। ଠିକ୍ ଭାବରେ ବା ବାକ୍ୟକୁ ସଠିକ୍ ଉଚ୍ଚାରଣ ପୂର୍ବକ କଥା କହିବାରେ ଅଭ୍ୟସ୍ତ ହୋଇଯାଏ ଶିଶୁଟି। କିନ୍ତୁ ସେ ଦରଟି କଥା ସତରେ ଖୁବ୍ ହୃଦୟସ୍ପର୍ଶୀ ଏବଂ ଆନନ୍ଦଦାୟକ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ ସେ ଦିଲ ତକ। ସୋ ଷ୍ଟାର୍ଟ କରିବା ଡାଇଲିନ ଲାଇଭ ଚିଟ୍ଚାଟ୍, ଯେଉଁ ଶୋକୁ ଆପଣମାନେ ୱେଟ୍ କରିଥାନ୍ତି। ଆପଣମାନେ ନିଜ ମନପସନ୍ଦର କଥା କହିବା ପାଇଁ ସୁଯୋଗ ପାଆନ୍ତି, ଆଉ ଆମେ ଯାହା ଟପିକ୍ ଦଉ ତାକୁ ଶୁଣିସାରିଲା ପରେ ହିଁ ଆମ ସହିତ ସିଧାସଳଖ ଭାବରେ ଆଲୋଚନାରେ ସାମିଲ ହୁଅନ୍ତି। ୟେସ୍, ଡାଇଲିନ ଲାଇଭ ଚିଟ୍ଚାଟ୍ ଶୋ କେବଳ ଆପଣମାନଙ୍କ ପାଇଁ ଆପଣମାନଙ୍କର। ତେବେ ଆଜିର ଟପିକ୍ ରହିଛି ଆମ ପରମ୍ପରାରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଭିତରୁ ଆପଣଙ୍କୁ କେଉଁଟି ଭାରି ଭଲ ଲାଗେ, ଆଉ କାହିଁକି ଭଲ ଲାଗେ, ଆଜି ସିଧାସଳଖ ଭାବରେ ଜଣାଇପାରିବେ। ଆମ ଟେଲିଫୋନ୍ ନମ୍ଘରଟି ହେଉଛି 06712303153।

0: ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍। ଏବେ ଦେଖିବା ଆମ ସହିତ ଜଣେ କଲର୍ ଯୋଡ଼ି ହେଇଗଲେଣି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା ପୋଷ୍ଟ ପଡ଼ିଲା ଥାନା ଧର୍ମଗଡ଼ ଜିଲ୍ଲା କଳାହାଣ୍ଡି ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି।
0: କଣ କହିବେ, ଆଜିର ଯାହା ଟପିକ ରହିଛି ସେ ସମ୍ପର୍କରେ ଆପଣଙ୍କ ମତ କୁହନ୍ତୁ।
1: ଟପିକଟା ମତେ ଜଣା ପଡ଼ିଲାନି, ରେମ୍ବୋ ତ ଭଲ ଚାଲିଲାନି।
0: ଚାଲିଲାନି? ଯେତେ ଓଡ଼ିଶାରେ ଆମର ପର୍ବପର୍ବାଣି ଅଛି ଆମ ପରମ୍ପରାରେ, ଆପଣଙ୍କୁ କେଉଁଠି ବେଶୀ ଭଲ ଲାଗେ ଆଉ କାହିଁକି?
1: ମତେ ସବୁଠାରୁ ମାନେ ଦେଖନ୍ତୁ, ଆମ ଓଡ଼ିଶାରେ ଯେତେ ପର୍ବପର୍ବାଣି ସବୁ ହଉଛି ସେଗୁଡିକ ମତେ ବହୁତ ଭଲ ଲାଗେ। କାରଣ ଆମ ଓଡ଼ିଶାରେ ଯେତେ ପର୍ବ ହଉଛି, ଆମର ପଶ୍ଚିମ ଓଡ଼ିଶାରେ ଯୋଉ ନୂଆଖାଇ ପର୍ବଟା ପାଳନ ହୁଏ, ତାପରେ ଆମର ଆଉ ଅନ୍ୟ ଓଡ଼ିଶାରେ ହୁଏ ଆମର ଯୋଉ ରଜ ପର୍ବଟା ପାଳନ ହୁଏ, ତାପରେ ଆମର ଯୋଉ ଶ୍ରୀଗୁଣ୍ଡିଚା ରଥଯାତ୍ରା ମଧ୍ୟ ହୁଏ, ଆଉ ଏମିତିକି ବିଭିନ୍ନ ପ୍ରକାର ରଥଯାତ୍ରା ହୁଏ, ତାପରେ ଦଶହରା ମାସରେ ଯୋଉ ମା ଦୁର୍ଗାଙ୍କର ପୂଜା ହୁଏ। ଏସବୁ ମତେ ଭଲ ଲାଗେ, କାରଣ ପର୍ବପର୍ବାଣିରେ ଆମକୁ ବହୁତ ଖୁସି ମିଳେ, ସେଇଥିପାଇଁ ମତେ ବହୁତ ଭଲ ଲାଗେ। କାରଣ ଆମେ ତାଙ୍କ ସଖିଆ ଜିନିଷ ବର୍ତ୍ତମାନ ଦେଖିବାକୁ ମିଳେ, ଆଉ ନୂଆ ଡ୍ରେସଟା କିଣିଲେ ପିନ୍ଧିବାକୁ ଭଲ ଇଚ୍ଛା ଲାଗେ, ଆଉ ଦେଖିବାକୁ ଯାତ୍ରା ଦେଖିବାକୁ ଯିବାକୁ ସାଥିରେ ସାଙ୍ଗମାନଙ୍କ ସହିତ ଯିବାକୁ ବହୁତ ଭଲ ଲାଗେ। ଅପା
0: ଏତେ ସବୁ ଆପଣଙ୍କୁ ଭଲ ଲାଗେ, ଆଜି ଫାଷ୍ଟ କଲର ହିସାବରେ ଆମକୁ ଜଣେଇଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ହଁ ଅପା ନମସ୍କାର।
0: ନମସ୍କାର।

0: ଡାଇଲି ଲାଇଫ୍ ଚିଟ୍ଚାଟ୍ରେ ଟପିକ୍ ରହିଛି ଆମର ପାଳନ କରାଯାଉଥିବା ପର୍ବପର୍ବାଣି ଭିତରୁ ଆପଣଙ୍କୁ କେଉଁଠି ଭାରି ଭଲ ଲାଗେ ଆଉ କାହିଁକି ଭଲ ଲାଗେ ଆଜି ଆମକୁ ଜଣାଇ ପାରିବେ। ତେବେ ଆମ ଟେଲିଫୋନ୍ ନମ୍ବର 0671230353। ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି, ଦେଖିବା ସେ କିଏ। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ମା ନାମ ଅଟେ ଭାରି ମଧୁର, ତା ସ୍ନେହ ମମତା ଅଟେ ଅମୃତ ଭଣ୍ଡାର। ସେ ସଦା ଥାଉ ସୁସ୍ଥ ଆଉ ନିରୋଗ, ତାର ଆଶିଷରେ ଅପାର କଲ୍ୟାଣ, ତାର ଆଶିଷରେ ଥାଏ ଅପାର କଲ୍ୟାଣ। ସେ ଅଟେ ଆମ ଚଳନ୍ତି ଠାକୁର, ତା ଆଖିରେ କେବେ ଦେବ ନାହିଁ ଲୁହ, ତା ଆଖିରେ କେବେ ଦେବା ନାହିଁ ଲୁହ, ତା ଉଠରେ ଦେବା ହସ ଉଲ୍ଲାସ। ତାର ଗାଳି ଅଟେ ଫୁଲ ଚନ୍ଦନ, ତାର ପାଦ ଧୋଳି ଅଟେ ଅଗୁର ଚନ୍ଦନ, ତାକୁ କଲେ ମଥାରେ ଲେପନ ସବୁ ମନସ୍କାମ ହୁଏ ପୂର୍ଣ୍ଣ। ନମସ୍କାର, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ମୁଁ କିଏ କହୁଛି, ଆପଣ କୁହନ୍ତୁ।
0: ଆପଣ ତ ସବୁବେଳେ ଏମିତି କବିତାରୁ ଆରମ୍ଭ କରନ୍ତି ଆପଣଙ୍କ କଥା କହିବାର ଶୈଳୀ ବା ଷ୍ଟାଇଲ, ତେବେ ଆପଣଙ୍କ ନାଁଟା ଆପଣ ନିଜେ ହିଁ କହିଲେ ଭଲ ଲାଗିବ। ଜାଣିପାରୁନି, ବହୁତ ଦିନ ହବ କଥା ହେଇନି, ମୁଁ ଜାଣିପାରୁନି। ଆଚ୍ଛା ଆଚ୍ଛା, ଚନ୍ଦ୍ରକାନ୍ତ ପୃଷ୍ଟି, ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। ବହୁତ ଭଲ ଲାଗିଲା ଆପଣଙ୍କର ଏଇ ଯୋଉ ସୁନ୍ଦର କବିତା। ତେବେ କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଆଜିର ଟପିକ ସମ୍ପର୍କରେ କହିବି ତ ପର୍ବପର୍ବାଣି ଆମ ଓଡ଼ିଶାରେ ତ ବାର ମାସରେ ତେର ପର୍ବ କୁହନ୍ତି, ଯେମିତିକି ଦୋଳ ପୂର୍ଣ୍ଣିମା, ରଜ, ଦଶହରା, ତାପରେ କାର୍ତ୍ତିକ ପୂର୍ଣ୍ଣେଇ, ତାପରେ ପ୍ରଥମାଷ୍ଟମୀ, ତାପରେ ମାଣବସା, ଏମିତି ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ। ମତେ କିନ୍ତୁ ସବୁଠାରୁ ବେଶୀ ଭଲ ଲାଗେ ଆମର ଦଶହରା, ଦୁର୍ଗା ପୂଜାଟା ଆଉ ଦୋଳ ପୂର୍ଣ୍ଣିମାଟା ବେଶୀ।

0: ହଁ ସାଥୀ ଆପଣଙ୍କୁ କୋଉ ପର୍ବପର୍ବାଣି ବେଶୀ ଭଲ ଲାଗେ ଆଉ କାହିଁକି ଭଲ ଲାଗେ ଏ ସମ୍ପର୍କରେ ଆପଣଙ୍କର ମତାମତ ଆମକୁ ସିଧାସଳଖ ଜଣାଇପାରିବେ ଆମ ଟେଲିଫୋନ୍ ନମ୍ବର 06712303153। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣଙ୍କର କୋଉ ପର୍ବପର୍ବାଣି ବେଶୀ ପ୍ରିୟ?
1: ଆଜ୍ଞା, ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଯେହେତୁ ଆମେ ଓଡ଼ିଆ ମୁଡ଼ି ନଡ଼ିଆ ଲାଗେ ବଡ଼ିଆ ଦେଢ଼ ଗୋଡ଼ିଆ, ତେଣୁ ଆମେ ତ ସନାତନ ଧର୍ମୀ, ବାର ମାସରେ ତେର ପର୍ବ, ବିଭିନ୍ନ ପ୍ରକାର ପର୍ବ ଆମେ ପାଳନ କରୁ। ଏବଂ ସେଥିମଧ୍ୟରୁ ମୋର ତ ବହୁତ ଗୁଡ଼ାଏ ପର୍ବ ଫେଭରେଟ୍ ଅଛି, କାରଣ ମୁଁ ଟିକେ ମାଙ୍କ ପୂଜା ପୂଜି କରେ, ଦକ୍ଷିଣ କାଳୀଙ୍କର ଜଙ୍ଗଲୀ ମଙ୍ଗଳା ସନ୍ତୋଷୀ, ତେଣୁ ମୋର ଏକ ନମ୍ବର ପର୍ବ ହଉଛି ମା ଦୁର୍ଗାଙ୍କ ପର୍ବ ଏବଂ କାଳୀ ପୂଜା। ତାପରେ ଆସିବ ରଜ ପର୍ବ, ଦୋଳ ପର୍ବ, ତା ସହିତ ଆପଣଙ୍କର ଯେମିତି ଯୋଉ ଯାତ୍ରା ଲାଗେ, ଆମର ଏଠି ମକର ଯାତ୍ରା।

0: ହଉଛି ବହୁତ ଫେମସ।
1: ଆଚ୍ଛା
0: ମକର ଯାତ୍ରାକୁ ମୁଁ ସ୍ପେଶାଲି ଟିକେ ଯାଏ, ମୋର ଭାଣିଜୀ ଫାଣିଜୀ ଆସନ୍ତି, ଆଜି ଟିକେ ରାମଦୋଳି ଲାଗେ, ରାମଦୋଳିରେ ଝୁଲିବାକୁ ମଜା ଲାଗେ।
1: ମଜା ଲାଗେ ନା ଡର ଲାଗେ?
0: ଜମା ଡର ଲାଗେନି, ମୁଁ ତ ବହୁତ ଥର ଝୁଲିଛି। ଆଉ ତା ସହିତ ସେ ଭାଣିଜୀ ମାନେ ଯୋଉ ବସନ୍ତି, ସେ ଯୋଉ ଆପଣଙ୍କର ହେଇଥିବ ଯୋଉ ଚକ୍ରି, ସେଇଟା ବି ବହୁତ ମଜା ଲାଗେ। ଆଉ ବର୍ଷକୁ ଥରେ ଶିଳ ଚକି ମିଳେ, ଶିଳ ଚକି ମୁଣ୍ଡେଇକି ଆଣିବା ପାଇଁ ତା ମଜା ଅଲଗା। ଆଉ ସ୍ପେଶାଲି ମୁଁ ଟିକେ ଠୁଙ୍କା ପୁରୀ ଚାଟ ମଥୁରା କେକ୍ ଏସବୁ ଖାଏ, କାରଣ ସେ ସେଇ ସମୟରେ ହିଁ ମିଳେ। ଆଉ ଘରକୁ ଦିଟା ବେଲୁନ ନେଇକି ଆସେ। ଆଉ ବେଲୁନ କଣ, ଆଉ କାଳେ ପିଲା ଛୁଆ ହେଲେ ଖେଳିବେ। ଆଉ
1: ଆଚ୍ଛା ଆଚ୍ଛା, ଓକେ ଓକେ, ବହୁତ ବଢିଆ ଲାଗିଲା। ଆପଣ ମକର ମେଳା ବୁଲୁଛନ୍ତି, ଆଉ ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟ ଆପଣଙ୍କର ବହୁତ ପ୍ରିୟ। ଆମ ସହିତ ସାମିଲ ହେଲେ, ଏତେ ସୁନ୍ଦର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କ ମା ଶାରଳା ଘଣ୍ଟ ଉଡେଇଥାନ୍ତୁ, ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ, ପୁରା ଚାର ଚାନ୍ଦ ଲଗେଇ ଦଉଛନ୍ତି। ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସତରେ ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ, ଆମ ଦିଅଙ୍କ ପାଖରେ ଲାଗି ହୋଇଥାଏ। ସବୁ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାରର ନୈବେଦ୍ୟ ଆମ ଦିଅ ବେଶ ହୁଅନ୍ତି, ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାରର, ଆପଣମାନେ ସମସ୍ତେ ଜାଣିଛନ୍ତି। ଆଉ ଏକଥା ମଧ୍ୟ ଆମ ଘରେ ଘରେ ପାଳନ କରାଯାଏ। ବାର ମାସରେ ତେର ପର୍ବ ନୁହଁ, ମୁଁ ତ କହିବି ବାର ମାସରେ ଚବିଶ ପର୍ବ ଆମ ଓଡ଼ିଆର ଘରେ ଘରେ ଆମେ ପାଳନ କରୁ। ତେବେ ଆପଣଙ୍କର କେଉଁଠି ସବୁଠୁ ପ୍ରିୟ ଆଉ କାହିଁକି, ଆଜି ଆମକୁ ସିଧାସଳଖ ଜଣାଇ ପାରିବେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି?
2: ନମସ୍କାର, ଜୟ ଜଗନ୍ନାଥ।
1: କିଏ କହୁଛନ୍ତି?
2: ଘରୁ ବି ଏମିତି ବି ଫ୍ୟାମିଲି ସବୁ କୁଣିଆ ମତ ବହୁତ ଆସନ୍ତି, ପୁରା ଫୁଲ ହେଇଯାନ୍ତି। ସମସ୍ତଙ୍କର ନୂଆ ଡ୍ରେସ୍, ଶାଢୀ ପତ୍ର, ପିଲା ଛୁଆଙ୍କ ପାଇଁ ଛୋଟ ଛୋଟ ଡ୍ରେସ୍, ବନ୍ଧୁ ବାନ୍ଧବ ଯେତିକି ଆସେ ତାଙ୍କ ପାଇଁ ବି ଡ୍ରେସ୍ ପତ୍ର ହେଇଥାଏ। ଆଉ ଭଲ ଭଲ ଖାଇବା ଆଇଟମ୍ ହେଇଥାଏ। ପୂଜା ବି ଚାରି ପାଞ୍ଚ ଦିନ ଲାଗିଥାଏ, ଦଶ ପୂଜାଟା। ଆଉ ତାପରକୁ ଆମର ରାବଣ ପୋଡି ମହୋତ୍ସବଟା ବହୁତ ଜାକଜକମ ରହିତ ହୁଏ ହେଲା। ଆଉ ଛୁଟି ତ ଆମର ପୁରା ଗୋଟେ ଦିନ, ସାତ ଦିନ ପୁରା କଟିଦେଉ, ତାପରେ ଛୁଟି ପୁରା ଆମେ ଲାଣ୍ଡକୁ ଯାଉ। ଏମିତି
1: ବହୁତ ବଢିଆ। ତେବେ ଦଶହରାରେ ଆପଣଙ୍କୁ ଯୋଉ ବୋନସଟା ମିଳେ, ସେଥିପାଇଁ ଆପଣଙ୍କ ମନ ଖୁସି ଥାଏ, ଆଉ ଖର୍ଚ୍ଚ ବାର୍ଚ୍ଚ କରିବାରେ ଲଗାମ ନଥାଏ, ଆଉ ସବୁ ପ୍ରକାର
2: ଆଚ୍ଛା,
1: ବହୁତ ବଢିଆ ବହୁତ ବଢିଆ। କାରଣ ପଇସା ନଥିଲେ କିଛି ଭଲ ଲାଗିବନି, ଯେକୌଣସି ପର୍ବପର୍ବାଣି ଖୁସି ବାସି କୁହନ୍ତୁ, ପଇସାଟା ହେଲା ମେନ୍ ନାଇଁ।
2: ଆଜିକାଲି ଦୁନିଆ ତ ମନି ସବୁ କିଛି ଅଛି।
1: ଓକେ, ଯାହାହେଉ, ଦଶହରାରେ ଆପଣଙ୍କୁ ବୋନସ ମିଳିବା ପରେ ଆପଣ ବହୁତ ଖୁସିରେ ମଜା ମଜଲିସ୍ କରନ୍ତି, ଘରକୁ ଆସନ୍ତି। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଭଲରେ ଥାନ୍ତୁ, ଖୁସିରେ ଥାନ୍ତୁ, ଆମ ସହିତ ଏମିତି କନେକ୍ଟ ହେଇ ରହିଥାନ୍ତୁ। ଧନ୍ୟବାଦ,
2: ଧନ୍ୟବାଦ। ନମସ୍କାର
1: ନମସ୍କାର।

0: ହେଉଛି କିନ୍ତୁ କାଳୀ ପୂଜା ମତେ ବେଶୀ ଭଲ ଲାଗେ କିନ୍ତୁ ଆମ ଏରିଆରେ ନାହିଁ ଦୂରରେ ଅଛି ତେଣୁ ପର୍ବ ଯୋଦ୍ଧା ଏରିଆର ପର୍ବ ଯୋଦ୍ଧାକୁ ଭଲ କିନ୍ତୁ ମତେ ପ୍ରାୟ ସବୁ ପର୍ବ ଭଲ ଲାଗେ କିନ୍ତୁ ବେଷ୍ଟ ଲାଗେ ରଜଟା ଟିକେ ସମସ୍ତେ ସାଙ୍ଗସାଥି ଇଏ ଚାଟିକି ବୁଲାବୁଲି କରୁ କିଛି ଗଲେ କବାଡ଼ି ଖେଳ ହୁଏ ଡୁଡୁ ଖେଳ ହୁଏ ଆମର ଦୋଳି ଖେଳ ହୁଏ ସେଇଟା ବେଷ୍ଟ ଭଲ ଲାଗେ ଆଉ ଗୋଟେ ହଉଛି ଦୋଳ ଦୋଳରେ ତ ସବୁ ଘରକୁ ଛୁଟିରେ ଆସନ୍ତି ସାଙ୍ଗସାଥି ଯେତେ ଚାକିରି ବାକିରି କରୁଛନ୍ତି ସବୁ ଛୁଟିରେ ଆସନ୍ତି ତାଙ୍କ ସହିତ ଯେତେବେଳେ ମିଶିଯାଉ ସିଏ ଆଉ ଗୋଟେ ଅଲଗା ନିଆରା ପରମ୍ପରାର ସୃଷ୍ଟି ହେଇଯାଏ ମନ ଭିତରେ ତେଣୁ କୋଉ ପର୍ବକୁ ନିନ୍ଦି ହବନି ଆମ ସବୁ ଭଲ କିନ୍ତୁ ଆମ ଏରିଆରେ ଯୋଉଟା ହଉଛି ଆମେ ନିଶ୍ଚିତ ସେଇଟାକୁ ଭଲ କହିବା ଧରନ୍ତୁ ଗୋଟେ ଯାତ୍ରା ହଉଛି ରଥଯାତ୍ରା ଆମର ସାରା ଓଡ଼ିଶା ଯାକ ତ ଆମକୁ ପାଳନ କରୁଛନ୍ତି କିନ୍ତୁ ଆମ ପାଖରେ ପାଳନ ହେଲେ ଆମେ ସେଇଟାକୁ ଭଲ କହିବା ଦୂରରେ ତ ପାଳନ ହଉଛି ଆମେ ତ ପାଳନ ପାଇପାରିବାନି ତେଣୁ ଆମ ଏରିଆରେ ଯୋଉଟା ହଉଛି ସେ ଯେକୌଣସି ପର୍ବ ହଉ ଆମେ ତାକୁ ଖୁସି ସହ ପାଳନ କରିବା ମନର ଅନ୍ତରୀୟ ସହ ପାଳନ କଲେ ସେଇଟା ଆମକୁ ଭଲ ଲାଗିବ
1: ସବୁ
0: ପର୍ବ ହିଁ ଭଲ କୌଣସି ପୁଣ୍ୟ ପର୍ବକୁ ନିନ୍ଦିବାର ନାହିଁ
1: ଆଚ୍ଛା ଆପଣ ସବୁ ପର୍ବକୁ ଏମିତି ଭଲ ପାଉଥାନ୍ତୁ ଆଉ ରଜ ପର୍ବ ଦୋଳ ପର୍ବକୁ ବେଶୀ ମନାଉଥାନ୍ତୁ ଆମ ସହିତ ସାମିଲ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ସବୁ ପର୍ବପର୍ବାଣୀର ନିଆରା ଗୋଟେ ଭାବନା ଥାଏ ନିଆରା ବେଶଭୂଷା କୁହନ୍ତୁ ଖାଦ୍ୟପେୟ କୁହନ୍ତୁ ପ୍ରସ୍ତୁତି ପ୍ରଣାଳୀ ଥାଉ ସବୁ ପର୍ବପର୍ବାଣୀର ଅଲଗା ଅଲଗା ପ୍ରକାରର ଥାଏ ଆଉ ସବୁ ପର୍ବପର୍ବାଣୀ ବିଭିନ୍ନ ପ୍ରକାରର ଟାଇମ୍ରେ ହିଁ ହୋଇଥାଏ ଦେଖନ୍ତୁ ଦଶହରା ବେଶୀ ଖରା ନଥାଏ କି ବେଶୀ ଶୀତ ନଥାଏ ଆଉ ଦୋଳ ପର୍ବ ମଧ୍ୟ ସେମିତି ରଜ ଖରା ଜଷ୍ଟ ସରି ସରି ଆସୁଥାଏ ତ କହିହେବନି ଗୁଳୁଗୁଳି ଥାଏ ଗରମ ଥାଏ କିନ୍ତୁ ସେ ଯୋଉ ମୌସୁମୀର ଆଗମନ ସେ ମୌସୁମୀର ଆଗମନ ପର୍ବ ରଜ ପର୍ବ ଏଇଟା ହେଉଛି କୃଷି ଭିତ୍ତିକ ପର୍ବ ଆମ ସମସ୍ତଙ୍କୁ ବେଶ ଭଲ ଲାଗେ ଆଉ ରଜ ତିନି ଦିନ କାହାର କିଛି ବି କାମ ନଥାଏ ସବୁ କାମ ବାରଣ କରାଯାଇଥାଏ ବନ୍ଦ କରାଯାଇଥାଏ କେବଳ ଆମେ ହସିବା ବୁଲିବା ଖେଳିବା ନାଚିବା ଏଇସବୁଥିରେ ଆମର କଟିଥାଏ ସେଥିପାଇଁ ରଜ ପର୍ବ ଏକ ନିଆରା ପର୍ବ ସେମିତି ପ୍ରତ୍ୟେକ ପର୍ବପର୍ବାଣୀର ଖାନାପିନା ପାଖରୁ ଆରମ୍ଭ କରି ବେଶଭୂଷା ସବୁ ଜିନିଷର ସ୍ୱତନ୍ତ୍ର ଢଙ୍ଗ ରଙ୍ଗ ସବୁକିଛି ଥାଏ ସେଥିପାଇଁ ସବୁ ପର୍ବପର୍ବାଣୀ ଆମକୁ ବେଶ ଭଲ ଲାଗେ ତା ଭିତରୁ ମଧ୍ୟ ଆମର ଫେଭରେଟ୍ କିଛି ବି ଥାଏ ଆଜି ଆମେ ସେଇ କଥା ବିଷୟରେ ଆଲୋଚନା କରୁଛେ ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି ସେ କିଏ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
2: ହ୍ୟାଲୋ ହ୍ୟାଲୋ
1: ହଁ କିଏ କହୁଛନ୍ତି ଆଜ୍ଞା କିଏ କହୁଛନ୍ତି
2: କଟକରୁ କହୁଥିଲି ଜଗନ୍ନାଥ
1: ଜଗନ୍ନାଥ ଏତେ ସୁନ୍ଦର ନାଁଟା ଆପଣ ଜଗନ୍ନାଥ ଏମିତି କହିଦେଉଛନ୍ତି ଆମେ ଜାଣିପାରୁନୁ ଅନ୍ୟମାନେ ବି ଶୁଣିପାରୁନଥିବେ ଜଗନ୍ନାଥ ଆପଣଙ୍କ ଟାଇଟେଲଟା କୁହନ୍ତୁ
2: ଜଗନ୍ନାଥ ପ୍ରସାଦ ଜେନା
1: ବଢିଆ ସୁନ୍ଦର
2: ଆପଣଙ୍କୁ ବହୁତ ଦିନ ପରେ ଆପଣଙ୍କ ସାଙ୍ଗରେ କଥା ହଉଛି ରେଡିଓରେ ସୁମନ୍ତ ମହାନ୍ତି ଯେତେବେଳେ ଥିଲେ ତାଙ୍କ ସାଙ୍ଗରେ ଥରେ କଥା ହେଇଥିଲି
1: ଆଜ୍ଞା ଆଜ୍ଞା
2: ବହୁତ ଦିନ ପରେ ଆପଣଙ୍କ ସାଙ୍ଗରେ କଥା ହଉଛି
1: ଏତେ ଦିନ ପରେ ଆପଣ ମନେ ରଖିଛନ୍ତି ଆମକୁ ଟେଲିଫୋନ କରିଛନ୍ତି ଆଜି ଏଇ ସୁନ୍ଦର ସକାଳରେ ଆମ ସହିତ ସିଧାସଳଖ ଭାବରେ କଥା ହଉଛନ୍ତି
2: ଆଜ୍ଞା ଆଜ୍ଞା
1: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ଆଜିର ଟପିକ ସମ୍ପର୍କରେ
2: ଟପିକ ତ ବହୁତ ଭଲ ଆଉ ଆମର ତ ଓଡ଼ିଆରେ ସବୁବେଳେ ବାର ମାସରେ ତେର ପର୍ବ ତା ଭିତରେ ଜଗନ୍ନାଥଙ୍କ ରଥଯାତ୍ରା ଏକମାତ୍ର ପର୍ବ ଯୋଉଥିରେ ସମସ୍ତେ ସାମିଲ ହୁଅନ୍ତି
1: ଆପଣ ଶ୍ରୀକ୍ଷେତ୍ର ଧାମକୁ ଯାଇଛନ୍ତି ରଥଯାତ୍ରା ସମୟରେ ଆଚ୍ଛା ରଥ ଦୌଡ଼ି ଟାଣିଛନ୍ତି
2: ରଥ ଦୌଡ଼ି ଟାଣିଛନ୍ତି
1: ଆଚ୍ଛା ସେ ସୌଭାଗ୍ୟ ଆପଣଙ୍କୁ ମିଳିନି କିନ୍ତୁ ମୁଁ ଚାହିଁବି ପ୍ରଭୁ କୃପା କରନ୍ତୁ ଆପଣ ଜୀବନ କାଳ ଭିତରେ ଥରୁଟେ ହେଲେ ବି ରଥ ଦୌଡ଼ି ଛୁଅନ୍ତୁ ଆପଣଙ୍କର ପରମ ସୌଭାଗ୍ୟ ହବ ତେବେ ଆଉ କଣ କହିବେ ଏତେ ଦିନ ପରେ ଆପଣ ଆଜି କଥା ହଉଛନ୍ତି ପ୍ରାୟ କେତେ ବର୍ଷ ହେଲାଣି ଆପଣ କଥା ହେଲାଣି
2: ଭିଡ଼ ରହୁଛି ତ ଶୁଣେ ପିଲାଦିନୁ ଅତି ଛୋଟ ବେଳୁ ମାନେ 75-80 ମସିହା ବେଳ କଥା କହୁଛି ଘରେ ରେଡିଓ ହିଁ ବାଜେ ସକାଳୁ ହେଲେ ରେଡିଓଟି ବାଜିବାର ତେଣୁ ଜଏଣ୍ଟ ଫ୍ୟାମିଲି ଥିଲା ଦୁଇ ସାହିରେ ଦୁଇ ଖଞ୍ଜାରେ ଦୁଇଟା ରେଡିଓ ଥିବ ସକାଳୁ ଉଠିଲେ ବାଜିବ ଆଉ ବନ୍ଦନାଠୁ ଆରମ୍ଭ କରି ସମସ୍ତ ପ୍ରୋଗ୍ରାମ ରାତି 9 ଯାଏଁ ସରିବ ତେଣୁ ଏ ରେଡିଓର ମୁହଁଟା ରହିଛି
1: ତେବେ ସେ ରେଡିଓର ମୁହଁ ଆଜି ଆପଣଙ୍କୁ ପୁଣି ଥରେ ଆମ ସହିତ କନେକ୍ଟ କରିଛି ଆପଣ ଆମ ସହିତ ସାମିଲ ହେଲେ ନିଜର ମତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
2: ଥ୍ୟାଙ୍କ ୟୁ

0: म्यूजिकल इयर्स आकाशवाणी एफएम रेनबो कटक दिल से दिल तक रे चलिछि डायलिंग लाइव चिटचाट अपन माने सीधा सळख हम से त कथा होचंती आज रो टॉपिक रहैछि आमा परंपरा रे पालन करा जाउथिबा पर्व पर्वणी भितरु आपन को केउटी बेसी पसंद आउ काहेकि एबे देखिबा आउ जने कलर को हेलो आकाशवाणी एफएम रेनबो कटक
1: अजय नमस्कार मु किशनर कटक दीपक दास कहतली
0: आपन को स्वागत जणउछि कोहन त टॉपिक संपर्क करे
1: ଆଜ୍ଞା ଦେଖନ୍ତୁ କଥାରେ ଅଛି ତ ବାର ମାସରେ ତେର ପର୍ବ କିନ୍ତୁ ଯାହା ବି ଆପଣ ବି ପୂର୍ବରୁ କହୁଥିଲେ ମୁଁ ଶୁଣିଥିଲି ତେର ପର୍ବ ତ ନୁହେଁ ଚବିଶ ପର୍ବ ବି ନୁହେଁ ମୁଁ ଜାଣିବାରେ ବହୁତ କିଛି ମାନେ 365 ଦିନ ବୋଧେ 365 ଦିନ ଛୋଟ ବଡ ଏମିତି କିଛି ନା କିଛି ପର୍ବ ଥିବ ଓଷାବ୍ରତ ପର୍ବ ଏମିତି କିଛି ନା କିଛି ଥିବ ଏଥିରୁ ଯାହା ହଉ ତେବେ ଏକ ଦିନାତ୍ମକ ପର୍ବ ଠାରୁ ଯାହା ବି କିଛି ଅଧିକ ଦିନ ହୁଏ ଯୋଉ ପର୍ବରେ କି ସାଧାରଣ ଭାବେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଅଫିସ କାର୍ଯ୍ୟାଳୟ ଯେମିତିକି ସରକାରୀ ବେସରକାରୀ କିଛି କିଛି ଯଦି ଅନୁଷ୍ଠାନ ବନ୍ଦ ଥାଏ ତେବେ ସେ ପର୍ବରେ ଯଦି ସମସ୍ତେ ସାମିଲ ହୁଅନ୍ତି ସେଇଭଳି ପର୍ବ ନିଶ୍ଚିତ ଭଲ ଲାଗେ ଯେମିତିକି ସବୁ ବିଭିନ୍ନ ବିଭିନ୍ନ କଲର ସବୁ କହୁଥିଲେ ଯାହା ବି ଯେମିତିକି ଦଶହରା ଯେ ଗୋଟେ ବଡ ଛୁଟି ତା ଭିତରେ ପର୍ବଟି ପାଳନ ହୁଏ ତେଣୁ ସମସ୍ତେ ଛୋଟ ଠାରୁ ଆବଳ ବୃଦ୍ଧ ମାନେ ତା ସମସ୍ତେ ଏଥିରେ ସାମିଲ ହୋଇପାରନ୍ତି ସମସ୍ତଙ୍କର ଛୁଟି ବି ଥାଏ ସମସ୍ତେ ଏତେ ସାମିଲ ହୁଅନ୍ତି ସେମିତିକି ରଜ ହେଲା ରଜ ମଧ୍ୟ ସେଇଭଳି ଯାହା ବି ଆପଣ କହୁଥିଲେ ଇଏ ଖରାଟି ସରିଥାଏ ବର୍ଷାଟି ଆରମ୍ଭ ହୋଇଥାଏ

0: ଆଉ ସେ ସମୟରେ ସବୁ ବିଭିନ୍ନ ପରୀକ୍ଷା ସବୁ ପିଲାମାନଙ୍କର ବି ସରି ଯାଇଥାଏ, ଆଉ ବିଭିନ୍ନ କାର୍ଯ୍ୟାଳୟ ବି ଛୁଟି ଥାଏ, ସବୁ ଏକାଠି ହେବାରେ ଗୋଟେ ପ୍ରକୃଷ୍ଟ ଗୋଟେ ମାନେ ଗୋଟେ ମାଧ୍ୟମ ଥାଏ, ସେଥିପାଇଁ ସେଇଟା ବି ଭଲ ଲାଗେ। ତା ସାଙ୍ଗରେ ସମସ୍ତେ ପିଠା, ତା ସାଙ୍ଗରେ ଦୋଳି, ସମସ୍ତେ ମିଶିବାର ଯୋଉ ଏକ ଅପୂର୍ବ ଆନନ୍ଦ। ତାପରେ ପରେ ଦେଖିବେ ବହୁତ କଲର ବି କହୁଥିଲେ ଶ୍ରୀଗୁଣ୍ଡିଚା ଶ୍ରୀଗୁଣ୍ଡିଚା ଦିନ ଏକ ଦିନାତ୍ମକ ହେଲେ ମଧ୍ୟ ସାରା ବିଶ୍ୱର ଭକ୍ତ କୋଣ ଅନୁକୋଣରୁ ଛୁଟି ଆସନ୍ତି ସେଇ ଦିନଟିକୁ। କେବଳ ଜଗନ୍ନାଥ ଯେତେବେଳେ ମାନେ ଆମମାନଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଆସନ୍ତି, ସେଥିରେ ସାମିଲ ହେବା ମଧ୍ୟ ପରମ ସୌଭାଗ୍ୟର କଥା ଏବଂ ନିଶ୍ଚିତ ବହୁତ ଆନନ୍ଦ ଦିଏ। କାରଣ କେବଳ ସେହି ଦିନ ନୁହେଁ, ସେବେଠାରୁ ପୁରା ବାହୁଡା ପର୍ଯ୍ୟନ୍ତ, ବାହୁଡା ପରେ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକଟି ଯୋଉ ଘଟଣା ଯାହା ବି ଅଛି ତାଙ୍କ ପରମ୍ପରା, ସେ ନିଶ୍ଚିତ ଭାବେ ବହୁତ ଭଲ ଲାଗେ। ଆମେ ଯେଉଁଥିରେ ସାମିଲ ହଉ ଭଲ ଲାଗେ, ନହେଲେ ଆମେ ଯଦି ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଯଦି ଆମେ କିଛି ଦୂରଦର୍ଶନ କିମ୍ବା ରେଡିଓ ଯଦି ଆମେ ଶୁଣୁ ମଧ୍ୟ ସେ ବହୁତ ଆନନ୍ଦ ଲାଗେ।
1: ବା ପର୍ବ ପର୍ବାଣୀକୁ ଛାଡି ଆମେ ବଞ୍ଚିପାରିବାନି କି ରହିପାରିବାନି, ସେଥିରେ ଆମେ ସାମିଲ ହବା ଆଉ ନିଜକୁ ମଧ୍ୟ ଆନନ୍ଦମୟ ମନେ କରିବା ନାହିଁ କି? ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଏତେ ସୁନ୍ଦର ଭାବରେ ଆପଣ ପର୍ବ ପର୍ବାଣୀକୁ ବର୍ଣ୍ଣନା କଲେ, ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ରଖୁଛି, ନମସ୍କାର।
1: ନମସ୍କାର। ପର୍ବପର୍ବାଣୀ ଆଉ କଣ, ଗୋଟେ ଖାନାପିନା, ଗୋଟେ ବୁଲାବୁଲି, ଭଲ ଟିକେ ନୂଆ ନୂଆ ଡ୍ରେସ୍ ଫେସ୍ ପିନ୍ଧିବା, ଟିକେ ବନ୍ଧୁ ବାନ୍ଧବ ଘରକୁ ଟିକେ ଯିବା ଆଉ କଥାବାର୍ତ୍ତା ଟିକେ ହବା, ଏଇ ତ ଆଉ କଣ। ଖୁସିବାସୀ, ପ୍ରକୃତରେ ଖୁସିବାସୀକୁ ଆମେ ସମସ୍ତେ ଭଲ ପାଉ, ସେଇଥିପାଇଁ ତ ମୁଁ କହୁଥିଲି ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ଟେନସନ୍ ହୁଅନ୍ତୁ ନାହିଁ, ମାନସିକ ଭାବରେ ଚାପଗ୍ରସ୍ତ ବେଶୀ ହୁଅନ୍ତୁ ନାହିଁ। ଯେକୌଣସି କାମ ହଉ ତାକୁ ସ୍ମୁଥଲି ଇଜିଲି ହ୍ୟାଣ୍ଡେଲ କରିବା ପାଇଁ ଚେଷ୍ଟା କରନ୍ତୁ, ପଜିଟିଭ ୱେରେ ସବୁବେଳେ ରୁହନ୍ତୁ। ଯେକୌଣସି ବାଧା ବିଘ୍ନ, ରୋଗ, ଶୋକ, ଦୁଃଖ ଯାହା ବି ଆସୁ, ସେ ସବୁକୁ କେମିତି ସୁନ୍ଦର ଭାବରେ ସମାଧାନ କରିପାରିବେ ସେସବୁର ଗୋଟେ ସୁନ୍ଦର ସୂତ୍ର ବାହାର କରନ୍ତୁ। ଆପଣ ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ, ସବୁବେଳେ ହସ ଖୁସିରେ ସମୟ କାଟି ଦିଅନ୍ତୁ। ଆଉ ମୁଁ କାହିଁକି ଆଜି ପର୍ବପର୍ବାଣୀର କଥା ଡିସ୍କସନ୍ କରୁଛି, ଆପଣମାନେ ଟିକେ ରିଲାକ୍ସ ମୋଡ୍ରେ ରହିପାରିବେ, ଯେହେତୁ ଆଜି ସଣ୍ଡେ ଅଛି, ପର୍ବପର୍ବାଣୀରେ ଆମେ ବେଶ୍ ଖୁସି ମନାଉଥାଉ, ଆନନ୍ଦ ମନାଇଥାଉ, ସମସ୍ତଙ୍କ ଭିତରେ ଗୋଟେ ସୁନ୍ଦର ଭାବନା ମଧ୍ୟ ସୃଷ୍ଟି ହୁଏ। ରଜରେ ଯେମିତି ପିଠାପଣା ତିଆରି ହୁଏ, ରଜ ପାନ, ରଜ ଦୋଳି ଏସବୁର ମଜା ଥାଏ, ସେମିତି ଅନ୍ୟାନ୍ୟ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ଖାଇବା ପିଇବାର ମଜା, ବୁଲାବୁଲିର ମଜା, ନୂଆ ଡ୍ରେସ୍ ପିନ୍ଧିବାର ମଜା, ଏସବୁ ଆମକୁ ଗୋଟେ ସକାରାତ୍ମକ ଭାବନା ଭିତରକୁ ମଧ୍ୟ ଟାଣି ଆଣେ। ଏବେ ଦେଖିବା ଆମର ଆଉ ଜଣେ କଲର ଯୋଡ଼ି ହେଇଗଲେଣି, ସେ କିଏ? ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ସମୟ ଆଗରେ ପ୍ରାୟ ସମସ୍ତେ ହାର ମାନନ୍ତି, କିନ୍ତୁ କିଛି ଲୋକଙ୍କ ଆଗରେ ସମୟ ହାର ମାନେ। ନମସ୍କାର ଆଜ୍ଞା,
1: କୁହନ୍ତୁ, ଆପଣଙ୍କ ପରିଚୟ କୁହନ୍ତୁ।
2: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ମ୍ୟାମ୍, ଟପିକ ତ ତଥ୍ୟ, ତା ବିଷୟରେ ବହୁତ ସୁନ୍ଦର ତଥ୍ୟ ଲୁଚି ରହିଛି, ଖାଲି ତାର କ୍ଲୁ ବି ଆପଣ ଦେଇଦେଇଛନ୍ତି ଯେ ଆନନ୍ଦ, ଆକର୍ଷଣ ଆଉ ଆତ୍ମୀୟତା। ହ୍ୟାଲୋ,
1: ହଁ କୁହନ୍ତୁ।
2: ଆନନ୍ଦ, ଆକର୍ଷଣ ଆଉ ଆତ୍ମୀୟତା, ଏଇସବୁ ଆମର ଯୋଉ ପର୍ବପର୍ବାଣୀ ଅଛି ଆଜିରେ ଭରି ରହିଛି, କିନ୍ତୁ ଦୁଃଖ ଆଉ ବିଡମ୍ବନାର ବିଷୟ ଯେ ଆଜି ଚାକଚକ୍ୟ ଆଉ ବିଳାସ ବ୍ୟସନ ଆଉ ପାଶ୍ଚାତ୍ୟ ସଭ୍ୟତାର ଆକର୍ଷଣ ହିଁ ଆମେ ଆକୁ ଭୁଲି ଯାଇଛେ। ସାର୍ ଛାଡ଼ନ୍ତୁ ଯେ ମୁଁ ଗୁରୁତ୍ୱ ଦେବି ଆମର ଯୋଉ ମହାପ୍ରଭୁଙ୍କର ଘୋଷଯାତ୍ରା, ରଥଯାତ୍ରା,
1: ତା
2: ଦେହରେ ପ୍ରାୟ ଦୁନିଆର କୋଣ ଅନୁକୋଣରେ ଲୋକମାନଙ୍କ ମନରେ ସେ ଦିନଟିରେ ଗୋଟେ ଆତ୍ମୀୟତା, ଆକର୍ଷଣ ଭରି ରହିଥାଏ।
1: ଆଉ
2: ଦ୍ୱିତୀୟରେ ପ୍ରାୟୋରିଟି ଦେବି ଯେ ଆମ ରଜ ପର୍ବ, ସେଥିରେ ବି ମ୍ୟାମ୍ ତା ପୂର୍ବ ବା 8 ଦିନ ଆଗରୁ ପ୍ରସ୍ତୁତି ଆଉ ପରେ ଯୋଉ ବିଷାଦ ମନୋଭାବ ଆସେ, ରଜ ସରିଗଲା କେମିତି ଯିବା, ଏସବୁ ବହୁତ ଆନନ୍ଦଦାୟକ ଆଉ ଦୁଃଖ ବି ଦାୟକ। ଆଜି ଲିଭି ଯାଉଛି ଆଉ ସେଥିପାଇଁ ଦାୟୀ ମୁଁ ହୁଏ ତ ମୁଁ କହିବି ଯେ ଆମେମାନେ ହିଁ ଦାୟୀ, ଆମେ ତାର ପ୍ରସାର ଦିଗରେ କୌଣସି ଯେ ଜାଣିଥିବା ଲୋକମାନେ ହିଁ ଚୁପ୍ ରହିଲେ,
1: ଠିକ କଥା,
2: ଆଉ ଜାଣିଥିବା ଲୋକମାନେ ହିଁ ଯଦି ଚୁପ୍ ରହିଲେ ତା ଆବିକାର ଯୋଉ ପିଢି ସେମାନେ ତା ଭିତରେ କେମିତି ପଶିବେ? ମ୍ୟାମ୍, ଖାଲି ଗୋଟେ ଫର୍ମାଲିଟି ମେଣ୍ଟେନାନ୍ସ କରିବାର ଅଛି, ରଜ ଆସିଛି, କିନ୍ତୁ ତା ଭିତରେ ଯୋଉ ଆନନ୍ଦ, ଆକର୍ଷଣ ଆଉ ଆତ୍ମୀୟତା ସିଏ ଲିଭି ଯାଇଛି।
1: ତେବେ ଆମେ ସବୁବେଳେ ପଜିଟିଭ ୱେରେ ରହିବା, ସବୁବେଳେ ଆମେ ଗୁରୁତ୍ୱ ଦବା ଆମ ଭାବନାକୁ ଆମ ପରମ୍ପରାକୁ ଆମର
2: ଜାଣିଥିବା ଲୋକମାନେ ହିଁ ତ ଚର୍ଚ୍ଚା କଲେ ଆଉ ଜାଣିଥିବା ଲୋକମାନେ ହିଁ ଚୁପ୍ ରହିବେ ତ ପଜିଟିଭ କେମିତି ବିସ୍ତାର ହବ
1: ଚୁପ୍ ରହିବା ଆଦୌ ଉଚିତ
2: ମୁଁ ପ୍ରାୟୋରିଟି ଆପଣଙ୍କୁ ଦେବି ଯେ ଆପଣଙ୍କ ଆକାଶବାଣୀ ତାର ଗୋଟେ ଚେଷ୍ଟା

0: ସୁନ୍ଦର ଚେଷ୍ଟା ଚଳେଇ ରହିଛି ଏମିତି ଟପିକ ମାଧ୍ୟମରେ କୋଣ ଅନୁକୋଣରେ ଲୋକମାନଙ୍କର ମତ ଆପଣଙ୍କ ଜରିଆରେ ଦୁନିଆରେ ପ୍ରକାଶ ପାଉଛି
1: ଆମେ ସେଇଥିପାଇଁ ସବୁ ପ୍ରକାର ଟପିକ କୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଥାଉ ଯେ
0: ଗୋଟେ ଅନୁରୋଧ ରହିବ ମ୍ୟାମ୍
1: କୁହନ୍ତୁ
0: ଏଇ ଯୋଉ ଟପିକ ଟା ରହିଛି ଯୋଉ ଡାଇଲିଂ ଚିଟ୍ଚାଟ୍ ଏଇଟା ହଉଛି ଶ୍ରୋତା ଭାଇ ଭଉଣୀଙ୍କର ଆଦିହରେ ଆପଣ ଟିକେ ଯେତେ କମ ଗୀତ ବଜେଇବେ ମତେ ଟିକେ ଆଜ୍ଞା କିଛି ମୂଲ୍ୟବାନ ମତାମତ ଦେବାକୁ ଅପେକ୍ଷା କରିଥିବା ଶ୍ରୋତା ଭାଇ ଭଉଣୀ ମାନଙ୍କର ଫୋନ ଲାଗିପାରୁନି ଇଏ ଦୁଃଖ ମ୍ୟାମ୍
1: ଆଚ୍ଛା କିନ୍ତୁ ଅନ୍ୟ ଶ୍ରୋତା ମାନେ କହୁଛନ୍ତି ଗୀତ ଭଲ ଲାଗୁଛି ଗୀତ ବଜାନ୍ତୁ ଆମେ ସମସ୍ତଙ୍କୁ ନେଇକି ହିଁ ଚଳିବା
0: ସମସ୍ତଙ୍କୁ ରଖିଛନ୍ତି ଶ୍ରୋତା ଭାଇ ମାନଙ୍କର ମାନେ ମୂଲ୍ୟବାନ ମତାମତ ଗୋଟେ ବିସ୍ତାରର ଗୋଟେ ମାଧ୍ୟମ ମ୍ୟାମ୍
1: ଓକେ ଓକେ ଆପଣଙ୍କ ଯୋଉ କହିଲେ ଆପଣଙ୍କର ଅଭିଯୋଗ ତ କହିବେନି ଆପଣ ଯୋଉ ସଜେସନ ଦେଲେ ତାକୁ ଆମେ ସମ୍ମାନ ଜଣାଉଛୁ ଆମେ ଚେଷ୍ଟା କରିବୁ ଅଧିକ ଶ୍ରୋତାଙ୍କୁ ସ୍ଥାନ ଦେବା ପାଇଁ ଓକେ ଥ୍ୟାଙ୍କ ୟୁ
0: ନମସ୍କାର।

0: ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ ଆପଣମାନେ ନିଜ ମତ ଆମ ସହିତ ସିଧାସଳଖ ଭାବରେ ସେୟାର କରିପାରୁଛନ୍ତି। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ। ହ୍ୟାଲୋ,
1: ହ୍ୟାଲୋ,
0: କିଏ କହୁଛନ୍ତି?

0: సహాయంగా సౌకర్యాలు
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଯାହା ଟପିକ ରହିଛି କଣ କହିବେ?
0: ଟପିକ ଉପରେ ପର୍ବପର୍ବାଣୀ ବିଷୟରେ ଆପଣ ଅଛନ୍ତି ତ?
1: ଆଜ୍ଞା,
0: ମୋ ପସନ୍ଦର ଯୋଉ ପର୍ବପର୍ବାଣୀ ମୁଁ କହୁଛି ମୋର ହେଲା ପଣା ସଂକ୍ରାନ୍ତି।
1: ଆଚ୍ଛା,
0: ପଣା ସଂକ୍ରାନ୍ତି ହେଲା ଓଡ଼ିଶାର ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତିରେ ଆମର ମା ଶାରାଙ୍କ ପୀଠରେ ଜାମୁଯାତ୍ରା ଏବଂ ବଡ଼ ସଂକ୍ରାନ୍ତି ସେ ମାଙ୍କର ସେ ବଡ ପୂଜା ହୁଏ। ତାପରେ ସେଇଦିନ ହନୁମାନ ଜୟନ୍ତୀ, ହନୁମାନଙ୍କ ଜନ୍ମଦିନ। ତେଣୁ ଏଇ ତିନିଟା ଇଏରେ ମୁଁ ସେଇ ମାନେ ସଂକ୍ରାନ୍ତି ତାକୁ ମାନେ ଭଲ ଭାବରେ ବ୍ୟବହାର କରେ। ଅରୁଆ ଡର୍ମା କଥା କି ମୁଁ ସେ ନୂଆ ବର୍ଷରେ ଇଂରେଜ ନୂଆ ବର୍ଷରେ ମଦ ମାଂସ ଖାଇ ବସିଲା ବେଳକୁ ଆମର ଅରୁଆ ଡାଲମା କଟା କ୍ଷୀରି ଚାଲେ।
1: ଆମ ଓଡିଆ ମାନଙ୍କର ନୂଆ ବର୍ଷ ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି। ସେଠି ସୁନ୍ଦର ଭାବରେ ପଣା ବଣ୍ଟନର ମଧ୍ୟ ଗୋଟେ ସକାରାତ୍ମକ ଭାବନା ଥାଏ।
0: ପଣା ବଣ୍ଟନ ସେଠି ହଉଛି ଏବଂ ବାର୍ତ୍ତା ଭାଷା ସମସ୍ତଙ୍କୁ ପଣା ଖରାରେ ମୁକ୍ତ ହେବା ପଣା ବି
1: ସେଟା ଗୋଟେ ସୁନ୍ଦର ଭାବନା ମଧ୍ୟ ସୃଷ୍ଟି କରେ, ଭାଇଚାରାର ସମ୍ପ୍ରୀତି ସୃଷ୍ଟି କରେ,
0: ଭାଇଚାରା ସୃଷ୍ଟି କରେ। ଆଜ୍ଞା ଆଜ୍ଞା, ନିଶ୍ଚିତ।
1: ବାହ, ସୁନ୍ଦର ଭାବରେ ଆପଣ ପର୍ବପର୍ବାଣୀ ସମ୍ପର୍କରେ ଆମ ସହିତ ଆଲୋଚନା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଯିବା ଆଗରୁ ଗୋଟେ ଛୋଟିଆ ପଦେ ହବ କି
1: ଗୀତ? ଆପଣ ଯେତେବେଳେ ଆସନ୍ତି ନିହାତି ଭାବରେ ଗୋଟେ ଦିଧାଡି ଗୀତ ଶୁଣିବା ପାଇଁ। ହଁ, ଆପଣ ବହୁତ ଦିନ ହବ, ମୁଁ ବି କଥା ହେଇନି ଆପଣଙ୍କ ସହିତ, ତେବେ ଶୁଣି ଦଉଛି ଆପଣଙ୍କୁ ପଦେ ଗୀତ।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।

0: ପର୍ବପର୍ବାଣୀ କଥା କହିଲେ ସମୟ ସରିଯିବ ପଛେ ପର୍ବପର୍ବାଣୀର କଥା ଜମା ବି ସରିବନି, ତେଣୁ ଆଉ ଗୋଟେ ଦୁଇଟି କଲ୍ ମୁଁ ଅତିବେଶରେ ନେଇପାରିବି। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି, ସେ କୋଉଠୁ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫଏମ୍।
1: ନମସ୍କାର।
0: ନମସ୍କାର,
1: ସୋନିତା କହୁଛି କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କୁହନ୍ତୁ ଆପଣଙ୍କର କୋଉ ପର୍ବପର୍ବାଣୀ ବେଶୀ ପ୍ରିୟ?
1: ମୋର ପର୍ବପର୍ବାଣୀ ରଜ ଆଉ ଦୋଳ ପୂର୍ଣ୍ଣିମା ଆଉ ଦଶହରା ଦୁର୍ଗାପୂଜା ଆଉ ପର୍ବ ମତେ ବେଶୀ ଭଲ ଲାଗେ ଆଉ।
0: ରଜ ପର୍ବରେ ଆପଣ କଣ କରନ୍ତି, ନୂଆ ଡ୍ରେସ ପିନ୍ଧନ୍ତି?
1: ହଁ, ଏ ବର୍ଷ ରଜ ତ ଆସୁଛି, ଭାବୁଛି ନୂଆ ଡ୍ରେସ କରିବି ଆଉ ବଜାରକୁ ଯିବି, ସପିଂ କରିବି ଆଉ ତାପରେ ଆଉ ରଜରେ ଆମର ଏଇଠି ବିଲ ପରେ ଯୋଉ ହଉଛି ରଜ ଉତ୍ସବ, ମାନେ ବହୁତ ବଢିଆ ଗୋପପୁର ଗାଁରେ ଡ୍ୟାନ୍ସ ଡ୍ୟାନ୍ସ ହଉଛି ଆଉ ସେଲିବ୍ରିଟି ସବୁ ଆଉଛନ୍ତି, ଅଭିନେତ୍ରୀ ହେରିକା ମିଲିଅପା ଆମର ଆଇଥିଲା ଆର ବର୍ଷ, ତାରିଣୀ ଆସିଲେ ତାର ରୋଲ କରିଥିଲେ ଆଉ ପିଉସୁ ତ୍ରିପାଠ ଯାତ୍ରା ପଟରେ ରୋଲ କରିଥିଲେ, ସିଏ ବି ଆସିଥିଲେ ଆଉ ଯାତ୍ରା ବି ଦୁର୍ଗା ପୂଜା ଆମର ଏଇଠି ଡାକେ ଆଉ ତାପରେ ପରେ ଦୋଳ ପୁନେଇ ବି ଡାକେ, ପୁରା ରାତି ପାଇବା ପର୍ଯ୍ୟନ୍ତ ଘୋଡ଼ା ନାଚ ଆଉ ସନ ନାଚ, ତାପରେ ମାଙ୍କଡ଼
0: ଏତେ ପର୍ବପର୍ବାଣୀ ଆପଣଙ୍କ ଅଞ୍ଚଳରେ ହଉଛି, ଆପଣ ତାକୁ ଖୁସିରେ ମନାଉଛନ୍ତି ଆମକୁ ଆଜି କହିଲେ।
1: ଗାଁକୁ ଆପଣ ବି ଆସିଲେ ବହୁତ ମାନେ ଦେଖିବେ ଯାତ୍ରା ପର୍ବପର୍ବାଣୀ ହଉଛି ଆଉ ଥରେ ବି କହିବେନି ଯିବାକୁ, ରାତି ପାଇବା ପର୍ଯ୍ୟନ୍ତ ଦେଖିବେ।
0: ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଏତେ ସୁନ୍ଦର ସୁନ୍ଦର ପର୍ବପର୍ବାଣୀ ସମ୍ପର୍କରେ ଆଲୋଚନା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀକୁ ଧୁମଧାମରେ ଅତି ସୁନ୍ଦର ଭାବରେ ପାଳନ କରାଯାଏ, ନାଇଁ କି? ହଁ, ଏକଥା

0: ମାନେ ସମସ୍ତେ ଜାଣିଛନ୍ତି, ମୁଁ ବି ଜାଣିଛି। ତେବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି, ସେ କିଏ? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ସକାଳ ପ୍ରଣାମ ଘେନ ହେ ଚକା ନୟନ। ନମସ୍କାର ଆଜ୍ଞା, ମୁଁ ସୋମନାଥ ସାହୁ କହୁଥିଲି, ଜୀବନ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଓରଫ ମଣ୍ଟୁ ସାର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଲାଷ୍ଟ କଲର ହିସାବରେ ଆଜିର ଯାହା ଟପିକ ରହିଛି ପର୍ବପର୍ବାଣୀ ସମ୍ପର୍କରେ?
1: ମ୍ୟାଡାମ ଦେଖନ୍ତୁ, ଆମର ଯେହେତୁ ମୁଁ ପଟ୍ଟାମୁଣ୍ଡି ଅଞ୍ଚଳରୁ ବିଲଙ୍ଗ୍ସ କରେ, ଆମର ଗୋଟେ ବିଶ୍ୱଶାନ୍ତି ମହାଯଜ୍ଞ ହୁଏ ପଟ୍ଟାମୁଣ୍ଡିରେ, ସେଇଟା ହୁଏ, ସେଇଟା ମୋତେ ମାନେ ଜଗତର ମଙ୍ଗଳ ହିସାବରେ ହୁଏ, ଜାନୁଆରୀ ମାସରେ ହୁଏ, ମାନେ ଆପଣଙ୍କର ଶିବଜୀ ପରେ ପରେ।
0: ଆଚ୍ଛା,
1: ସେଇଟା ମୋତେ ବହୁତ ଭଲ ଲାଗେ। ସେଠି ଯୋଉ ହୋମ କରାଯାଏ, 819 ବ୍ରାହ୍ମଣଙ୍କୁ ଡକାଯାଏ, ପୁରା ବିଶ୍ୱ ଶାନ୍ତି। ସୁଦୂର ଆମ ପୃଥିବୀରେ ଯୋଉ 215 ଦେଶ ଅଛି, ସବୁ ଦେଶର ମଙ୍ଗଳ କାମନା କରି କରାଯାଏ, ଋଷି ଜ୍ଞାନୀ ଗୁଣୀ ଋଷି ମାନେ ବସନ୍ତି, ମୋତେ ସେଇଟା ବହୁତ ଭଲ ଲାଗେ। ଆଉ ମୁଁ ଯେତେ ଅଫିସିଆଲି ଜବ୍ରେ ଥିଲେ ବି, ମୁଁ ଜାନୁଆରୀ ମାସରେ ଯାହା ବି ହେଲେ ମାନେ ବସନ୍ତି ପଞ୍ଚମ ଦିନ ଯାହା ବି ହେଲେ ମୁଁ ସେଠି ଯାଇକି ଯୋଗଦାନ କରେ, ଓଳାଶୁଣୀ ମେଳାକୁ ଟିକେ ପ୍ରଣାମ କରି ମୁଁ ସେଠି ଯାଇ ଯାହା ବି ହେଲେ ପହଞ୍ଚେ।
0: ବାଃ, ବହୁତ ବଢିଆ। ତେବେ କେତେ ଲୋକ ସାମିଲ ହୁଅନ୍ତି ସେ ବିଶ୍ୱଶାନ୍ତି ମହାଯଜ୍ଞରେ?
1: ମ୍ୟାକ୍ସିମମ ଆମର ଆପଣଙ୍କ ପଟ୍ଟାମୁଣ୍ଡିରୁ ଆପଣଙ୍କ ମୂଳ ବସନ୍ତ ପ୍ରାୟ ମ୍ୟାକ୍ସିମମ, ବହୁତ ଛୋଟ ଗ୍ରାଉଣ୍ଡଟା ହୁଏ ରାମ ମନ୍ଦିର ଫ୍ରଣ୍ଟରେ, ଲୋକ ବହୁତ ମ୍ୟାକ୍ସିମମ 1000 ଏବଫ୍ ଲୋକ ସେ ନାଇଟ୍ରେ ରୁହନ୍ତି, ସେଟା ମାନେ ଦୋଳ ପୂର୍ଣ୍ଣିମା ରାତିରେ ସରେ, ବହୁତ ଲୋକ ଭାରି ମାନେ ଆଧ୍ୟାତ୍ମିକ ପରିବେଶ, ବହୁତ ମାନେ ଦେହ ମନକୁ ପୁରା ଆନୁମନା କରେ, ବହୁତ ଭଲ ଲାଗେ, ମାନେ ପୁରା ସ୍ପିରିଚୁଆଲ ଜିମ୍ ମାନେ ମନ ଭିତରେ ମାନେ ଆସେ, ଯେଉଁଟାକି ଆମ ଦେହ ମନକୁ ପବିତ୍ର କରେ। ଆମେ ବିଶ୍ୱ କଲ୍ୟାଣ ପାଇଁ ସବୁବେଳେ ଆମେ ଚିନ୍ତା କରିବା, ପୃଥିବୀରେ ସବୁ ଦେଶ କେମିତି ସୁଖ ଶାନ୍ତି ଆଉ ସମୃଦ୍ଧିର ଆଉ ଜ୍ଞାନମୟ ହେଇପାରିବ, ସେଇଠି ଆମର ତପସ୍ୟା ହୁଏ, ଭଲ ଲାଗେ ମଧ୍ୟ।
0: ବହୁତ ବଢିଆ, ସମସ୍ତଙ୍କର ଶାନ୍ତି ସୁଖ ମନାସି ଆପଣ ଯୋଉ ବିଶ୍ୱଶାନ୍ତି ମହାଯଜ୍ଞରେ ସାମିଲ ହଉଛନ୍ତି, ଆମକୁ ଆଜି ସେ ସମ୍ପର୍କରେ ଜଣେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ମ୍ୟାଡାମ ହୃଦୟ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ, ଆପଣ ଯୋଉ ବଢିଆ ଗୀତ ଦଉଛନ୍ତି, ମାନେ ଏତେ ବଢିଆ ଲାଗିଲା, ସେ ଗାର୍ଡେନ ଗାର୍ଡେନ ଏଇ ବା ପୁରୁଣା ପୁରୁଣା ଗୀତ ଟିକେ ବଜାଉଛନ୍ତି, ଆପଣ ଭଲ ଲାଗୁଛି ମ୍ୟାଡାମ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।
1: ନମସ୍କାର
0: ନମସ୍କାର। ସମୟ ଆହୁରି ବଳିଛି, 1.5 ଅଛି, ଏବେ ଲାଷ୍ଟ କଲର ଆଉ ଜଣେ ଯୋଡ଼ି ହେଇଗଲେଣି, ତାଙ୍କ କଲ୍ ବି ନେଇଯିବା। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ନମସ୍କାର ଆଜ୍ଞା ମ୍ୟାଡାମ।
0: ନମସ୍କାର, କିଏ କହୁଛନ୍ତି?
2: ରାଜେନ୍ଦ୍ର ରଣା କହୁଛନ୍ତି, କଟକ ମେଳାରୁ। ମ୍ୟାଡାମ ଆଜ୍ଞା,
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, 1 ମିନିଟ୍ରେ ଆପଣଙ୍କ କଥା ଆଜି ସାରିବେ, ପୁରା ସ୍ପିଡ୍ରେ କହିଦିଅନ୍ତୁ, କୋଉ ପର୍ବପର୍ବାଣି ଆପଣଙ୍କୁ ବେଶୀ ଭଲ ଲାଗେ?
2: ଆଜ୍ଞା, ପର୍ବପର୍ବାଣୀଟା ମତେ ବୋଧେ ଭଲ ଲାଗେ, ଶିବଙ୍କର ଯୋଉ ଶିବରାତ୍ରି ଜାଗର ଦିନ ଭଗବାନ ଶିବଙ୍କର ଯୋଉ ପୂଜା ଅର୍ଚ୍ଚନା ମହାଦୀପ, ସେ ସମୟଟା ଭଲ ଲାଗେ।
0: ଆଜ୍ଞା, ନିଶ୍ଚିତ ଭାବରେ
2: ଅଷ୍ଟପ୍ରହରୀ ସଭା ହଉଥିବ, ଅଷ୍ଟପ୍ରହରୀ ଯୋଉ ଖାଇବାଟା ହୁଏ, ଆପଣ ଯେତେ ଖାଆନ୍ତି ସେ ଗୋଟେ ବହୁ ଲୋକଙ୍କର ହେଇଥିବ, ଭଗବାନଙ୍କର ରାମ ନାମ କୃଷ୍ଣ ନାମ ଉଦ୍ଦେଶ୍ୟରେ ଭାରି ଗୋଟେ ରାମ ହଉଥିବ ସେ ଖାଇବାକୁ। ହଁ, ଆମ ମୁଁ ଯୋଉ ମନ୍ଦିର ପୂଜା କରୁଛି, ଶ୍ରୀରାଷ୍ଟ୍ର ମହାଦେବ ବିରାଟଙ୍କ ଠାକୁର, ଅଷ୍ଟପ୍ରହରୀ ମୁଁ କରେ, 5000 ଲୋକ ଖାଉଛନ୍ତି। ₹50,000 ସେଠି ଚୋରି କରିଦେଇଛନ୍ତି, ରାତିରେ ମୋ ମୁଣ୍ଡ ବୁଲିଲା, ମୁଁ ଶୋଇଲି, ₹50,000 ଖଣ୍ଡେ ଚୋରି କରିଦେଇଛନ୍ତି, ଲୋକମାନେ ଦାନ କରିଦେଲେ,
0: ସେ
2: ଧରା ହବ ନା ନାଇଁ, ଚୋର ତୋର ଧରା ହବ ନା ନାଇଁ,
0: ଭଗବାନ
2: ଶିବ ଦିବାଦୀରେ ତାଙ୍କର ଫଙ୍କସନ, ପ୍ରବଳ ଲୋକ ଆମର ନରେନ୍ଦ୍ର କୁମାର ଆସନ୍ତି ସେଠି ଫଙ୍କସନ କରିବାକୁ, ଗୀତ ବଜାକୁ, ବଢିଆ ବଢିଆ ବଢିଆ କାମ ହେଲା, ସେ କାମଟା ଅସୁବିଧା ପୂର୍ବରୁ ମୁଁ ପ୍ରଥମ କରିଦେବି, ମାତ୍ର ଟଙ୍କା ଖର୍ଚ୍ଚ କରିଦେବି, କିନ୍ତୁ ବର୍ତ୍ତମାନ ସେଠି ସବୁ ଆସିକିରି ଯେତେ ଖାଇବା ପିଆଉଛି, ବର୍ତ୍ତମାନ 4-5 ସେଠି 10,000 ଟଙ୍କା ଖର୍ଚ୍ଚ ହେଲା ଫଙ୍କସନ ହଉଛି, ମୂଳ ହଉଛି ମୁଁ ପୂଜା କରିଛି, ମୁଁ କରିଦେବି।
0: ବହୁତ ବଢିଆ, ବହୁତ ବଢିଆ,
2: ସେମିତି ଆଶୀର୍ବାଦ କରୁଛନ୍ତି, ଚୋରଙ୍କୁ କେମିତି ଧରିବି, ଚୋରଙ୍କୁ କେମିତି ଧରିବି, ଆଉ ତାଙ୍କୁ ଡାକିବି ନାହିଁ, ପଇସା ଯାହା ନେଲ ଦେଇଦିଅ, ଆଉ ଖାଇବା ପିଇବା ହେଇଛି ଦୋକାନ ମାନଙ୍କୁ, ତାର ଯୋଉ ଖାଇବା ପିଇବା ହେଇଛି ସେମାନେ ପଇସା ପାଇବେ,
0: ଓକେ। ଏତେ ସୁନ୍ଦର ପର୍ବପର୍ବାଣୀ ସମ୍ପର୍କରେ ଆପଣ ଆଲୋଚନା କଲେ ଲାଷ୍ଟ କଲର ଭାବରେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ନମସ୍କାର ଆଜ୍ଞା, ନମସ୍କାର ମ୍ୟାଡମ, ଆପଣ ଭଲ ଥାନ୍ତି, କେତେ ସୁନ୍ଦର ଲୋକ ଆପଣ ରହିବେ।
0: ଆଜିର ଡାଇଲିନ ଲାଇଭ ଚିଟ୍ଚାର ଶୋକୁ ଆମେ ଏଇଠି ଶେଷ କରୁଛୁ। ଆପଣ ଏତେ ପର୍ବପର୍ବାଣୀ ସମ୍ପର୍କରେ ଆମ ସହିତ ଆଲୋଚନା କଲେ, ଅନ୍ୟମାନେ ମଧ୍ୟ ଆପଣଙ୍କୁ ଶୁଣୁଥିଲେ, ଗୋଟେ ସୁନ୍ଦର ପଜିଟିଭ ଥଟ୍ ସମସ୍ତଙ୍କ ଭିତରେ ସୃଷ୍ଟି ହେଲା, ଏତେ ଭଲ ପାଇବା ଭିତରେ, ଏତେ ସମ୍ମାନ ଭିତରେ, ଏତେ ସୁନ୍ଦର ଟପିକ ଭିତରେ ଆପଣମାନେ ସମସ୍ତେ ଆମ ସହିତ ସାମିଲ ହେଲେ, ଆପଣମାନଙ୍କୁ ଆଉ ଥରେ

ପୁଣି ଥରେ ନିଶି ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମକୁ ଆପଣମାନେ ଯେଉଁ ପ୍ରୋଗ୍ରାମରେ ନିଜ ମନ ପସନ୍ଦର ଗୀତ ହିଁ ଶୁଣିଥାନ୍ତି ଆମକୁ ଫରମାଇସ୍ କରିଥାନ୍ତି ସେମିତି ଗୋଟେ ସୁନ୍ଦର ପ୍ରୋଗ୍ରାମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି।

ପରେ ପରେ ମେସେଜ କରିଛନ୍ତି ହୀରାମଣି ବର୍ମା, ପାରସ୍ମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନିଖିଲାଲ ବର୍ମା, ଏମାନେ ଛତିଶଗଡ଼ରୁ ମେସେଜଟି କରିଛନ୍ତି। କୁଆଁରପାଳରୁ ଚୈତନ୍ୟ ଚାନ୍ଦ, ବାବନ ପାଲ ଏବଂ ମମତା ପାଲ କିଶୋରନଗର କଟକରୁ। ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଅତୀତ, ଏମିତି ଏକ ଫୁଲବନ ପହଞ୍ଚି ଦେଉଛି ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟିକୁ।

0: ଶୁଣିବା ପାଇଁ ଚାହିଁଛନ୍ତି ଗ୍ରାଣ୍ଡ ମସ୍ତି ଫିଲ୍ମର ଗୋଟେ ଗୀତ ମିକା ସିଂଙ୍କ କଣ୍ଠରୁ ଶୁଣି ଦେଉଛି ଆପଣଙ୍କ ମନ ପସନ୍ଦର ଗୀତ
1: ରୋଶନୀ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କିଲ୍, ଡିମ୍ପଲ୍, ମୀନାକ୍ଷୀ, ନିଶା ତୁଳସୀ, ନିଶା ଗୋସ୍ୱାମୀ, ସମୀର ସସ୍ମିତା ଖଟୁଆ କେନ୍ଦ୍ରାପଡ଼ାରୁ, ପ୍ରେମାନନ୍ଦ ମହାପାତ୍ର ବାଙ୍କି କଟକରୁ, ଡମ୍ବରୁଧର ସେକ୍ଟର 13 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ସର୍ଗମ୍ ମୁଭିର ଗୋଟିଏ ସୁନ୍ଦର ଗୀତ, ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ସେକ୍ଟର 12 ସିଟି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଆରାଧନା ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି ଆସିଛି ଜିତେନ୍ଦ୍ର ନିଆଳି ମାଧବରୁ ଝାଡ଼ଖଣ୍ଡରୁ ତୁଲସୀଦାସ ମହତୋ କଳ୍ପନା ମହତୋ ମନୋରମା ମନମୋହିନୀ ଦୀନବନ୍ଧୁ ଝାଡ଼ଖଣ୍ଡରୁ ମେସେଜଟି କରିଛନ୍ତି ସୋମନାଥ ସାହୁ ପଟାମୁଣ୍ଡରୁ ମେସେଜଟି କରିଛନ୍ତି ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ଏବଂ ପୂଜା ବହୁ

ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଧୋକା ଆଲବମ୍ରୁ ଗୋଟେ ଗୀତ କୁମାର ବାପିଙ୍କ କଣ୍ଠରେ ଧୋକା ଆଲବମ୍ରୁ ଆପଣ ଯେଉଁ ଗୀତ ଲେଖିଛନ୍ତି ସେ ଗୀତଟି ବର୍ତ୍ତମାନ ପାଇଁ ନାହିଁ ମୁଁ ଶୁଣିଦେଉଛି ସେ ଧୋକା ଆଲବମ୍ରୁ ଆଉ ଗୋଟେ ଗୀତ ଶୁଣୁଥାନ୍ତୁ

ପରେ ମେସେଜଟି କରିଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ବର୍ଷା ପଡ଼ିଲାଣି କେମିତି ଯିବା ଏ ଚଳଚ୍ଚିତ୍ର କି ଆଲବମ୍ ଆପଣ ତ ଚଳଚ୍ଚିତ୍ର ଲେଖିଛନ୍ତି କିନ୍ତୁ ବର୍ତ୍ତମାନ ପାଇଁ କାହିଁ ଆମ ପାଖରେ ମିଳୁନି ମୁଁ ତ ବହୁତ ଖୋଜିଲିଣି ପାଉନି ତେବେ ସୁଭାଷ ଦାସଙ୍କ କଣ୍ଠରୁ ଆଉ ଗୋଟେ ସୁନ୍ଦର ଗୀତ ଶୁଣେଇ ଦେଉଛି ଆପଣଙ୍କ ପାଇଁ

ପରବର୍ତ୍ତୀ ଗୀତଟି କରିଛନ୍ତି ମେସେସ୍ କ୍ଷିତିଶ ଚନ୍ଦ୍ରକର ସେକ୍ଟର ଇଲେଭେନ୍ ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଶଙ୍ଖ ମହୁରୀ ଫିଲ୍ମର ଗୋଟିଏ ସୁନ୍ଦର ଗୀତ ଗାଇଛନ୍ତି ଶେଖର ଘୋଷ ଏବଂ ସ୍ୱରୂପା ଚକ୍ରବର୍ତ୍ତୀ।

ట్యూన్కి వచ్చింది మ్యూజికల్ యూర్ 100.4 ఆకాశవాణి ఎఫ్ఎం రెయిన్బో కడక్ దల్స దల్ తక్రి రేడియో హోమ్ సవర్ సాగర్ వచ్చి ఆపణ సహిత ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ମଣିଷ ଜୀବନରେ ହସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହସ ଜଣକୁ ସୁସ୍ଥ ଓ ସତେଜ ରଖିବା ସହ ଦୀର୍ଘାୟୁ ମଧ୍ୟ କରିଥାଏ। କିନ୍ତୁ ଫ୍ରେଣ୍ଡସ୍, ଆଜିର ଚାପଗ୍ରସ୍ତ ମଣିଷ ମୁହଁରୁ କିନ୍ତୁ ହସ ଧୀରେ ଧୀରେ ଉଡ଼ିଯାଉଛି। ଗବେଷକମାନଙ୍କ ମତରେ ଯେଉଁମାନେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସୁସ୍ଥରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ 80% ଲୋକ କେବଳ ହସିବା ଯୋଗୁଁ ହିଁ ଦୀର୍ଘସ୍ଥାୟୀ ବଞ୍ଚିଛନ୍ତି ବୋଲି ସେମାନେ ଗବେଷଣାରୁ ଜାଣିପାରିଛନ୍ତି। ତ ଫ୍ରେଣ୍ଡସ୍, କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା କି ହସ ଆମ ଲାଇଫ୍ରେ ହସ ଆମ ପାଇଁ କେତେ ଜରୁରୀ। ଷ୍ଟେ ଟ୍ୟୁନ୍ଡ।

ವೆಲ್ಕಮ್ ಬ್ಯಾಕ್ ಚುಮ್ಕಚಿನ ಮ್ಯೂಸಿಕಲ್ ಯೋಶ್ ಹಂಡ್ರೆಡ್ ಪಾಯಿಂಟ್ ಫೋರ್ ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ ದೇಲ್ಸೆ ದೇಲ್ ತಕ್ರಿ ರೇಡಿಯೋ ಹಂಸ ಬಾರ್ ಸಾಗರ ಅಚ್ಚಿ ಆಪಣಕ ಸಹಿತ ಸು ಚಲ್ಚಿ ಕಿಚ ಕಥಾ ಕಿಚ ಗೀತ ଫ୍ରେଣ୍ଡ୍ ସେ ହସିବା ଦ୍ୱାରା ଚାପର ପରିମାଣ ନିହାତି ଭାବରେ କମିଯାଇଥାଏ। କଠିନ ପରିସ୍ଥିତିରେ ଛୋଟିଆ ହସ ହିଁ ଅନେକ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆମମାନଙ୍କ ମଧ୍ୟରେ ଯେତେବେଳେ ଆମେ କୌଣସି କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏହି ହସ ଆମକୁ ନିହାତି ଭାବରେ ଶକ୍ତି ପ୍ରଦାନ କରିଥାଏ। ଦୁଃଖ ଭୁଲିବାର ହେଉ କିମ୍ବା ଶରୀରର ସକାରାତ୍ମକ ଭାବନା ସୃଷ୍ଟି କରିବାରେ ଏହି ହସ ଗୋଟିଏ ବଡ଼ ମାଧ୍ୟମ ସୃଷ୍ଟି କରିଥାଏ। ଏହା ଆମମାନଙ୍କ ପାଇଁ ଗୋଟିଏ ବେଷ୍ଟ ମେଡିସିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ ସବୁବେଳେ କହିବି କି କିପ୍ ସ୍ମାଇଲିଂ ଅଲୱେଜ୍, ଷ୍ଟେ ଟ୍ୟୁନ୍ଡ।

ଚାଷ କରିଥାଏ ଏବଂ ଚାପରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ। ଟିକିଏ ହସରେ ପଡ଼େ ସମ୍ପର୍କର ମୂଳଦୁଆ। ଆପଣଙ୍କର ଟିକିଏ ହସ ଦୂର କରେ ଅନେକ ବେଦନା। ଆଉ ଫ୍ରେଣ୍ଡସ୍, ଟିକିଏ ହସରେ ପର ହୋଇଯାଏ ଆପଣାର। ତେଣୁ ଫ୍ରେଣ୍ଡସ୍, ହସିବାକୁ ଜମାରୁ ବି କୁଣ୍ଠିତ ହୁଅନ୍ତୁ ନାହିଁ, ହସନ୍ତୁ ଆଉ ସମସ୍ତଙ୍କୁ ନିହାତି ଭାବରେ ହସନ୍ତୁ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ ବୋକାଟେକ୍ ଦିଲ୍ ସେ ଦିଲ୍ ତକ୍।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।